ଆକାଶବାଣୀ ବଲାଙ୍ଗୀର, ସମୟ ସକାଳ 5:56। ଆଜି ସୋମବାର 1948 ଶକାବ୍ଦ ଆଷାଢ଼8 ଦିନ 2026 ମସିହା ଜୁନ୍ ମାସ 29 ତାରିଖ। ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଥିବା ଆମର ସମସ୍ତ ଶ୍ରୋତାମାନଙ୍କ ମଙ୍ଗଳ ମନାସି ମାଙ୍ଗଳିକ ସହ ଆରମ୍ଭ କରୁଛୁ ଆଜିକାର ଏହି ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି FM ବ୍ୟାଣ୍ଡ 101.9 MHz ଯୋଗେ।

ଗୀତ ରଚନା କରିଛନ୍ତି ଜ୍ୟୋତ୍ସ୍ନା ରାଉତରାୟ, ଗାଇଛନ୍ତି ଚନ୍ଦନ କୁମାର ଘୋଷାଲ, ସୁନୀତି ବେହେରା ଏବଂ ଜ୍ୟୋତ୍ସ୍ନା ରାଉତରାୟ।

0: ଶୁଣୁଥିଲେ ଆରାଧନା କାର୍ଯ୍ୟକ୍ରମରେ ଭକ୍ତି ଗୀତ ଆକାଶବାଣୀ ବଲାଙ୍ଗୀର। ଏବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଆମ ପରିବେଶ। ଏଥିରେ ଆଜି ଅଛି ସଂକ୍ଷିପ୍ତ ଆଲୋଚନା, ଜଙ୍ଗଲ ଥିଲେ ମଙ୍ଗଳ। ଆଲୋଚକ ଡକ୍ଟର ନରେନ୍ଦ୍ର କୁମାର ମିଶ୍ର।
1: କୌଣସି ଦେଶ ପାଇଁ ଅରଣ୍ୟ ଏକ ପ୍ରଧାନ ଜାତୀୟ ସମ୍ବଳ। ଯେକୌଣସି ଦେଶର ସମୁଦାୟ ଭୂଖଣ୍ଡର ଅନ୍ତତଃ ଏକ ତୃତୀୟାଂଶ ଜଙ୍ଗଲ ଦ୍ୱାରା ଆଚ୍ଛାଦିତ ରହିବା ଦରକାର, ଫଳରେ ତାହା ପରିସଂସ୍ଥା ସନ୍ତୁଳନ ରକ୍ଷା କରିବାରେ ସହାୟ ହୋଇଥାଏ। ଏଥିରେ ଥାଆନ୍ତି ନାନାବିଧ ବୃକ୍ଷଲତା ଏବଂ ନାନା ଜାତିର ପଶୁପକ୍ଷୀ। ପ୍ରତ୍ୟକ୍ଷ ଭାବରେ ଜଙ୍ଗଲରୁ ଆମକୁ ମିଳିଥାଏ କାଠ, ବାଉଁଶ, ବେତ, ଚମଡ଼ା, ଶିଙ୍ଗ, ସବାଇ ଘାସ, ଝୁଣା, ଲାଖ, ଶାଳମଞ୍ଜି, ମହୁଲ ଏବଂ ବିଭିନ୍ନ ଔଷଧୀୟ ଜଡ଼ିବୁଟି। ପରୋକ୍ଷରେ ଜଙ୍ଗଲ ସାହାଯ୍ୟ କରେ ସନ୍ତୁଳନ ରକ୍ଷା କରିବାରେ, ଜଳବାୟୁରେ, ବୃଷ୍ଟିପାତରେ ଏବଂ ଅମ୍ଳଜାନ ଅଙ୍ଗାରକାମ୍ଳ ଗ୍ୟାସ୍ ଅନୁପାତରେ। ଅରଣ୍ୟ ମୃତ୍ତିକା କ୍ଷୟକୁ ପ୍ରତିରୋଧ ମଧ୍ୟ କରେ, ମୃତ୍ତିକାର ଉର୍ବରତା ବୃଦ୍ଧି କରେ ଓ ଦୀର୍ଘକାଳ ଧରି ଜଳୀୟ ଅଂଶ ଧାରଣ କରିପାରେ। ମଣିଷ ଜୀବନର ଅସ୍ତିତ୍ୱ ତିନୋଟି ଉପାଦାନରେ ଗଢ଼ା, ସେଗୁଡ଼ିକ ହେଲା ଅମ୍ଳଜାନ, ଜଳ ଏବଂ ଖାଦ୍ୟ, ଯେଉଁଗୁଡ଼ିକ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ବୃକ୍ଷ ହିଁ ଯୋଗାଇଥାଏ। ଏକ ହିସାବରୁ ଜଣାଯାଏ ଯେ ଗୋଟିଏ ସାଧାରଣ ଆକାରର ବୃକ୍ଷ ତା'ର ଜୀବନକାଳ ମଧ୍ୟରେ ପ୍ରାୟ 250,000 ଟଙ୍କାର ଅମ୍ଳଜାନ ଦେଇଥାଏ। ଏବେ ଯେଉଁ ପରିମାଣରେ ଅରଣ୍ୟ ହ୍ରାସ ପାଉଛି, କାଳକ୍ରମେ ପୃଥିବୀ ପୃଷ୍ଠ ଏକ ଅନୁର୍ବର ଜୀବହୀନ ମରୁଭୂମିରେ ପରିଣତ ହେବାକୁ ଅଗ୍ରସର ହେଉଛି। ଭାରତରେ ସମୁଦାୟ ଭୂଭାଗର ଶତକଡ଼ା ପ୍ରାୟ 23% ଭୂମି ଅରଣ୍ୟ ଦ୍ୱାରା ଆଚ୍ଛାଦିତ। ଯେହେତୁ ଅରଣ୍ୟର ଘନତା ସେହି ଅଞ୍ଚଳର ଉତ୍ତାପ, ବୃଷ୍ଟିପାତ, ମୃତ୍ତିକା ଏବଂ ଆଲୋକ ଉପରେ ନିର୍ଭର କରେ, ଭାରତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ଅରଣ୍ୟ ମଧ୍ୟ ଦେଖାଯାଇଥାଏ। ଏବେ ଆମ ଦେଶରେ ଜନସଂଖ୍ୟା ବୃଦ୍ଧି ଜଙ୍ଗଲ କ୍ଷୟର ପ୍ରଧାନ କାରଣ। ବର୍ତ୍ତମାନ ପୃଥିବୀର ପ୍ରାକୃତିକ ଜଙ୍ଗଲ ସବୁ ଘୋର ବିପର୍ଯ୍ୟୟଗ୍ରସ୍ତ। ଜଙ୍ଗଲ ପରିସଂସ୍ଥା ବିଶେଷ ଭାବରେ ନଷ୍ଟଭ୍ରଷ୍ଟ ହେଉଛି। ଜଙ୍ଗଲ କ୍ଷୟର କାରଣ ହେଲା ଜନସଂଖ୍ୟାର ବିସ୍ଫୋରଣ, ଗୃହପାଳିତ ଓ ତୃଣଭୋଜୀ ପ୍ରାଣୀମାନଙ୍କର ସଂଖ୍ୟା ବୃଦ୍ଧି, ଜାଳେଣୀ ରୂପେ କାଠ ଓ ଜଙ୍ଗଲ ଉପରେ ନିର୍ଭରଶୀଳତା, ଶିଳ୍ପ କାରଖାନାର ବହୁଳ ବୃଦ୍ଧି ଓ ସେଗୁଡ଼ିକ ନିମନ୍ତେ ଜଙ୍ଗଲ ଅଧିଗ୍ରହଣ, ଜଙ୍ଗଲ କଟାଯାଇ କୃଷିକ୍ଷେତ୍ର ପ୍ରକରଣ, ବ୍ୟବସାୟିକ ଚାହିଦା ପୂରଣ ପାଇଁ ଜଙ୍ଗଲଜାତ ପଦାର୍ଥର ବହୁଳ ବ୍ୟବହାର, ସଡ଼କ, ରେଳପଥ ଓ ଖଣି ଖନନ ଆଦି ଦ୍ୱାରା ଜଙ୍ଗଲ କ୍ଷୟ, ତ ଏମାନଙ୍କୁ ସଂରକ୍ଷଣ କରିବା ନିହାତି ଆବଶ୍ୟକ। ଏସବୁକୁ ପ୍ରତିହତ ତ ସମ୍ପୂର୍ଣ୍ଣ ରୂପେ କରାଯାଇପାରିବ ନାହିଁ, ବରଂ ଜଙ୍ଗଲ ସଂରକ୍ଷଣ ଉପରେ ଅଧିକ ଧ୍ୟାନ ଦେବା କଥା। ଜଙ୍ଗଲ ଏକ ନବୀକରଣ ଯୋଗ୍ୟ ସମ୍ପଦ, ଏହାର ତତ୍ତ୍ୱାବଧାନ, ରକ୍ଷଣାବେକ୍ଷଣ, ସୁରକ୍ଷା ଇତ୍ୟାଦିକୁ ଆଖି ଆଗରେ ରଖି ବ୍ୟବହାର କରିବା ଦରକାର। ଜଙ୍ଗଲ ଦ୍ୱାରା ଉଦ୍ଭିଦ, ବାୟୁମଣ୍ଡଳ, ମୃତ୍ତିକା, ପ୍ରାଣୀ ଆଦି ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ଏହି ସମ୍ପଦର ସଂରକ୍ଷଣ ଦ୍ୱାରା ଜଳବାୟୁ, ମୃତ୍ତିକା, ଜୀବମଣ୍ଡଳ ଆଦିର ବହୁ ଚାହିଦା ପୂରଣ ହୋଇଥାଏ ଓ ପରିବେଶର ସନ୍ତୁଳନ ରକ୍ଷା ହୋଇଥାଏ। ଜଙ୍ଗଲ ସୁରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ, ଯଥା ସାଧାରଣ କାର୍ଯ୍ୟ ପାଇଁ ଗଛ ନ କାଟିବା, ପ୍ରତ୍ୟେକ ନାଗରିକ ଗୋଟେ କଟା ଗଛ ବଦଳରେ ଅତିକମରେ 5ଟି ଗଛ ଲଗାଇ ଉପଯୁକ୍ତ ଯତ୍ନ ନେବା, ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା,

0: ପୋଡ଼ୁ ଚାଷକୁ ଆଇନ ପ୍ରଣୟନ କରି ବନ୍ଦ କରିବା, କାଠକୁ ଜାଳେଣୀ ଭାବରେ ବ୍ୟବହାର ନକରି ସୌରଶକ୍ତି ବା ଜୈବ ଗ୍ୟାସ୍କୁ ଜାଳେଣୀର ବିକଳ୍ପ ଭାବରେ ବ୍ୟବହାର କରିବା, ସାମାଜିକ ବନୀକରଣ, ପତିତ ଜମିରେ ବୃକ୍ଷରୋପଣ ଆଦି କାମକୁ ତ୍ୱରାନ୍ୱିତ କରିବା, ଜଙ୍ଗଲ ସଂରକ୍ଷଣ ନିମନ୍ତେ ଆଇନ ପ୍ରଣୟନ ଏବଂ ଏହାକୁ କଡ଼ାକଡ଼ି ଭାବରେ ପାଳନ କରିବା, ସହର ଏବଂ ଗ୍ରାମାଞ୍ଚଳରେ ଫୁଲ ଓ ଫଳ ଉଦ୍ୟାନ ସୃଷ୍ଟି କରିବା, ଜଙ୍ଗଲ ଅବକ୍ଷୟ ଓ ବୃକ୍ଷରାଜିଙ୍କର ଘନତା ପତଳା ହେବା ଯୋଗୁଁ ବନ୍ୟଜନ୍ତୁଙ୍କର ସଂଖ୍ୟା ହ୍ରାସ ହୋଇଥାଏ, ତେଣୁ ସେମାନଙ୍କର ମଧ୍ୟ ସଂରକ୍ଷଣ ଏକାନ୍ତ ଅପରିହାର୍ଯ୍ୟ। ଅଭୟାରଣ୍ୟ, ଜାତୀୟ ଉଦ୍ୟାନ ଇତ୍ୟାଦି ପ୍ରତିଷ୍ଠା କରିବା ପାଇଁ ଗୁରୁତ୍ୱ ଦେବା ଦରକାର। ବିଲୁପ୍ତ ହେବାକୁ ଯାଉଥିବା ଜୀବଜନ୍ତୁଙ୍କ ପାଇଁ ଉନ୍ନତ ପରିସ୍ଥାନ ଯୋଗାଇ ଦେଇ ପରିସଂସ୍ଥାର ସନ୍ତୁଳନ କରିବା। ଆଜିକୁ ହିସାବ କଲେ ଦେଶ ସ୍ୱାଧୀନତା ହେବାର 60 ବର୍ଷ ବିତିଗଲାଣି। ଆଜି ଦେଶ ଶିକ୍ଷା ଓ ଟେକ୍ନୋଲୋଜି ଏବଂ ବିଜ୍ଞାନରେ ଏତେ ଅଗ୍ରଗତି କଲା ପରେ ବି ଆମ ନାଗରିକମାନେ ଅଜ୍ଞ। ଆଜି ବି ସେମାନେ ଭାବିପାରୁନାହାନ୍ତି ଜଙ୍ଗଲ ଥିଲେ ମଙ୍ଗଳ। ସମ୍ପଦ ସାକ୍ଷରତା ଆଜି ବି ଦରକାର। ଯେଉଁ କେତେକ ଲାଭଖୋର ବ୍ୟକ୍ତି ଓ ଦଲାଲ ନିଜ ସ୍ୱାର୍ଥ ସାଧନ ପାଇଁ ପ୍ରାକୃତିକ ସମ୍ପଦକୁ ଲୁଟ୍ କରିବାରେ ଲାଗି ପଡ଼ିଛନ୍ତି, ସେମାନଙ୍କୁ ପ୍ରତିହତ କରିବା ଦରକାର।
1: ଇଏ ଥିଲା କାର୍ଯ୍ୟକ୍ରମ ଆମ ପରିବେଶ, ଆକାଶବାଣୀ ବଲାଙ୍ଗୀର। ଏବେ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ 495। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ବର୍ଣ୍ଣନା ବସନ୍ତ ମହାନ୍ତି।

ଭଗବାନ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ଗୃହସ୍ଥାଶ୍ରମର ଧର୍ମାଚରଣ ବିଷୟରେ କହିଛନ୍ତି। ବିପତ୍ତି ସମୟରେ ବ୍ରାହ୍ମଣ ଯେପରି ବୈଶ୍ୟ କି କ୍ଷତ୍ରିୟ ବୃତ୍ତିରେ ଜୀବିକା ନିର୍ବାହ କରିପାରେ, ସେପରି କ୍ଷତ୍ରିୟ ଏବଂ ବୈଶ୍ୟାଦି ଅନ୍ୟର ବୃତ୍ତି ଅବଲମ୍ବନ କରିପାରନ୍ତି, କିନ୍ତୁ କେବେ ଶ୍ୱାନ ବୃତ୍ତି ବା ନିଜ ସେବା କରିବେ ନାହିଁ। ଆଶ୍ରିତ ଭୃତ୍ୟ କି ପ୍ରଜାଙ୍କୁ ପୀଡ଼ା ଦେବେ ନାହିଁ। ପୁତ୍ରବାନ ହୋଇଥିଲେ ସେ ବାନପ୍ରସ୍ଥାଶ୍ରମ କିପରି ଗ୍ରହଣ କରିବେ ତାହା ଶ୍ରୀକୃଷ୍ଣ ବିସ୍ତାରପୂର୍ବକ ବୁଝାଇଛନ୍ତି।

ଏଇଠି ଶେଷ ହେଲା ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ 495। ଆକାଶବାଣୀ ବଲାଙ୍ଗୀର ଏହା ପରର କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ। ପରେ ପରେ ଶୁଣିବେ ସଂସ୍କୃତ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

0: ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଶ୍ରୀକ୍ଷେତ୍ର ପୁରୀନ ଆଜ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ସ୍ନାନଯାତ୍ରା ହେଉଛେ। ଶ୍ରୀମନ୍ଦିର ପରିସରନ ଥିବା ସୁନା କୁଆନୁ 108 କଲସ ପାଇନ୍କେ ଅଭିମନ୍ତ୍ରିତ ଆଉ ସୁବାସିତ କରିକିରି ମହାପ୍ରଭୁଙ୍କର ଦିବ୍ୟ ସ୍ନାନ କରାଯିବା। ଇତାର ଉତ୍ତରୁ ମହାପ୍ରଭୁଙ୍କର ହାତୀ ବେଶ ହେବା। ଏଥିଲାଗି ଆଜ ପହପହନୁ ମଙ୍ଗଳାର୍ପଣ ପୁଷ୍ପାଞ୍ଜଳି ଆଉ ଡୋର ଲାଗି ନୀତି ଶେଷ ହେବାର ଉତ୍ତରୁ ସକାଳର 5 ବଜେ ଶ୍ରୀଜୀଉମାନଙ୍କର ପହଣ୍ଡି ମୂଲ ହେଇଛେ। ଧାଡ଼ି ପହଣ୍ଡି ଥି ପ୍ରଭୁ ବଳଭଦ୍ର ଆଉ ଦେବୀ ସୁଭଦ୍ରା ସ୍ନାନ ବେଦିନ ବିଜେ କରିସାରିଥିବାର ବେଳେ ଶ୍ରୀଜଗନ୍ନାଥଙ୍କର ପହଣ୍ଡି ଚାଲିଛେ। ସ୍ୱତନ୍ତ୍ର ନୀତିକାନ୍ତି ଉତ୍ତରୁ ମହାପ୍ରଭୁଙ୍କର ଦିବ୍ୟ ସ୍ନାନ ହେବା। ଉପରବେଳା 3 ରୁ 3:30 ବଜେ ଭିତରେ ଛେରା ପହଁରା, 4:30 ବଜେ ହାତୀବେଶ ଦର୍ଶନ ଆଉ ସଞ୍ଜବେଳା 7 ବଜେ ନୁ ସାହାଣ ମେଳା ଦର୍ଶନ ମୂଲ ହେବା। ରାତି 11:30 ବଜେ ନୁ ବାହୁଡ଼ା ପହଣ୍ଡି କରାଯିବା। ଏ ବାବଦେ ପୁରୀନୁ ପଣ୍ଡିତ ଦୟାନିଧିଙ୍କର ସୂଚନା।
2: ଜୟ ଜୟ ଶ୍ରୀ ଜଗନ୍ନାଥ। ମହାପ୍ରଭୁଙ୍କର ଦିବ୍ୟ ଭବ୍ୟ ସ୍ନାନ ଯାତ୍ରା ଦେବ ସ୍ନାନ ପୂର୍ଣ୍ଣମୀ, ଏହାକୁ ମଧ୍ୟ ଜ୍ୟେଷ୍ଠୀ ସ୍ନାନ କୁହାଯାଏ, ଏହାକୁ ମଞ୍ଚ ସ୍ନାନ ମଧ୍ୟ କୁହାଯାଏ। ମହାପ୍ରଭୁ ରତ୍ନ ସିଂହାସନରୁ ଆଜି ଓହ୍ଲେଇ ଆସନ୍ତି ପତିତମାନଙ୍କୁ ଦର୍ଶନ ଦେବା ପାଇଁ। ମହାପ୍ରଭୁଙ୍କର ଯାହାଙ୍କର ପାଦ କୋଣରୁ ଗଙ୍ଗା ଆଦି ସମସ୍ତ ତୀର୍ଥମାନେ ବାହାରିଛନ୍ତି, ସେହି ମହାପ୍ରଭୁଙ୍କର 108 ଗରାରେ ଜଳ ସ୍ନାନ ହେବେ। ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନ ପ୍ରଥମେ ମଙ୍ଗଳାର୍ପଣ ହେବ। ମଙ୍ଗଳାର୍ପଣ ପରେ ମହାପ୍ରଭୁଙ୍କର

0: ପହଣ୍ଡି ବିଜେ ହେବ, ତେଣୁ ମହାପ୍ରଭୁଙ୍କର ସେ ଦିବ୍ୟ ସ୍ନାନ ଯାତ୍ରା, ତାପରେ ଗଜବେଶ ହେବେ।
1: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନ ଯାତ୍ରାକେ ଶୃଙ୍ଖଳିତ କରିବାର ଲାଗି ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ତରଫ ଜବର ବ୍ୟବସ୍ଥା କରାଯାଇଛି। ଭିଡ଼ ଜାଗା ମାନକେ 79 ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବାର ସହିତ ସାହାର ସହରକେ ସିସିଟିଭି ସର୍ବେକ୍ଷଣ ରଖାଯାଇଛି। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ପୁରୀ ପୌରାଞ୍ଚଳର ସବୁ ବିଦ୍ୟାଳୟ ବନ୍ଦ ରଖବାରକେ ଜିଲ୍ଲା ପ୍ରଶାସନ ତରଫ ନିଷ୍ପତ୍ତି ନିଆଯାଇଛି। ମହାପ୍ରଭୁଙ୍କର ସ୍ନାନଯାତ୍ରା ଦର୍ଶନ ଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସକାଳୁ ପୁରୀ ପହଞ୍ଚିକରି ମହାପ୍ରଭୁମାନଙ୍କର ପହଣ୍ଡି ଦର୍ଶନ କରିଛନ୍। ସିଆଡ଼େ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଲ ଆଜି ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି। ସକାଳ ବେଳା ସ୍ନାନ ବେଦିନ ମହାପ୍ରଭୁମାନଙ୍କର ଦର୍ଶନ କରିବାର ପୂର୍ବରୁ ଶ୍ରୀନଗରକେ ଯାଇକରି ଗଜପତି ମହାରାଜଙ୍କ ସହିତ ମୁଖ୍ୟମନ୍ତ୍ରୀ ଭେଟବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ଚାଲିଥିବା ଭୋଟର ତାଲିକାଥି ସ୍ୱତନ୍ତ୍ର ସଗର୍ଣ୍ଣ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଗଲାକାଲି ଶେଷ ହୋଇଛି। ନିର୍ବାଚନ ପ୍ରଶାସନ ତରଫ ଶେଷ ଦିନେ ସବୁ କାମକେ ତୁର୍ତ୍ତି କରାଯାଇଛି। ଏହା ଦେତକ ରାଜ୍ୟ 3,33,77,942 ଫର୍ମ ବଣ୍ଟାଯାଇଛି ଆଉ ଏହି ସମୟ ଭିତରେ 3,13,79,427 ଫର୍ମର ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହୋଇଛି। ଅଭିଯାନଟି ଅଏତକାନ୍ ଅଏତକା ଜନଭାଗିଦାରୀକେ ସୁନିଶ୍ଚିତ କରିବାର ସହିତ ସବୁ ଯୋଗ୍ୟ ଭୋଟରମାନଙ୍କୁ ସାମିଲ କରିବାର ଲାଗି ରାଜ୍ୟର ଫି ନିର୍ବାଚନ ମଣ୍ଡଳୀନ ବୁଥସ୍ତରୀୟ ଅଧିକାରୀମାନେ ଆଉ ପ୍ରତିନିଧିମାନଙ୍କୁ ନିଯୁକ୍ତ କରାଯାଇଥିଲା। ସବୁଦିନିଆ ଜୀବନଥି ପରିସଂଖ୍ୟାନ ଷ୍ଟାଟିଷ୍ଟିକ୍ସର ବ୍ୟବହାରକେ ଲୋକପ୍ରିୟ କରିବାର ଲାଗି ଫି ବଛର ଆଜିର ଦିନକେ ଜାତୀୟ ପରିସଂଖ୍ୟାନ ଦିବସ ଭାବେ ଭାରତ ସରକାର ପାଳନ କରୁଛନ୍। ଜାତୀୟ ପରିସଂଖ୍ୟାନ ପଦ୍ଧତି ଲାଗି ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲନୋବିସ୍କର ଖୁବ୍ ଅବଦାନ ଥିବାରୁ ତାଙ୍କର ଜନ୍ମଦିନ ଜୁନ୍ 29 2007 ଜାତୀୟ ପରିସଂଖ୍ୟାନ ଦିବସ ଭାବେ ପାଳନ କରାଯାଉଛି। ଦେଶ ଓ ରାଜ୍ୟମାନଙ୍କର ଯୋଜନା ତିଆର ଆର୍ ଲାଗୁ କରିବାର କ୍ଷେତ୍ରଟି ପରିସଂଖ୍ୟାନର ଭୂମିକା ରହିଛି। ଏ ବଛର ଏ ଦିବସର ବାର୍ତ୍ତା ରହିଛି ପ୍ରଶାସନିକ ତଥ୍ୟର ସମ୍ଭାବନାକେ ଉଜାଗର କରବାର। ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ତରଫ ହୋଇଥିବା ଉଦ୍ୟମୀ ଓଡ଼ିଶା କାର୍ଯ୍ୟକ୍ରମ 2026ର ଦୁଇଦିନିଆ କାର୍ଯ୍ୟକ୍ରମ ଗଲାକାଲି ବରଗଡ଼ ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ପରିସରନ ଉଦ୍ଯାପିତ ହୋଇଯାଇଛି। ଜିଲ୍ଲା ଶିଳ୍ପକେନ୍ଦ୍ର ସାଧାରଣ ପରିଚାଳିକା ସୁଷମା କରାଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଉଦ୍ୟୋଗ ପ୍ରତିଷ୍ଠା ଲାଗି ସରକାରୀ ସାହାଯ୍ୟ ପିଏମ୍ଇଜିପି ଆଉ ପିଏମ୍ଏଫ୍ଏମ୍ଇ ଋଣ ବାଗିର ବିଷୟ ଆଲୋଚନା ହୋଇଥିଲା। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଆଉ ଆଥ୍ଲେଟିକ୍ ଫେଡେରେସନ୍ ଅଫ୍ ଇଣ୍ଡିଆର ସହଯୋଗଥି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଚାଲିଥିବା 65ତମ ଜାତୀୟ ଅନ୍ତଃରାଜ୍ୟ ବରିଷ୍ଠ ଆଥ୍ଲେଟିକ୍ ଚାମ୍ପିୟନ୍ସିପ୍ 2026 ଗଲାକାଲି ଉଦ୍ଯାପିତ ହୋଇଯାଇଛି। ପ୍ରତିଯୋଗିତାଥି ତାମିଲନାଡୁ ଦଳ ଦଳଗତ ଚାମ୍ପିୟନ୍ ହୋଇଥିବା ବେଳେ ଉତ୍ତରପ୍ରଦେଶ ରନର୍ସ ଅପ୍ ହୋଇଛି। ଓଡ଼ିଶା ଦଳ 3 ସ୍ୱର୍ଣ୍ଣ, 1 ରୌପ୍ୟ ଆଉ 2 କାଂସ୍ୟ ପଦକ ଜିତିକରି 7 ଠାନେ ରହିଛି। ଗଲା ବୁଧବାରରୁ ମୂଲ ହୋଇଥିବା ଏହି ପ୍ରତିଯୋଗିତାଥି ଦେଶର 27 ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରୁ ପାଖାପାଖି 630 ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ଚାମ୍ପିୟନ୍ସିପ୍ ଆଇବା ସେପ୍ଟେମ୍ବର ମାସ 19 ଅକ୍ଟୋବର ମାସ 4 ତକ ଜାପାନ ହେବାରକେ ଥିବା ଏସିଆନ୍ ଗେମ୍ସ 2026 ଲାଗି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଯୋଗ୍ୟତା ପର୍ଯ୍ୟାୟ ଆଏ। ପାଣିପାଗ ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟ ପ୍ରଭାବ ଥି ଆଇବା 3 ତକ ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କେ ଅଏତକା ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ସୂଚନା ଅନୁସାରେ କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାର କେତେଟା ଜାଗାନ ଆଜି ଜବର ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାର ଆଖପାଖର ଓଡ଼ିଶା ସମୁଦ୍ର ଖଣିନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏବେ ବୁଧବାରରୁ ରାଜ୍ୟ ବର୍ଷାର ପରିମାଣ ବଢ଼ବା ବୋଲି ପାଣିପାଗ କେନ୍ଦ୍ର ତରଫ କୁହାଯାଇଛି। ଏଚଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

0: ଏଫ୍ଏମ୍ ବ୍ୟାଣ୍ଡ 101.9 MHz ଯୋଗେ ଆପଣମାନେ ଶୁଣୁଛନ୍ତି ବଲାଙ୍ଗୀର କେନ୍ଦ୍ର କାର୍ଯ୍ୟକ୍ରମ। ଆଜି ଆମ କେନ୍ଦ୍ରରୁ କେତେବେଳେ କ'ଣ ପ୍ରଚାର କରାଯିବ ସେ ସମ୍ପର୍କରେ ସୂଚାଇ ଦେଉଛୁ ଏହି କାର୍ଯ୍ୟକ୍ରମର ସୂଚନାରେ। ସକାଳ 7:10 କାର୍ଯ୍ୟକ୍ରମ ଆମର ସ୍ୱାସ୍ଥ୍ୟ, ଓଡ଼ିଆ ଭକ୍ତିଗୀତ ଶୁଣିବେ 7:25, 7:35 କାର୍ଯ୍ୟକ୍ରମ ଚାଷର ହାଲ, 7:40 ପ୍ରଚାର କରାଯିବ ଭକ୍ତି ସଙ୍ଗୀତ ଧାରାବାହିକ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀ ରାମଚରିତ ମାନସର 325ତମ ଭାଗ। ପାରମ୍ପରିକ ଗୀତ ଓଡ଼ିଶୀ ଶୁଣିବେ 7:50, 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ ଆକାଶବାଣୀ କଟକ କେନ୍ଦ୍ରରୁ। 8:45 ପ୍ରଚାର କରାଯିବ ଓଡ଼ିଆ ଚଳଚ୍ଚିତ୍ର ଗୀତ। 9:00-10:00, 10:05-11:00, 12:30 1:50, 2:45 ଅପରାହ୍ନ 5:00 ଏବଂ ପୁଣି ଥରେ ରାତି 9:15-10:00 ଯାଏ ଶୁଣିପାରିବେ ବିବିଧ ଭାରତୀ କାର୍ଯ୍ୟକ୍ରମ। ପୂର୍ବାହ୍ନ 11:00 ରହିଛି ଫୋନ୍ ଇନ୍ରେ ମନପସନ୍ଦ ଗୀତ, ଆଜି ଶୁଣିବେ ଏହାର ପ୍ରଥମ ଭାଗ। ଉପସ୍ଥାପନା ସସ୍ମିତା ନେପାକ, ପ୍ରଯୋଜନା ମନୋଜ କୁମାର ପୂଜାରୀ। 12:00 କାର୍ଯ୍ୟକ୍ରମ ଗୃହଲକ୍ଷ୍ମୀ, ଏଥିରେ ଶୁଣିବେ ଡକ୍ଟର ରବିନାରାୟଣ ଦାସଙ୍କ ସହ ଆଲୋଚନା, ବିଷୟ ରହିଛି କିଶୋରୀମାନଙ୍କ ସ୍ୱାସ୍ଥ୍ୟର ଯତ୍ନ। ଅପରାହ୍ନ 5:00 NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ପ୍ରଚାର କରାଯିବ। 5:30 କାର୍ଯ୍ୟକ୍ରମ ଯୁବବାଣୀ, ବିଷୟ ରହିଛି ପର୍ଯ୍ୟଟନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ। 6:10 ଓଡ଼ିଆ ଭକ୍ତି ଗୀତ, 6:30 ବିଶେଷ କାର୍ଯ୍ୟକ୍ରମ ଯୁବଶକ୍ତି, 6:55 ଆଜିର ପ୍ରସଙ୍ଗ, 7:25 ଜିଲ୍ଲାର ହାଲଚାଲ, ଆଜି ଅଛି ଗଞ୍ଜାମ ଜିଲ୍ଲାର ହାଲଚାଲ, 7:30 କାର୍ଯ୍ୟକ୍ରମ ଖେତ ଖଲା, 8:30 ଶୁଣିବେ ଓଡ଼ିଆ ସୁଗମ ସଙ୍ଗୀତ, 8:15 ପ୍ରଚାର କରାଯିବ ତୁଳସୀ ରାମାୟଣର ପରବର୍ତ୍ତୀ ଭାଗ, 8:25 ହିନ୍ଦୀ ଭକ୍ତି ଗୀତ, 8:30 ଏବଂ 10:00 ପ୍ରଚାର କରାଯିବ ଓଡ଼ିଆ ଚଳଚ୍ଚିତ୍ର ଗୀତ, ଏବଂ 10:30 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ, ଶିଳ୍ପୀ ପଣ୍ଡିତ ଜିତେନ୍ଦ୍ର ଅଭିଷେକୀ। ଇଏ ଥିଲା କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ବଲାଙ୍ଗୀର। ଏହାପରର କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।
1: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିର ସ୍ନାନମଣ୍ଡପକୁ ଚତୁର୍ଦ୍ଧ ମୂର୍ତ୍ତି ବିଜେ କରୁଛନ୍ତି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଆଜି ସକାଳେ ମହାପ୍ରଭୁଙ୍କ ମଙ୍ଗଳାର୍ପଣ, ପୁଷ୍ପାଞ୍ଜଳି, ଡୋରଲାଗି ନୀତି ଶେଷ ହେବା ପରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ ଏବଂ ପରେ ପରେ ପ୍ରଭୁ ବଳଭଦ୍ର ଦେବୀ ସୁଭଦ୍ରା ସ୍ନାନବେଦୀକୁ ବିଜେ କରିଥିଲେ। ଶେଷରେ ମହାପ୍ରଭୁ ଜଗନ୍ନାଥ ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ପହଞ୍ଚି ସାରିଲେଣି। ମହାପ୍ରଭୁଙ୍କ ଆଜି ଦୁର୍ଲଭ ଗଜବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଗସ୍ତରେ ଆସି ସ୍ନାନମଣ୍ଡପରେ ଠାକୁରଙ୍କର ଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶବ୍ୟାପୀ ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆଜିଠାରୁ କାର୍ଯ୍ୟକାରୀ ହେବ। ନୂଆଦିଲ୍ଲୀଠାରେ ଆୟୋଜିତ ଷୋଡ଼ଶ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କେନ୍ଦ୍ରୀୟ ପରିଷଦର ସମ୍ମିଳନୀ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏହାର ଶୁଭାରମ୍ଭ କରିବେ। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ପ୍ରଥମ ତିନି ବର୍ଷ ସମ୍ପୂର୍ଣ୍ଣ ଯତ୍ନ ଦୃଷ୍ଟିକୋଣ ଆଧାରରେ ନବଜାତକଙ୍କ ସ୍ୱାସ୍ଥ୍ୟର ଉନ୍ନତି ଉପରେ ଏଥିରେ ଧ୍ୟାନ କେନ୍ଦ୍ରୀଭୂତ ହେବ। ଜନ୍ମରୁ ତିନି ବର୍ଷ ପର୍ଯ୍ୟନ୍ତ ଘରେ ପିଲାମାନଙ୍କର ଯତ୍ନ ନେବା ନେଇ ଏହି କାର୍ଯ୍ୟକ୍ରମ ଅଧୀନରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେତୁ ଜନଶୁଣାଣି ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଦ୍ୱାରା ସୂଚାଇ ଦିଆଯିବ ବୋଲି ବିଭାଗ କହିଛି। ରାଜ୍ୟରେ ଚାଲିଥିବା ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାର ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟ ଗତକାଲି ଶେଷ ହୋଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ପାଖାପାଖି 99.94% ଭୋଟରଙ୍କ ପାଖରେ ପରିଗଣନା ଫର୍ମ ପହଞ୍ଚି ସାରିଛି। ଇତିମଧ୍ୟରେ 3,13,79,427 ଫର୍ମର ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହୋଇଛି। ଚିଠା ଭୋଟର ତାଲିକା ଆସନ୍ତା ମାସ 5 ତାରିଖରେ ପ୍ରକାଶ ପାଇବ। ତାଲିକା ସମ୍ପର୍କିତ ଆପତ୍ତି ଅଭିଯୋଗ ଦାଖଲ ପାଇଁ ଅଗଷ୍ଟ 4 ତାରିଖକୁ ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଆସନ୍ତା ମାସ 1ରୁ ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ ପ୍ରକ୍ରିୟା ଆରମ୍ଭ ହେବ। 17 ତାରିଖ ସୁଦ୍ଧା ଏହାକୁ ଶେଷ କରିବା ନେଇ ଓସେପା ପକ୍ଷରୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୂତନ ମାର୍ଗଦର୍ଶିକା ଅନୁଯାୟୀ ପରିଚାଳନା କମିଟି ସହ ବିଭିନ୍ନ କ୍ଷେତ୍ର ଆଧାରିତ 5ଟି କମିଟି ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି। ଚଳିତ ବିଦ୍ୟାଳୟ ପରିଚାଳନା କମିଟିର ଅବଧି ଆସନ୍ତା 30 ତାରିଖରେ ଶେଷ ହେଉଛି। ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ତଥା ବିଚାର ବିଭାଗୀୟ ଅଦାଲତ ନିର୍ମାଣ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ମାନସ ରଞ୍ଜନ ପାଠକ ଗତକାଲି ବ୍ରହ୍ମପୁର ଜିଲ୍ଲା ଓ ଦୌରାଜଜ୍ କୋର୍ଟ ପରିଦର୍ଶନ କରିଛନ୍ତି। ନିର୍ମାଣ ହେବାକୁ ଥିବା ଜୁଡିସିଆଲ ପରିସରର ଡିପିଆର୍ ଜଷ୍ଟିସ୍ ପାଠକ ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ପ୍ରକଳ୍ପ ନିର୍ମାଣ ନେଇ ଆଲୋଚନା କରିଛନ୍ତି। ଭଦ୍ରକ ଜିଲ୍ଲାର ଅଣକ୍ୟାଡରଭୁକ୍ତ ସରକାରୀ ଆଇନଜୀବୀଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଗତ ସନ୍ଧ୍ୟାରେ ଉଦ୍ଯାପିତ ହୋଇଛି। ରାଜ୍ୟ ଆଇନ ବିଭାଗ ଏବଂ ଓଡ଼ିଶା ସାଧାରଣ ପ୍ରସିକ୍ୟୁସନ୍ ନିର୍ଦ୍ଦେଶାଳୟ ପକ୍ଷରୁ ଆୟୋଜିତ ଏହି ଶିବିରରେ ବିଭିନ୍ନ ଆଇନର ଧାରା ଏବଂ କାର୍ଯ୍ୟାନ୍ୱୟନ ନେଇ ଆଲୋଚନା ହୋଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତାଲୁକ ଆଇନସେବା କମିଟି ଆନୁକୂଲ୍ୟରେ ଗତକାଲି ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୋକ୍ସୋ ଆଇନ, କିଶୋର ନ୍ୟାୟ ଆଇନ ସମେତ ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା ହୋଇଛି। ଭଦ୍ରକ

0: ଦ୍ୱାରା ଶ୍ରବଣଯନ୍ତ୍ର ନଷ୍ଟ ହେବ ନାହିଁ। ଶୋଇଲା ଏବଂ ଗାଧୋଇଲା ବେଳେ ଶ୍ରବଣଯନ୍ତ୍ର ବ୍ୟବହାର ନ କରିବା, ଶ୍ରବଣଯନ୍ତ୍ରକୁ ପାଣିଠାରୁ ବଞ୍ଚେଇକରି ରଖିବା। ବର୍ତ୍ତମାନ ଜଳ ନିରୋଧକ ଶ୍ରବଣଯନ୍ତ୍ର ଉପଲବ୍ଧ ହେଲାଣି। ସଠିକ୍ ସମୟରେ ଶ୍ରବଣଯନ୍ତ୍ରର ବ୍ୟାଟେରୀ ବଦଳାଇବା, ଶ୍ରବଣଯନ୍ତ୍ରକୁ ଉଚ୍ଚ ଜାଗାରୁ ତଳକୁ ନ ପକାଇବା।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଶ୍ରବଣ ଯନ୍ତ୍ରର ବ୍ୟବହାର। ଆଲୋଚନା କରିଥିଲେ ଡାକ୍ତର ଅଶ୍ୱିନୀ କୁମାର ଦାସ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ। ପୁରୀରେ ଆଜି ଅନୁଷ୍ଠିତ ହେଉଛି ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି। ଆମେରିକା ଓ ଇରାନ୍ ମଧ୍ୟରେ ଆସନ୍ତାକାଲି ପୁଣି ଥରେ ହେବ ଆଲୋଚନା ଏବଂ ଏଫ୍ଆଇଏଚ୍ ହକି ପୁରୁଷ ପ୍ରୋ ଲିଗ୍ର ରିଭର୍ସ ମ୍ୟାଚ୍ରେ ଇଂଲଣ୍ଡକୁ 3-2 ଗୋଲ୍ରେ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିବେଶ ସଂରକ୍ଷଣ ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ ପ୍ରଦାନ କରାଯାଇଛି। ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନି ଏହି ସମ୍ମାନ ପ୍ରଦାନ କରିଛନ୍ତି। ନିରନ୍ତର ବିକାଶକୁ ପ୍ରୋତ୍ସାହନ ଦେବା, ସବୁଜ ଦୃଷ୍ଟିକୋଣ, ବିକାଶଶୀଳ ଦେଶମାନଙ୍କ ସ୍ୱାର୍ଥର ସୁରକ୍ଷା, ନୀଳ ଅର୍ଥନୀତିର ପ୍ରସାର, ଜଳବାୟୁ ପରିବର୍ତ୍ତନ ମୁକାବିଲା, ସାମୁଦ୍ରିକ ସମ୍ପଦର ନିରନ୍ତର ପରିଚାଳନା ଏବଂ କ୍ଷୁଦ୍ର ଦ୍ୱୀପରାଷ୍ଟ୍ରମାନଙ୍କ ବିକାଶକୁ ପ୍ରାଧାନ୍ୟ ଦେବାରେ ଶ୍ରୀ ମୋଦିଙ୍କ ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଛି। ସମ୍ମାନ ଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦି ସେସେଲ୍ସର ସରକାର ଓ ସେଠାକାର ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି। ଜଳବାୟୁ ପରିବର୍ତ୍ତନର ଆହ୍ୱାନକୁ ମୁକାବିଲା କରୁଥିବା ସମସ୍ତ ଦେଶଙ୍କୁ ସେ ଏହି ସମ୍ମାନ ଉତ୍ସର୍ଗ କରିବା ସହ ପରିବେଶ ସୁରକ୍ଷା ଭବିଷ୍ୟତ ପିଢ଼ି ପ୍ରତି ଆମର ଦାୟିତ୍ୱ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେସେଲ୍ସର ସ୍ୱାଧୀନତାର 50ତମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଜାତୀୟ ଦିବସ ଉତ୍ସବରେ ଯୋଗ ଦେଇଛନ୍ତି। ଶ୍ରୀ ମୋଦି ମୁଖ୍ୟ ଅତିଥି ଭାବେ ଏହି ଉତ୍ସବରେ ସାମିଲ ହୋଇଥିବାବେଳେ ଏହି ସମ୍ମାନ ପାଇବା କ୍ଷେତ୍ରରେ ସେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ନୌସେନା ଓ ସ୍ଥଳସେନାର ଏକ ଭାରତୀୟ ମାର୍ଚିଂ ଦଳ ସେଠାରେ ଅନୁଷ୍ଠିତ ପରେଡ୍ରେ ଅଂଶଗ୍ରହଣ କରିଥିଲା। ଭାରତ ସେସେଲ୍ସ ମଧ୍ୟରେ ଥିବା ଘନିଷ୍ଠ ଓ ସ୍ୱତନ୍ତ୍ର ସହଭାଗିତାକୁ ଏହା ପ୍ରତିଫଳିତ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସେସେଲ୍ସର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନିଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଗତ ଶନିବାର ସେସେଲ୍ସରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ ଏବଂ ମରିସସ୍ର ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲମ ମଧ୍ୟ ଉପସ୍ଥିତ ଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଭାରତ ମହାସାଗର ଅଞ୍ଚଳର ଏକ ପ୍ରମୁଖ ସାମୁଦ୍ରିକ ପଡ଼ୋଶୀ ଦେଶ ଭାବେ ସେସେଲ୍ସ ରହିଥିବାବେଳେ ମହାସାଗର ଯୋଜନାରେ ସେସେଲ୍ସ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସେସେଲ୍ସରେ ମରିସସ୍ର ପ୍ରଧାନମନ୍ତ୍ରୀ ଡକ୍ଟର ନବୀନ ଚନ୍ଦ୍ର ରାମଗୁଲାମଙ୍କ ସହ ସାକ୍ଷାତ କରିଛନ୍ତି। ଉଭୟ ନେତା ଭାରତ ଓ ମରିସସ୍ ମଧ୍ୟରେ ଚାଲିଥିବା ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଭାରତ ପକ୍ଷରୁ ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ର କାର୍ଯ୍ୟକାରିତା କ୍ଷେତ୍ରରେ ହୋଇଥିବା ପ୍ରଗତିର ମଧ୍ୟ ଉଭୟ ନେତା ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ମରିସସ୍ର ବିକାଶ ଓ ପ୍ରଗତି ନେଇ ଦ୍ୱିପାକ୍ଷିକ ସହଯୋଗରେ ଚାଲିଥିବା ପ୍ରକଳ୍ପଗୁଡ଼ିକ ମରିସସ୍ର ସ୍ୱାସ୍ଥ୍ୟସେବା, ସଂଯୋଗ ବ୍ୟବସ୍ଥା, ନିରନ୍ତର ବିକାଶ ଏବଂ ନୀଳ ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିବ ବୋଲି କହିଛନ୍ତି। ଭାରତର ଭିଜନ ମହାସାଗର ଏବଂ ପଡ଼ୋଶୀ ପ୍ରଥମ ନୀତି ଅଧୀନରେ ଭାରତ ମରିସସ୍ ମଧ୍ୟରେ ବୃଦ୍ଧି ପାଉଥିବା ରଣନୀତିକ ଭାଗିଦାରୀର ଗୁରୁତ୍ୱ ତଥା ଗ୍ଲୋବାଲ୍ ସାଉଥ୍ ପ୍ରତି ଦୁଇ ଦେଶର ପ୍ରତିବଦ୍ଧତାକୁ ଉଭୟ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ

ନଡ୍ଡା ଆଜି ନୂଆଦିଲ୍ଲୀରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପରିଷଦର ଷୋଡ଼ଶ ସମ୍ମିଳନୀରେ ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ପ୍ରଥମ 3 ବର୍ଷ ସମ୍ପୂର୍ଣ୍ଣ ଯତ୍ନର ପରିକଳ୍ପନାକୁ ଅଗ୍ରାଧିକାର ଦେବ। ଶିଶୁର ବଞ୍ଚି ରହିବା, ସୁସ୍ଥ ବିକାଶ, ପୁଷ୍ଟି ସାଧନ ଏବଂ ପ୍ରାରମ୍ଭିକ ମସ୍ତିଷ୍କ ବିକାଶ କ୍ଷେତ୍ରରେ ଜନ୍ମରୁ ପ୍ରଥମ 3 ବର୍ଷର ଗୁରୁତ୍ୱକୁ ନେଇ ଏହି କାର୍ଯ୍ୟକ୍ରମ କରାଯାଉଛି। ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ଜନ୍ମରୁ 3 ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ପାଇଁ ଘର ଓ ସମୁଦାୟ ଭିତ୍ତିକ ସମନ୍ୱିତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ପଦକ୍ଷେପ ଅଧୀନରେ ବିପଦରେ ଥିବା ଶିଶୁମାନଙ୍କ ପାଇଁ ଅତିରିକ୍ତ ଗୃହ ପରିଦର୍ଶନ ସହ ବିପଦ ଆଧାରିତ ଅନୁଧ୍ୟାନ ବ୍ୟବସ୍ଥା ପ୍ରଚଳନ କରାଯିବ। କାର୍ଯ୍ୟକ୍ରମ ଅଧୀନରେ ପ୍ରସବ ପରବର୍ତ୍ତୀ ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ, ଶୈଶବର ପ୍ରାରମ୍ଭିକ ବିକାଶ ଏବଂ ସମନ୍ୱିତ ସ୍ୱାସ୍ଥ୍ୟ ପ୍ଲାଟଫର୍ମ ମାଧ୍ୟମରେ ଡିଜିଟାଲ ନିରୀକ୍ଷଣ ବ୍ୟବସ୍ଥାକୁ ମଧ୍ୟ ସାମିଲ କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିର ସ୍ନାନ ମଣ୍ଡପକୁ ଚତୁର୍ଦ୍ଧା ମୂର୍ତ୍ତି ବିଜେ କରିଛନ୍ତି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଆଜି ସକାଳେ ମହାପ୍ରଭୁଙ୍କ ମଙ୍ଗଳାର୍ପଣ, ପୁଷ୍ପାଞ୍ଜଳି, ଡୋରଲାଗି ନୀତି ଶେଷ ହେବା ପରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ ସ୍ନାନବେଦୀକୁ ବିଜେ କରିଥିଲେ, ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥ ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିଛନ୍ତି। ମହାପ୍ରଭୁଙ୍କ ଆଜି ଦୁର୍ଲଭ ଗଜବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଗସ୍ତରେ ଆସି ସ୍ନାନମଣ୍ଡପରେ ଠାକୁରଙ୍କର ଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ବ୍ରିଟେନ୍ ଗସ୍ତ ଶେଷ କରି ଏବେ ଗ୍ରୀସ୍ର ଏଥେନ୍ସରେ ଏକ ଉଚ୍ଚସ୍ତରୀୟ ଭାରତୀୟ ବ୍ୟବସାୟିକ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି। ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ରଣନୈତିକ ଆର୍ଥିକ ସହଯୋଗକୁ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗ୍ରୀସ୍ ଗସ୍ତ ସମୟରେ ପ୍ରତିନିଧି ଦଳ ଏଥେନ୍ସ ଷ୍ଟାର୍ଟଅପ୍ ବିଜିନେସ୍ ଇନ୍କ୍ୟୁବେଟରରେ ଯୋଗଦେବେ। ଏଥେନ୍ସ ଚାମ୍ବର ଅଫ୍ କମର୍ସ ଏବଂ ଇଣ୍ଡଷ୍ଟ୍ରିରେ ଭାରତ ଓ ଗ୍ରୀସ୍ର ଶିଳ୍ପ କ୍ଷେତ୍ରର ପ୍ରମୁଖ ପ୍ରତିନିଧିମାନଙ୍କ ସହ ଭିତ୍ତିଭୂମି ବିକାଶ, ଡିଜିଟାଲୀକରଣ, ପ୍ରତିରକ୍ଷା, ଖାଦ୍ୟ ଓ କୃଷି କ୍ଷେତ୍ରକୁ ନେଇ ଗୋଲଟେବୁଲ୍ ବୈଠକ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଶ୍ରୀ ଗୋଏଲ ଲଣ୍ଡନରେ ଆୟୋଜିତ ଇଣ୍ଡିଆ ୟୁକେ ପାର୍ଟନର୍ସ ଇନ୍ ପ୍ରୋଗ୍ରେସ୍ ବ୍ୟବସାୟିକ ପୂର୍ଣ୍ଣାଙ୍ଗ ଅଧିବେଶନରେ ଯୋଗଦେଇ ତାଙ୍କର ବ୍ରିଟେନ୍ ଗସ୍ତ ଶେଷ କରିଥିଲେ। ଆମେରିକା ଏବଂ ଇରାନ ମଧ୍ୟରେ ଆସନ୍ତାକାଲି ପୁଣି ଆଲୋଚନା ଆରମ୍ଭ ହେବ। ହରମୁଜ ପ୍ରଣାଳୀକୁ ନେଇ ଉପୁଜିଥିବା ବିବାଦର ସମାଧାନ ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ହରମୁଜ ପ୍ରଣାଳୀ ଅଞ୍ଚଳରେ ଉଭୟ ପକ୍ଷର ଏକାଧିକ ପର୍ଯ୍ୟାୟରେ ଆକ୍ରମଣ ପରେ ଦ୍ୱିପାକ୍ଷିକ ଆଲୋଚନା ବିଷୟରେ ଘୋଷଣା କରାଯାଇଛି। ଯୁଦ୍ଧବିରତି ଉଲ୍ଲଙ୍ଘନ କରି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଥିବା ଅଭିଯୋଗରେ ଆମେରିକା ଇରାନ୍ର ସାମରିକ ଘାଟିଗୁଡ଼ିକ ଉପରେ ଆକ୍ରମଣ କରିଥିଲା। ଜବାବରେ ଇରାନ୍ ବାହାରିନ୍ ଓ କୁଏତରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିଲା। ଆମେରିକାର ଜଣେ ଅଧିକାରୀ କହିଛନ୍ତି, ବର୍ତ୍ତମାନ ପାଇଁ ଉଭୟ ପକ୍ଷ ସାମରିକ କାର୍ଯ୍ୟକଳାପରୁ ବିରତ ରହିବେ ଏବଂ ଆଲୋଚନା ଜାରି ରହିଥିବା ବେଳେ ହରମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ୱାଭାବିକ ରହିବ। ପାକିସ୍ତାନ ଆଫଗାନିସ୍ତାନ ସୀମାରେ ପାକିସ୍ତାନ ସୁରକ୍ଷା ବଳ ପକ୍ଷରୁ ଆତଙ୍କବାଦୀଙ୍କ ଆଡ଼ା ଏବଂ ଆଶ୍ରୟସ୍ଥଳ ଉପରେ ଆକ୍ରମଣରେ 29 ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସାମାଜିକ ଗଣମାଧ୍ୟମରେ ସେଠାକାର ସୂଚନା ମନ୍ତ୍ରୀ ଅତାଉଲ୍ଲା ତାରାର କହିଛନ୍ତି, ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ଏକାଧିକ ଆତଙ୍କବାଦୀ ଆକ୍ରମଣର ପ୍ରତିକ୍ରିୟା ସ୍ୱରୂପ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଗତକାଲି ବନ୍ଧୁକ ଏବଂ ବିସ୍ଫୋରକରେ ସଜ୍ଜିତ ଆତଙ୍କବାଦୀମାନେ ଦକ୍ଷିଣ ବନ୍ଦର ସହର କରାଚିରେ ଥିବା ଅର୍ଦ୍ଧସାମରିକ ବଳ ରେଞ୍ଜର୍ସର ଆଞ୍ଚଳିକ ମୁଖ୍ୟାଳୟ ଉପରେ ଆକ୍ରମଣ କରି 3 ଜଣ ସୈନିକଙ୍କୁ ହତ୍ୟା କରିଥିଲେ। ସୁରକ୍ଷା ବଳ 3 ଜଣ ଆକ୍ରମଣକାରୀଙ୍କୁ ନିପାତ କରିବା ସହ ଆହତ ଅବସ୍ଥାରେ ଜଣେ ଆକ୍ରମଣକାରୀକୁ ଗିରଫ କରିଥିଲେ। ସେ ଜଣେ ଆଫଗାନିସ୍ତାନ ନାଗରିକ ବୋଲି ପାକିସ୍ତାନ ସେନା ପକ୍ଷରୁ କୁହାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 କ୍ଷୁଦ୍ର ବ୍ୟବସାୟର ବିକାଶ ଏବଂ ଉଦ୍ୟୋଗୀମାନଙ୍କ ଲାଗି ସୁଯୋଗ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡକ୍ଟର ରଜନୀଶ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01127111 7117 2331144 8 1 এবং 2371 7106 ନମ୍ବରକୁ ଡାଏଲ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 92890940044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଲଣ୍ଡନଠାରେ ଗତକାଲି ଅନୁଷ୍ଠିତ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ର ରିଭର୍ସ ମ୍ୟାଚ୍ରେ ଭାରତୀୟ ପୁରୁଷ ହକି ଦଳ ପେନାଲ୍ଟି ସୁଟ୍ଆଉଟ୍ରେ 3-2 ଗୋଲ୍ରେ ଇଂଲଣ୍ଡକୁ ପରାସ୍ତ କରିଛି। ହକି ବିଶ୍ୱକପ୍ ପୂର୍ବରୁ ଏହା ଭାରତର ଶେଷ ଏଫ୍ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ ଥିଲା। ଫିଫା ବିଶ୍ୱକପ୍ର ନକ୍ଆଉଟ୍ ପର୍ଯ୍ୟାୟରେ ଯୁକ୍ତରାଷ୍ଟ୍ରର ଲସ୍ ଆଞ୍ଜେଲସ୍ରେ କାନାଡ଼ା 1-0 ଗୋଲ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ପ୍ରଥମ ନକ୍ଆଉଟ୍ ବିଜୟ ହାସଲ କରିଛି।

0: ଆସନ୍ତା ଜୁଲାଇ ମାସ 4 ତାରିଖ ଶନିବାର ଦିନ ହ୍ୟୁଷ୍ଟନ୍ରେ କାନାଡ଼ା ନେଦରଲ୍ୟାଣ୍ଡସ୍ କିମ୍ବା ମରକୋ ବିପକ୍ଷରେ ମ୍ୟାଚ୍ ଖେଳିବ। ଗ୍ରୁପ୍ ପର୍ଯ୍ୟାୟ ଶେଷ ହେବା ପରେ ଅବଶିଷ୍ଟ 32 ଦଳକୁ ନେଇ 2026 ଫିଫା ବିଶ୍ୱକପ୍ର ନକ୍ଆଉଟ୍ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ପୁରୁଷ କ୍ରିକେଟ୍ରେ ବେଲ୍ଫାଷ୍ଟରେ 2 ମ୍ୟାଚ୍ ବିଶିଷ୍ଟ T20 ଅନ୍ତର୍ଜାତୀୟ ଶୃଙ୍ଖଳାର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ୍ରେ ଆୟାରଲ୍ୟାଣ୍ଡ 1 ରନ୍ରେ ଭାରତକୁ ପରାସ୍ତ କରିଛି। ଆଇସିସି ମହିଳା T20 ବିଶ୍ୱକପ୍ରେ ଲଣ୍ଡନର ଲର୍ଡ଼ସ୍ ଗ୍ରାଉଣ୍ଡରେ ଗ୍ରୁପ୍ ଏ ର ଶେଷ ମ୍ୟାଚ୍ରେ ଅଷ୍ଟ୍ରେଲିଆ 6 ୱିକେଟ୍ରେ ଭାରତକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ 20 ଓଭର୍ରେ 4 ୱିକେଟ୍ ହରାଇ 170 ରନ୍ କରିଥିଲା। ୟୁଏସ୍ ଓପନ୍ 2026 ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତର କିଦାମ୍ବି ଶ୍ରୀକାନ୍ତ କାଲିଫର୍ଣ୍ଣିଆରେ ଅନୁଷ୍ଠିତ ପୁରୁଷ ଫାଇନାଲ୍ରେ ସୁଲିଆଙ୍କ ବିପକ୍ଷରେ ମ୍ୟାଚ୍ ଖେଳିବେ। ମୁଖ୍ୟ ସମ୍ବାଦ ପୁଣିଥରେ। ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ। ପୁରୀରେ ଆଜି ଅନୁଷ୍ଠିତ ହେଉଛି ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କଲେ ଚତୁର୍ଦ୍ଧମୂର୍ତ୍ତି। ଆମେରିକା ଓ ଇରାନ୍ ମଧ୍ୟରେ ଆସନ୍ତାକାଲି ପୁଣି ଥରେ ହେବ ଆଲୋଚନା ଏବଂ ଏଫ୍ଆଇଏଚ୍ ହକି ପୁରୁଷ ପ୍ରୋ ଲିଗ୍ର ରିଭର୍ସ ମ୍ୟାଚ୍ରେ ଇଂଲଣ୍ଡକୁ 3-2 ଗୋଲ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର ଏବେ ପ୍ରଚାର କରୁଛୁ ଓଡ଼ିଆ ଭକ୍ତି ଗୀତ। ଗୀତିକାର ଅଲେଖ ବିଶ୍ୱାଳଙ୍କ ଲେଖା, ପ୍ରଥମ ଶିଳ୍ପୀ ନମିତା ଅଗ୍ରୱାଲ।

0: ଶୁଣୁଥିଲେ ଓଡ଼ିଆ ଭକ୍ତି ଗୀତ ଆକାଶବାଣୀ ବଲାଙ୍ଗୀର। ଏବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଚାଷର ହାଲ।
1: ଚାଷୀର ଜୀବନରେ ଚାଷର ଲାଗି ପ୍ରସ୍ତୁତି ରହିବାରଟା ହେଉଛି ସବୁନୁ ଗୋଟେ ବଡ଼ ଜିନିଷ। ଆର୍ ସେ ହିସାବରେ ଦେଖମା ବୋଇଲେ ଧାନ ଚାଷକେ ନେଇକିରି ଭିନ୍ନ ଭିନ୍ନ କଥା। ଧାନ ଚାଷଟା ହେଉଛି ପାଣି ଉପରେ ଜଳବାୟୁ ଉପରେ ନିର୍ଭର କରିଥିସି। ଅନେକଟେ ଜିନିଷ ଅଛେ ଯେନ୍ଟାକି ଆମର୍ ଦ୍ୱାରା ନେଇ ହେଇପାରେ। ଧାନ ଚାଷରେ ଯଦି ଆମେ ଦେଖମା ବୋଇଲେ ଆମେ ଖତ ସାର ଦେଇପାର୍ମା, ଗଛର ଯତ୍ନ ନେଇପାର୍ମା, କିନ୍ତୁ ପାଣିପାଗକେ ଇଟାକେ ଆମେ କିଛି କରି ନେଇପାରୁ। ଇଟା ଆମର ହାତେ ନେଇନ, ଇଟା ଗୋଟେ ପ୍ରାକୃତିକ ପରିବେଶ ଭିତରେ ଏସବୁ ନିର୍ଭର କରିଥିସି। ସେ ହିସାବରେ ପାଣିପାଗକେ ଆକଳନ କରିକିରି ଚାଷକେ ଯିବାରଟା ହେଉଛି କେତେ ନା କେତେ ବଢ଼ିଆ। ସବୁ ସମୟକେ ଚାଷୀ ଭାଇମାନେ ଏଇ ବର୍ଷ କେନ୍ତା ବର୍ଷା ହେବା, କାଣା ହେବା, ଅନେକ କଥା ଜାଣବାର୍ ଲାଗି ଚାହିଁଥିସନ୍। ସେଥିର୍ଲାଗି ପାଣିପାଗ ବିଭାଗ ତରଫରୁ ଚାଷୀ ଭାଇମାନଙ୍କୁ ଭିନ୍ନ ଭିନ୍ନ ସୂଚନାମାନେ ସବୁ ଦିଆଯାଇଥିସି। 2026ର ଯଦି ପାଣିପାଗକେ ଆକଳନ କର୍ମା ବିଭିନ୍ନ ସ୍ତରରେ, ଯେନ୍ଟାକି ସାମାଜିକ ଗଣମାଧ୍ୟମରେ ବି ଅନେକ କଥାମାନେ ବାହାରୁଛି, ତାର୍ ଭିତରେ ଆମେ ଖୋଜିକିରି ଜାଣବାକେ ପଡ଼୍ବା। ଯେନ୍ତା କୁହାଯାଉଥିଲା ଯେ ଗୋଟେ ସୁପର ଏଲନିନୋ ଇଥର ହେବାର ଅଛେ ବୋଲିକିରି। ସୁପର ଏଲନିନୋ କାଣା ବୋଇଲେ, ଯେନ୍ଟାକି ଆମର୍ ପୃଥିବୀର ଭିତରେ ବଡ଼ ମହାସାଗର ଅଛେ, ସେ ମହାସାଗରର ଭିତରେ କେତେ କେତେ ତାତି ବଢ଼ିଯିବାର ଗୋଟେ ଅବସ୍ଥାକେ ଏଲନିନୋ ବୋଲିକିରି କୁହାଯାଏସି। ଆର୍ ସେଟା ହେଲେ ପାଣିପାଗ ସବୁ ବାୟୁର ଚଳାଚଳଟା ସବୁ ଗତିପଥ ବଦଳି ଯାଏସି, ଯାହାଦ୍ୱାରା କି ବାୟୁର ଯେତେବେଳେକେ ପବନର ଚାଲଚୁଲ ବଦଳିଯିବା, ମେଘର ବି ଚାଲଚୁଲ ଇଆଡ଼େ ସିଆଡ଼େ ହେଇଯିବା, ଯେନ୍ ଆଡ଼କେ ଯେତ୍କି ବର୍ଷା ହେବାର ଅଛେ ସେଟା ହେଇ ନେଇପାରେ, ଆଉ ସେଟାକେ ଏଲନିନୋର ପ୍ରଭାବ ବୋଲିକିରି କୁହାଯାଏସି। 2026ରେ ଭାରତ ଉପରେ ଏଇତାର ପ୍ରଭାବ ପଡ଼୍ବା ବୋଲିକିରି ଆକଳନ କରାଯାଉଥିଲା। ତାର୍ ପରେ ପରେ ଫେର୍ ଗା ପାଣିପାଗ ବିଶେଷଜ୍ଞମାନେ ଯେନ୍ଟାକି ନିର୍ଦ୍ଧାରିତ କରିକିରି ଆକଳନ କଲେ ଯେ ଇ ପ୍ରଭାବ ଭାରତ ଉପରେ ଆର୍ ହେତେ ନେଇ ପଡ଼ିପାରେ, ଆଂଶିକ ହିସାବରେ ପଡ଼୍ବା ବୋଲିକିରି କୁହାଯାଉଛେ। ସେ ହିସାବରେ ଚାଷୀ ଭାଇମାନେ ନିଜର ଚାଷର ଲାଗି ପ୍ରସ୍ତୁତି ରହିବାର ନିହାତି ଦରକାର। କେନ୍ସି ଜାଗାରେ ଆମେ ଅଟକି ଯିବାର ନେଇନ, ଆମର୍ କାମ ଆମେ କର୍ବାର ଅଛେ। ଯେ ଯେନ୍ତା କୁହାଯାଇସି ଯେ କର୍ମ କରିଚାଲ, ଫଳ ଦେବାର ଆଶା ହଉଛେ ଭଗବାନଙ୍କ ଠାନେ ବୋଲିକିରି। ସେ ହିସାବରେ ଚାଷ କାମର ପାଣିପାଗର ଯଦି ଦରକାରୀକେ ଦେଖମା, ବିଭିନ୍ନ ସ୍ତରରେ ବିଭିନ୍ନ କଥାମାନେ କୁହାହଉଛେ। ଜ୍ୟୋତିଷରେ ତ 50 ଦିନର ବର୍ଷାର ଆକଳନ କରାହଉଛେ, ସେ ହିସାବରେ ଏଇ ବର୍ଷାର ପାଣିପାଗ ରହିଛେ। ଆର୍ ଚାଷୀ ଭାଇମାନେ ନିହାତି ହିସାବରେ ଯେନ୍ତା ତାମାନେ ସାଧାରଣ ହିସାବରେ ଚାଷ କରୁଛନ୍, ଯେନ୍ତା ସବୁ ବର୍ଷ ପ୍ରତିବର୍ଷ କରାହଉଛେ, ସେ ହିସାବରେ ମାଡ଼ିଯିବାର କଥା। ଖାଲି ଆକଳନ

ଯେନ୍ଟା କରାହଉଛେ ସାଧାରଣ ବର୍ଷା ଠାରୁ କିଛି କମ୍ ବର୍ଷା ହେବା, ଯେନ୍ଟାକି ଆଲନିନୋର ପ୍ରଭାବ ବୋଲିକରି ବି ଆଗରୁ କୁହାଯାଉଥିଲା। ଏତ୍କି କିଏ ନିହାତି ହିସାବରେ ଚାଷୀ ଭାଇମାନେ 2026ର ପାଣିପାଗରେ ଧ୍ୟାନ ରଖିକିରି ଚାଷ୍ରେ ଲାଗି ପଡ଼୍ବାର୍ଟା ହଉଛେ ସବୁନୁ ବଢ଼ିଆ କଥା। ଚାଷ୍ଟା ହଉଛେ ଯେନ୍ତା କୁହାହଉଛେ ଯେ ଧାନ୍ ହଉଛେ ଗୋଟେ

0: ଇ ବର୍ଷର ଯଦି ମୌସୁମୀ ବର୍ଷା ସବୁକେ ନିଘା କରି ଆଗକେ ଆମେ ଚାଷରେ ଯାଉଛୁ, ନିହାତି ହିସାବରେ କୌଣସି ଅସୁବିଧାରେ ଆମେ ପଡ଼ି ନାଇଁ ପାରୁ।
1: ଶୁଣୁଥିଲେ ଚାଷର ହାଲ ଆକାଶବାଣୀ ବଲାଙ୍ଗୀର। ଏବେ ପ୍ରଚାର କରୁଛୁ ଭକ୍ତି ସଙ୍ଗୀତ ଧାରାବାହିକ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀରାମଚରିତ ମାନସର 325ତମ ଭାଗ। ଏହି ଭାଗର ଶିଳ୍ପୀ ସୁରେଶ ୱାଡକର ଏବଂ ରବୀନ୍ଦ୍ର ଷାଠୀ।

ମାତ୍ର 325 ଭାଗ। ଏହି ଭାଗର ଶିଳ୍ପୀ ଥିଲେ ସୁରେଶ ୱାଡକର ଏବଂ ରବୀନ୍ଦ୍ର ସାଠୀ। ଆକାଶବାଣୀ ବଲାଙ୍ଗୀର ଏବେ ପ୍ରଚାର କରୁଛୁ ପାରମ୍ପରିକ ଗୀତ ଓଡ଼ିଶୀ। ପ୍ରଥମ ଶିଳ୍ପୀ ଶ୍ୟାମାମଣି ଦେବୀ।

0: ପଢିବାର ଦେଖ ଦେଖେଇ ହଉଛି ଏବେ ଯାଅ ଭାଇ
1: ଆର୍ବିଆଇ କହେ
0: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ
2: ଏଥର ଶିଳ୍ପୀ ଉପେନ୍ଦ୍ର କୁମାର ମିଶ୍ରା

ଆଜିଥିରେ ବିଷୟ ରହିଛି ସ୍ନାନ ପୂର୍ଣ୍ଣିମା। ଆଲୋଚକ ଡକ୍ଟର ଭାସ୍କର ମିଶ୍ର। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।

ବିଶ୍ୱ ବ୍ରହ୍ମାଣ୍ଡର ଠାକୁର ଲୀଳାମୟ ଶ୍ରୀ ଜଗନ୍ନାଥ। ସେ ନିରାକାର ହେଲେ ହିଁ ତାଙ୍କର ଆକାର ଧାରଣର ଏକମାତ୍ର କାରଣ ଲୀଳା ରଚନା। ଅଦ୍ୱୈତ ବ୍ରହ୍ମଲୀଳା ନିମିତ୍ତ ଦ୍ୱୈତ ବା ବହୁ ଭାବରେ ପ୍ରତିଭାତ ହୋଇଥାନ୍ତି ସେ। ଭଗବାନ ପୁରୁଷୋତ୍ତମ ସର୍ବଥା ନିଖିଳ ଲୋକହିତ ନିମନ୍ତେ ନାନା ପ୍ରକାର ଲୀଳା କରୁଅଛନ୍ତି ଏବଂ ଏହି କାରଣରୁ ସେହି ଜଗନ୍ମୟ ଜଗନ୍ନାଥ ଦେବ ନାନା ପ୍ରକାର ଗୁଣ ବିକାର ବିବିଧ ପ୍ରକାର ରୂପ ଓ ଚେଷ୍ଟାରେ ତଥା ନାନା ପ୍ରକାର ଭାବ ନେଇ ବିହାର କରୁଛନ୍ତି।

0: ସେହି ଭାବ ବିନୋଦିଆ ଲୀଳାମୟ ଠାକୁର ଶ୍ରୀଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ସ୍ନାନ ଯାତ୍ରା ଅନ୍ୟତମ ମୁଖ୍ୟ ଯାତ୍ରା ଭାବରେ ଭକ୍ତମାନଙ୍କ ନିକଟରେ ପରିଚିତ। ମହାପ୍ରଭୁ ସ୍ୱୟଂ ଯେପରି ରହସ୍ୟମୟ, ତାଙ୍କର ମୂର୍ତ୍ତି ଗଠନ, ପ୍ରାଣ ପ୍ରତିଷ୍ଠା, ତାଙ୍କର କଳ୍ପନା ଏବଂ ବାର୍ଷିକ ସ୍ନାନଯାତ୍ରା ମଧ୍ୟ ସେହିପରି ରହସ୍ୟାବୃତ। ପ୍ରଭୁଙ୍କର ନିତ୍ୟ ନୈମିତ୍ତିକ ନୀତି ମଧ୍ୟରୁ ସ୍ନାନଯାତ୍ରାକୁ ବିଗ୍ରହମାନଙ୍କର ଆବିର୍ଭାବ ବା ଜନ୍ମ ଦିବସ ବୋଲି ବିବେଚନା କରାଯାଏ। ସେହି ଦେବସ୍ନାନ ପୂର୍ଣ୍ଣିମାର ରୀତିନୀତି ଆଉ ମହତ୍ୱ ସମ୍ପର୍କରେ ବିସ୍ତାରିତ ଭାବରେ ଆଲୋକପାତ କରୁଛନ୍ତି ଗବେଷକ ଡକ୍ଟର ଭାସ୍କର ମିଶ୍ର।
1: ଦ୍ୱାଦଶ ଯାତ୍ରା ମଧ୍ୟରୁ ସ୍ନାନଯାତ୍ରା ଅନ୍ୟତମ ପ୍ରସିଦ୍ଧ ତଥା ଆଦ୍ୟ ଉତ୍ସବ। ମଞ୍ଚା ସ୍ନାନଂ ରଥବର ଗତି ଶୟନଂ ଚାୟନେ ଦ୍ୱେ ପାର୍ଶ୍ୱାବୃତ୍ତି ଶୟନଂ ନିବୃତ୍ତି ପ୍ରାବୃତ୍ତି ପୁଷ୍ୟ ପୂଜା ଦୋଳଯାତ୍ରା ଦମନକ ମହକ୍ଷ ପୁଣ୍ୟା ତୃତୀୟା ଚୈତା ଯାତ୍ରା ବିଧି ନିଗଦିତା ଦ୍ୱାଦଶତି ନରେନ୍ଦ୍ର। ଏଇଗୁଡ଼ିକ ବିଭିନ୍ନ ପୁରାଣ ଶାସ୍ତ୍ରମାନଙ୍କରେ ମଧ୍ୟ ଏହି ତିଥି ନିରୂପଣ କରାଯାଇଛି ଏବଂ ଏହି ସ୍ନାନଯାତ୍ରା ଉଦୟା ପୂର୍ଣ୍ଣମୀ ତିଥିରେ ପାଳିତ ହୁଏ। ଅନ୍ୟ ଦିଗରୁ ଅତ୍ୟନ୍ତ ପବିତ୍ର ଦିବସ ଓ ଏହି ସ୍ନାନଯାତ୍ରା ଦିବସରେ ଶ୍ରୀବିଗ୍ରହମାନଙ୍କର ଆବିର୍ଭାବ ବା ଜନ୍ମ ଦିବସ ଅଟେ।
0: ଦେବସ୍ନାନ ପୂର୍ଣ୍ଣିମାର ମହତ୍ୱ ସମ୍ପର୍କରେ ଅନେକ ପାରମ୍ପରିକ ଏବଂ ପୌରାଣିକ ପୃଷ୍ଠଭୂମି ମଧ୍ୟ ରହିଛି। ପୁରାଣ ଶାସ୍ତ୍ର ଏବଂ ଶ୍ରୀମନ୍ଦିର ସତ୍ୱଲିପିରେ ଯାହା ଉଲ୍ଲେଖ ରହିଛି ସେ ସମ୍ପର୍କରେ ଡକ୍ଟର ମିଶ୍ରଙ୍କର ବକ୍ତବ୍ୟ ହେଲା।
1: ବିଭିନ୍ନ ପୁରାଣ ଶାସ୍ତ୍ରମାନଙ୍କରେ ସ୍ନାନଯାତ୍ରା ବିଷୟ ପ୍ରସଙ୍ଗ ବର୍ଣ୍ଣିତ ହୋଇଛି। ଏଥିମଧ୍ୟରୁ ସ୍କନ୍ଦ ପୁରାଣର ଉତ୍କଳଖଣ୍ଡର ବର୍ଣ୍ଣନା ଅନୁସାରେ ସ୍ୱୟଂ ଶ୍ରୀଜଗନ୍ନାଥ ମହାପ୍ରଭୁ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଶ୍ରୀମନ୍ଦିର ଅଭ୍ୟନ୍ତରସ୍ଥ ରତ୍ନ ସିଂହାସନରେ ପ୍ରତିଷ୍ଠିତ ହେବା ପରେ ଅତ୍ୟନ୍ତ ପ୍ରସନ୍ନ ହୋଇ ମହାରାଜାଙ୍କୁ ସ୍ୱୟଂ ଦର୍ଶନ ଦେଇଥିଲେ ଓ ଭବିଷ୍ୟତରେ ତାଙ୍କର ପୂଜାବିଧି ଓ ଯାତ୍ରା ଉତ୍ସବ ଆଦି ସମ୍ପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ ଉପଦେଶ ଦେଇଥିଲେ। ତନ୍ମଧ୍ୟରେ ପ୍ରଭୁଙ୍କର ପ୍ରଥମ ଉପଦେଶ ଥିଲା ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ତିଥିରେ ଦାରୁବ୍ରହ୍ମ ରୂପରେ ସେ ସ୍ୱୟଂ ଅବତୀର୍ଣ୍ଣ ହୋଇଥିବାରୁ ତାହା ତାଙ୍କର ପୁଣ୍ୟ ଜନ୍ମତିଥି ଓ ମହାସ୍ନାନ ବିଧାନରେ ଏହି ଯାତ୍ରା ପାଳନ କରିବା। ଏହି ଜଗନ୍ନାଥ ମହାପ୍ରଭୁଙ୍କର ସ୍ନାନଯାତ୍ରା ମହାତ୍ମ୍ୟ ଓ ସ୍ନାନବିଧିର ପ୍ରାଚୀନତା ସମ୍ପର୍କରେ ସ୍କନ୍ଦ ପୁରାଣ, ବ୍ରହ୍ମପୁରାଣ, ପଦ୍ମପୁରାଣ, ବାମଦେବ ସଂହିତା, ନୀଳାଦ୍ରି ମହୋଦୟ, ଯାତ୍ରା ଭାଗବତ ଇତ୍ୟାଦି ପ୍ରାଚୀନ ଶାସ୍ତ୍ରମାନଙ୍କରେ ସବିଶେଷ ଉଲ୍ଲେଖ ରହିଛି। ଐତିହାସିକମାନଙ୍କ ମତାନୁଯାୟୀ ଜ୍ୟେଷ୍ଠ ମାସ ଶ୍ରୀ ପୁରୁଷୋତ୍ତମଙ୍କ ପାଇଁ ଅତ୍ୟନ୍ତ ସୁପ୍ରସିଦ୍ଧ ଥିଲା। ଏପରିକି ଗୁଣ୍ଡିଚା ଯାତ୍ରା ପୂର୍ବରୁ ସ୍ନାନଯାତ୍ରା ଆହୁରି ପ୍ରାଚୀନ ଥିଲା। କେତେକ ପୁରାଣ ଗ୍ରନ୍ଥମାନଙ୍କରେ ସ୍ନାନଯାତ୍ରା ମହାପ୍ରଭୁଙ୍କର ଆଦ୍ୟ ଉତ୍ସବ ରୂପେ ବର୍ଣ୍ଣନା ହୋଇଥିବାର ଆଭାସ ମିଳୁଛି।

0: ସ୍ନାନ ଯାତ୍ରାର ଆଠଟି ଅଙ୍ଗ ରହିଛି, ଯଥା ଚତୁର୍ଥୀ ହୋମ, କୂପ ସଂସ୍କାର, ଜଳାଧିବାସ, ସ୍ନାନ ବେଦୀକୁ ପହଣ୍ଡି ବିଜେ, ମଞ୍ଚ ସ୍ନାନ, ଗଜବଦନ ବେଶ, ପ୍ରସାଦ ଲାଗି ଅଣସର ପିଣ୍ଡି ବିଜେ। ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ରାତ୍ରିରେ ଦକ୍ଷିଣ ଘରେ ଚତୁର୍ଥୀ ହୋମ ହୁଏ। ଉତ୍ତର ଦିଗରେ ଶୀତଳାଙ୍କ ଆଗରେ ଥିବା ସ୍ୱର୍ଣ୍ଣ କୂପ ସଂସ୍କାର କରାଯାଇ ଜଳ ଯାଇଥାଏ। ସପ୍ତବିଂଶ ମହୋତ୍ସଦି ଓ ଅଷ୍ଟଗନ୍ଧ ଏଥିରେ ମିଶ୍ରିତ କରାଯାଏ। ପୂର୍ଣ୍ଣମୀ ଦିନ ଦେବତାମାନଙ୍କର ସେନାପଟା ଲାଗି ହୁଏ। ତାପରେ ମଙ୍ଗଳାର୍ପଣ କର୍ମ ପରେ ସ୍ନାନ ମଣ୍ଡପକୁ ତିନି ଠାକୁର ଧାଡ଼ି ପହଣ୍ଡିରେ ବିଜେ କରନ୍ତି।
1: ଶ୍ରୀମନ୍ଦିରର ଯେଉଁ ସପ୍ତଲିପି ତା ଦେହରେ ସ୍ନାନ ପୂର୍ଣ୍ଣିମା ସମ୍ପର୍କରେ ଯେଉଁ ବର୍ଣ୍ଣନା ରହିଛି ସେଥିରେ ରହିଛି ଯେ ଜ୍ୟେଷ୍ଠ ପୂର୍ଣ୍ଣିମା ପ୍ରାତଃ ସମୟରେ ଠାକୁରମାନଙ୍କର ମଙ୍ଗଳାର୍ପଣ ଡୋର ଲାଗି ହୋଇ ବିଜେ କାହାଳି ଯେତେବେଳେ ବାଜେ ଧାଡ଼ି ପହଣ୍ଡିରେ ବିଗ୍ରହମାନେ ସ୍ନାନ ମଣ୍ଡପ ଉପରେ ଅଧିଷ୍ଠିତ ହୋଇଥାନ୍ତି। ଏହାପରେ ମଙ୍ଗଳ ଆଳତି, ଅବକାଶ, ଅଧର ପୋଛା ଇତ୍ୟାଦି ନୀତି ସମାପନ ପରେ ସୁନା ଗୋସେଇଙ୍କ ଦ୍ୱାରା ସୁନା କୂପରୁ ଆନିତ ଜଳକୁ ଅଧିବାସ ଘରେ ରଖାଯାଇ କର୍ପୂର, କେଶର, ଚୁଆ ଇତ୍ୟାଦି ସୁଗନ୍ଧି ଦ୍ରବ୍ୟ ଦ୍ୱାରା ମିଶ୍ରିତ ଜଳକୁ 108 ଗଡ଼ୁରେ ରଖାଯାଇଥାଏ। ଘଣ୍ଟ, ଛତା ଓ କାହାଳି ବାଜି ପଟୁଆରରେ ଗରାବଡ଼ୁ ସେବକମାନେ ଜଳଗଡ଼ୁମାନଙ୍କୁ ହସ୍ତରେ ଧରି ମଣ୍ଡପ ଉପରକୁ ବିଜେ ହୋଇଥାନ୍ତି। ଏହି ସମୟରେ ପୂଜାପଣ୍ଡା ସେବକ ଏହି ଜଳଗଡ଼ୁକୁ 16 ଉପଚାର ବିଧିରେ ପୂଜା କରିଥାନ୍ତି। ତତ୍ପରେ ଦାରୁ ବିଗ୍ରହମାନଙ୍କ ଶରୀରରେ ଜଳ ଲାଗି ହୋଇଥାଏ। ଜଳ ଲାଗି ନୀତି ଶେଷ ହେବା ପରେ ଶ୍ରୀକ୍ଷେତ୍ରରେ ଅବସ୍ଥିତ ପ୍ରସିଦ୍ଧ ରାଘବଦାସ ମଠ ଓ ଗୋପାଳ ତୀର୍ଥ ମଠରୁ ଗଜାନନ ଭେଷ ଉପକରଣ ସ୍ନାନ ମଣ୍ଡପକୁ ଆସିଥାଏ। ପୁଷ୍ପାଳକ, ଦଇତା, ଖୁଣ୍ଟିଆ, ମେକାପ ଓ ଅନ୍ୟାନ୍ୟ ଭେଷ ସମ୍ପୃକ୍ତ ସେବକମାନଙ୍କ ଦ୍ୱାରା ମହାପ୍ରଭୁଙ୍କର ପ୍ରସିଦ୍ଧ ଗଜାନନ ଭେଷ ଅନୁଷ୍ଠିତ ହୋଇଥାଏ। ଏହି ଭେଷ ଦର୍ଶନ ନିମିତ୍ତ ଲକ୍ଷାଧିକ ଭକ୍ତ ସ୍ନାନ ମଣ୍ଡପ ଉପରେ ସମାବେତ ହୋଇଥାନ୍ତି। ଦୀର୍ଘ ସମୟ ଧରି ସର୍ବସାଧାରଣ ଦର୍ଶନ ବା ଶ୍ରାଣ ମେଳା ଦର୍ଶନରେ ବହୁ ଭକ୍ତ ଦର୍ଶନାର୍ଥୀ ମହାପ୍ରଭୁଙ୍କର ଅପୂର୍ବ ଗଜାନନ ଭେଷ ଦର୍ଶନ କରି ନିଜକୁ କୃତାର୍ଥ ମଣିଥାନ୍ତି। ଏଥିପୂର୍ବରୁ ଗଜାନନ ଭେଷ ଥାଇ ଠାକୁରମାନଙ୍କର ସେଦିନ ଛେରାପରା ନୀତି ଓ ଗୋଟିଏ ମାତ୍ର ଭୋଗ ହୋଇଥାଏ। ପରମ୍ପରା ଅନୁଯାୟୀ ଏଇ ଯେଉଁ ଭେଷ ଏ ଦୀର୍ଘ ବହୁ ବର୍ଷ ଧରିକରି ଆମର ଅନୁଷ୍ଠିତ ହେଉଛି। ଏହିପରି ଭାବରେ ଆମର ସ୍ନାନ ପୂର୍ଣ୍ଣିମା ରୀତିନୀତି ଅନୁଷ୍ଠିତ ହୋଇଥାଏ।

0: ତାପରେ ଆରମ୍ଭ ହୁଏ ଚେରା ପହଁରା ବିଧି। ସ୍ନାନ ମଣ୍ଡପ ଉପରେ ଭୋଗ ବିଧି ବ୍ୟବସ୍ଥା ମଧ୍ୟ ସ୍ୱତନ୍ତ୍ର।
1: ଠାକୁରଙ୍କର ପହଣ୍ଡି ଯୋଉ ହୁଏ ସେଥିରେ ପ୍ରଥମେ ଆମର ଚାରି ବାଡ଼ଗ୍ରାହୀ ଦଇତାପତି ରହିଥାନ୍ତି ଏବଂ ତା ଦେହରେ ପତି ମହାପାତ୍ର ଏବଂ ଦଇତାପତି ସମବେତ ସେଇଟା ଗୋଷ୍ଠୀଗତ ସେବା। ସମସ୍ତ ଦଇତାପତି ସେବକମାନେ ପତି ମହାପାତ୍ର ଅନ୍ୟାନ୍ୟ ସେବକମାନେ ମଧ୍ୟ ଯଥା ପ୍ରତିହାରୀ ସେବକ ପୂଜା ପଣ୍ଡା ସେବକ ସୁପକର ମହାସ୍ୱାର ସେବକ ଖୁଣ୍ଟିଆ ମେକାପ ଏମାନେ ମଧ୍ୟ ଏ ପହଣ୍ଡି ନୀତିରେ ଅଂଶଗ୍ରହଣ କରିଥାନ୍ତି ଏବଂ ସେଦିନ ଛେରା ପହଁରା ଗଜପତି ମହାରାଜାଙ୍କର ଛେରା ପହଁରା କରାଯାଏ ସ୍ନାନ ମଣ୍ଡପ ଉପରେ। ସେ ନଥିଲେ ଆମର ମୁଦିରସ୍ଥ ସେବକ ସେଇ ଛେରା ପହଁରା କରନ୍ତି। ସ୍ନାନ ପୂର୍ଣ୍ଣିମା ଦିନ ଗୋଟିଏ ମାତ୍ର ଅନ୍ନଭୋଗ ହୋଇଥାଏ। ଏହି ଦିନ ତାଙ୍କର ଗୋଟେ ପରମ୍ପରା ରହିଛି ଯେ ସୁପକରମାନେ ଯେଉଁମାନେ ରୋଷ ଭିତରକୁ ଆସିଥାନ୍ତି ଯଦି ବ୍ରତ ଘର ପରେ ବା ବ୍ରତ ପରେ ସୁପକାର ସେବକମାନଙ୍କର ପିଲାମାନେ ଯେଉଁମାନେ ଯୁବକମାନେ ସେମାନେ ରୋଷ ଭିତରେ ପ୍ରବେଶ କରିଥାନ୍ତି ଏବଂ ଛେକ ନେଇ ଯଦି ସ୍ନାନ ମଣ୍ଡପକୁ ଆସିଥାନ୍ତି ତାହେଲେ ତା ପରଦିନ ଠାରୁ ତାଙ୍କୁ ରୋଷରେ ରାନ୍ଧିବା ପାଇଁ ଅନୁମତି ମିଳିଥାଏ ଏବଂ ସେଇ ଗୋଟିଏ ଭୋଗରେ ପୁରା ସମ୍ପୂର୍ଣ୍ଣ ଭାବରେ ସ୍ନାନ ମଣ୍ଡପରେ ସମସ୍ତ ଭୋଗ ବଢ଼ାଯାଇଥାଏ ଏବଂ ତାକୁ ଷୋଡ଼ଶୋପଚାର ବିଧିରେ ଭୋଗ କରାଯାଇଥାଏ। ଏହାପରେ ଆଉ ଭୋଗ ନଥାଏ। ସେଦିନର ଯାହା ସମସ୍ତ କୋଠଭୋଗ ଏବଂ ପର୍ବାଣି ଭୋଗ ଯାନିଯାତ୍ରା ମାନଙ୍କରେ ସ୍ୱତନ୍ତ୍ର ପର୍ବାଣି ଭୋଗ ଅନୁଷ୍ଠିତ ହୋଇଥାଏ ସେ ସମସ୍ତ ଭୋଗ ଗୋଟିଏ ଏହି

ସକାଳ ଧୂପରେ ସେଦିନ ଅନୁଷ୍ଠିତ ହୋଇଥାଏ। ଠାକୁରମାନଙ୍କର ଗଜାନନ ଭେଷ ପରେ ଏହି ଭୋଗଟା ହୋଇଥାଏ। ଗୋଟିଏ ଭୋଗ ସରିଲା ପରେ ତାପରେ ପାଣି ପଡ଼େ ଏବଂ ପୋଲିସ ଏବଂ ମନ୍ଦିରର କର୍ମଚାରୀଙ୍କ ସହାୟତାରେ

0: ଏହି ଦ୍ୱାଦଶ ଯାତ୍ରାଗୁଡ଼ିକ ହେଲା ଅକ୍ଷୟ ତୃତୀୟା, ସ୍ନାନଯାତ୍ରା, ରଥଯାତ୍ରା, ଶୟନ ଯାତ୍ରା, ଦକ୍ଷିଣାୟନ ଯାତ୍ରା, ପାର୍ଶ୍ୱ ପରିବର୍ତ୍ତନ ଯାତ୍ରା, ଦେବୋତ୍ଥାପନ ଯାତ୍ରା, ପ୍ରାବରଣ ଷଷ୍ଠୀ, ପୁଷ୍ୟାଭିଷେକ ଯାତ୍ରା, ଉତ୍ତରାୟଣ ଯାତ୍ରା, ଦୋଳଯାତ୍ରା, ଦମନକ ଚତୁର୍ଦ୍ଦଶୀ ଯାତ୍ରା। ଏହି ଦ୍ୱାଦଶ ପ୍ରଧାନ ଯାତ୍ରା ସହିତ ଜଗନ୍ନାଥଙ୍କ ପୁରୁଷୋତ୍ତମରେ ପ୍ରତିଷ୍ଠା ଦିବସ ବୈଶାଖ ଶୁକ୍ଳ ଅଷ୍ଟମୀରେ ନୀଳାଦ୍ରି ମହୋଦୟକୁ ମିଶାଇ ତ୍ରୟୋଦଶ ଯାତ୍ରା ଆଖ୍ୟା ଦିଆଯାଇଛି। ତେଣୁ ଭକ୍ତମାନେ ଗାଇଥାନ୍ତି, ବାର ମାସେ ତେର ଯାତ୍ରା ଦେଖୁଥିବି ଶ୍ରୀକ୍ଷେତ୍ରେ ହୋଇ ଭିକାରୀ। ତ୍ରୟୋଦଶ ଯାତ୍ରା ଯେ ଭକ୍ତିଯୁକ୍ତ ଭାବରେ ଦର୍ଶନ କରିଥାଏ ସେ ଶ୍ରୀକ୍ଷେତ୍ର ପ୍ରାପ୍ତି ଫଳପ୍ରାପ୍ତ ହୋଇଥାଏ, ଏଥିରେ ସଂଶୟ ନାହିଁ। ଏହି ତେରଗୋଟି ମୁଖ୍ୟ ଯାତ୍ରାକୁ ଛାଡ଼ିଦେଲେ ପରବର୍ତ୍ତୀ କାଳରେ ଉତ୍କଳର ଗଜପତିମାନେ ଏହାର ସଂଖ୍ୟା ବୃଦ୍ଧି ଘଟାଇଛନ୍ତି। ଏଣୁ ଶ୍ରୀଜଗନ୍ନାଥଙ୍କ ଏହି ତେରଟି ପ୍ରଧାନ ଯାତ୍ରା, ସତେଇଶଟି ଉପଯାତ୍ରା ଓ ଶହେ ଆଠଟି ପର୍ବପର୍ବାଣୀ, ମୋଟ ଶହେ ଅଡ଼ଚାଳିଶଟି ଯାତ୍ରା ଶ୍ରୀମନ୍ଦିରରେ ଓ ଶ୍ରୀକ୍ଷେତ୍ରରେ ପାଳିତ ହୋଇ ଆସୁଅଛି।
1: ସ୍କନ୍ଦ ପୁରାଣ ଉତ୍କଳଖଣ୍ଡ ମତରେ ଏହି ସମସ୍ତ ଯାତ୍ରା ମହୋତ୍ସବ ଦର୍ଶନ କଲେ ବୈକୁଣ୍ଠବାସ ହୋଇଥାଏ। ଭଗବାନ ଶ୍ରୀଜଗନ୍ନାଥଙ୍କର ସମସ୍ତ ଉତ୍ସବ ହିଁ ମୁକ୍ତିପ୍ରଦ, ତେଣୁ ଭକ୍ତ ଆକୁଳ କଣ୍ଠରେ ଦୁଇ ହାତ ଯୋଡ଼ି ଗାଇ ଉଠେ।

0: ବିଚିତ୍ର ମାଧୁରୀ, ଆଜି ଏଥିରେ ଶୁଣୁଥିଲେ ସ୍ନାନ ପୂର୍ଣ୍ଣିମା, ଆଲୋଚନା କରିଥିଲେ ଡକ୍ଟର ଭାସ୍କର ମିଶ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହଯୋଗ କରିଥିଲେ ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଆକାଶବାଣୀ
1: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର ଏବେ ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତ। ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତ ବୈଦ୍ୟନାଥ ଦାସ, ଗାଇଛନ୍ତି ଶିଳ୍ପୀ ହ୍ୟୁମେନ୍ ସାଗର ଏବଂ ଅନନ୍ୟା ଶ୍ରୀତମ ନନ୍ଦ। ଚଳଚ୍ଚିତ୍ର ଲାଗେ ପ୍ରେମ ନଜର।

ଗାଇଥିଲେ ଶିଳ୍ପୀ ବିଶ୍ୱଜିତ ମହାପାତ୍ର। ଚଳଚ୍ଚିତ୍ର ଥିଲା ଚକ୍ଷୁ ବନ୍ଧନ। ଶୁଣୁଥିଲେ ଓଡ଼ିଆ ଚଳଚ୍ଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର। ସମୟ ବର୍ତ୍ତମାନ ସକାଳ 9:00। ଏବେ ଆସନ୍ତୁ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

ଏତେବେଳେ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର। ଏବେ ପ୍ରଚାର କରୁଛୁ ଫୋନ୍ ଇନ୍ରେ ମନପସନ୍ଦ ଗୀତ। ଆଜି ଅଛି ଏହାର ପ୍ରଥମ ଭାଗ। ଉପସ୍ଥାପନା ସସ୍ମିତା ନେପାକ, ପ୍ରଯୋଜନା ମନୋଜ କୁମାର ପୂଜାରୀ।

ନମସ୍କାର ଶ୍ରୋତା ବନ୍ଧୁ, ଫୋନ୍ ଇନ୍ରେ ମନପସନ୍ଦ ଗୀତର କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। ଜଗା କାଳିଆ ସଭିଙ୍କ ଅନ୍ତରର କଥା ସେହି ଜାଣେ, ମନ ଖୋଲି କହିଲେ ବି ନ କହିଲେ ବି ସେ ସବୁ କଥା ବୁଝିପାରେ। ତାରି ପାଖରେ ଲୁହ ଟିକେ ଢାଳିଦେଲେ ତରଳିଯାଏ ତାର ହୃଦୟ, ସବୁ ଦୁଃଖକୁ ସାଉଁଟି ନିଏ, ଆବରି ନିଏ, ଆପଣାର କରିନିଏ। ଜଗତରନାଥ ଜଗନ୍ନାଥଙ୍କ ପାଦ ତଳେ ପ୍ରଣତି ଜଣାଇ ଆରମ୍ଭ କରୁଛୁ ଆଜିର ଏହି କାର୍ଯ୍ୟକ୍ରମ। ଆସନ୍ତୁ କିଛି କଥା ହେବା ଆପଣମାନଙ୍କ ମନପସନ୍ଦର ଗୀତ ବି ଶୁଣିବା।

0: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର।
1: ମ୍ୟାଡ଼ାମ ନମସ୍କାର, ମୁଁ ପଙ୍କଜ ମିଶ୍ର ଜୟପୁରରୁ କହୁଥିଲି। ମ୍ୟାଡ଼ାମ
0: ହଁ, କେମିତି ଅଛନ୍ତି?
1: ମ୍ୟାଡ଼ାମ ମୁଁ ଭଲ ଅଛି।
0: ଆଉ ଆପଣଙ୍କ ପରିବାରରେ ବି ସମସ୍ତେ ଭଲ ଅଛନ୍ତି?
1: ହଁ ସବୁ ଠିକଠାକ ଅଛି ମ୍ୟାଡ଼ାମ, ସମସ୍ତେ ଭଲ ଅଛନ୍ତି।
0: ଆଉ ଏବେ କ'ଣ ଚାଲିଛି?
1: ଏବେ ମୁଁ ତ ଡ୍ୟୁଟି କରୁଛି ମ୍ୟାଡ଼ାମ, ଅଫିସରେ ଅଛି।
0: ହଁ ହଁ ହଁ ତେବେ ବର୍ଷା ସେପଟେ କେମିତି?
1: ବର୍ଷା ରନିଂ ଅଛି ମ୍ୟାଡ଼ାମ, ଏମିତି କମୁଛି ହଉଛି, ଏମିତି ଦିନକୁ ଥରେ ଦୁଇ ଥର ବର୍ଷା ଆସୁଛି ପୁଣି କମି ଯାଉଛି, ବଢ଼ିଆ ବର୍ଷା ହଉଛି।
0: ଏଥର ଟିକେ ବର୍ଷା କମ୍ ଅଛି କହୁଛନ୍ତି?
1: ହଁ ଟିକେ ମାନେ ଆଗରୁ ଯେମିତି ହଉଥିଲା ଟିକେ କମି ଯାଇଛି ଏ ବର୍ଷ, ତଥାପି ହବ ମ୍ୟାଡ଼ାମ, ଆଗକୁ ହବ, ଆମର ଜୁଲାଇ ହେଇଗଲେ ବର୍ଷା ରନିଂ ରହିବ, ପୁରା କଣ୍ଟିନ୍ୟୁ ରହିବ।
0: ନା, ଓଡ଼ିଆରେ 2ଟା ଜ୍ୟେଷ୍ଠ ମାସ ହେଇଗଲା ନା, ସେଥିପାଇଁ ଟିକେ ବର୍ଷା ଲେଟ୍ ହେଇଗଲା ଆଉ।
1: ହଁ ସେଇଥିପାଇଁ ଟିକେ ଲେଟ୍ ହଉଛି।
0: ଠିକ୍ ଅଛି, ଆପଣଙ୍କ ପସନ୍ଦର ଗୀତ କୁହନ୍ତୁ।
1: ବେକାର ସିନେମାର ଦେଇ ଦିଅନ୍ତୁ, ଜବ ହମ ଦେବା ହଙ୍ଗେ, ଜାନେ କାହେଁ ହଙ୍ଗେ, ଲତା ମଙ୍ଗେସ୍କର ଆଉ ସମୀର କୁମାର ଯାଇଛନ୍ତି।
0: ଆଚ୍ଛା, କେତେ ଦିନ ତଳେ ଏଇ ସିନେମା ଦେଖିଥିଲେ?
1: ମୁଁ ବହୁତ ଆଗରୁ ଦେଖିଛି, ବର୍ତ୍ତମାନ ବି ଗୋଟେ ସିନେମା ଚ୍ୟାନେଲରେ ଦେଖୁଥିଲି କିଛି ଦିନ ଆଗରୁ, ପ୍ରାଇଭେଟ ଚ୍ୟାନେଲରେ ଆମର ଜି ସିନେମା ଚ୍ୟାନେଲରେ ଦେଖୁଥିଲି। ମୋର ବି ଅଛନ୍ତି, ବଲାଙ୍ଗୀରରେ ବି ଅଛନ୍ତି, ସବୁ ମାମୁ ମାନେ ଅଛନ୍ତି, ମାମୁର ପୁଅ ମାନେ ସବୁ ଅଛନ୍ତି, କେତିଙ୍ଗାରେ ବି ମୋର ପିଉସା ଅଛନ୍ତି।
0: ଠିକ, କେବେ ବଲାଙ୍ଗୀର ଆସିଲେ ଆସନ୍ତୁ, ଷ୍ଟେସନ ଆଡ଼େ ବୁଲିକି ଯିବେ।
1: ଆଜ୍ଞା ଆଜ୍ଞା,
0: ଠିକ ଅଛି, ତେବେ ଶୁଣନ୍ତୁ ଆପଣଙ୍କ ପସନ୍ଦର ଗୀତ।
1: ରହିଲି ମ୍ୟାଡ଼ାମ, ନମସ୍କାର
0: ନମସ୍କାର।

0: हेलो,
1: हाँ नमस्कार मैडम
0: नमस्कार।
1: मैडम ଏଇଟା ତ ମୁଁ ଆପଣଙ୍କ ସାଙ୍ଗେ ଏଇଟା 21 ବରଷ ପରେ କଥା ଲାଗୁଛି ଆଜିକା ପହିଲା
0: ଏକୋଇଶ ବରସ
1: 2005 ଠାରୁ ଟ୍ରାଏ କରୁଥିଲି ଦେଖୁନୁ ମ୍ୟାଡ଼ାମ ପହିଲା ମେଟ୍ରିକ ପଢ଼ିଲା ପରେ ଟ୍ରାଏ କରୁଥିଲି ବେଲେ ଆଜିର ଏଇଟା 2026ରେ ଜୁନ ମାସ ଯାଇକି ଲାଗିଛି ଏଇଟା
0: ନାଇଁ, ଆପଣ ମଝିରେ ଛାଡ଼ି ଦେଇଥିବେ।
1: ନାଇଁ ନାଇଁ ସବୁଦିନ ଖାଲି ଶୁଣିଲି ଖାଲି କୋଭିଡ ଟାଇମରେ ଖାଲି ଟିକେ ଫୋନ ନା ଲଗେଇ
0: ଏବାର
1: 2019ରୁ 2022 ତକ ଟିକେ ନା ଲଗେଇ ଖାଲି ନହେଲେ ସବୁଦିନ ଲଗାଉଥିଲି
0: ଧନ୍ୟ ଆପଣଙ୍କର ଚେଷ୍ଟା କେ
1: ହଁ
0: ଆମେ
1: ବାକି
0: ବି
1: ସବୁ ତାର ମାନଙ୍କ ସାଙ୍ଗେ କଥା ହେଇଥିଲି ନା ଆପଣଙ୍କ ସାଙ୍ଗେ ଏଇଟା ପହିଲା କଥା ହୋଇ ଆଣିଲା
0: ଠିକ ହେ। ଯାହା ବି ହଉ, ହେତକି ଦିନୁ ଆପଣ ସୋର ରଖି କରି ଫୋନ ଲଗଉଛନ୍ ଯେ ଲଗଉଛନ୍ ଯେ ଲଗଉଛନ୍, ଲାଷ୍ଟ ଫଳ ମିଳିଗଲା ନାଇଁ କେ?
1: ଆଜିର ଗାଡ଼ିଟା ଚାନ୍ସ ମିଳି ଇଏ
0: ଇହାଦେ କାଣା କରୁଛନ୍ ଆପଣ?
1: ହଁ ଏଇଟା କ୍ଷେତା ଦେଲି ଏଇଟା ସେ ଆମର ଏ ଜଳଦ ମାନେ ସେ ପୋଟଲ ମାନେ ଯେନ୍ ରାଜ ମାନେ ଯେନ୍ ଗୁଡା ଦେଖେ ଏଇଟା ସବୁ ଢଲି ହେଇଯାଇଛି ବେଲେ ଏଇଟା ସଲଖା ସୁଲକି ଟିକେ ଲାଗିଥିଲା
0: କାଲି ରାତିରେ ହେଲା ପବନ।
1: ନାଇଁ ଆଗରୁ ହେଇଥିଲା ବିନା 5-6 ହେଇଗଲା ନା
0: ଓହୋ ହଁ ହଁ ଠିକ। ଆପଣଙ୍କ ନାଁ ଗାଁ କାଣା କହିଲେ କି?
1: ହଁ ରାଧାକାନ୍ତ ଭୋଇ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜାଲପାଲି
0: ଜାଲପାନି। ବୋଲେ ବିଜେପୁର କେତେ କିଲୋମିଟର ହେବା ଆପଣଙ୍କର ଗାଁରୁ?
1: 12 କିଲୋମିଟର ଅଛି ବରପାଲିରୁ 6 କିଲୋମିଟର।
0: ଆଚ୍ଛା, ବରପାଲି ପାଖେ ନାଇଁ କେ?
1: ହଁ ବରପାଲି ପାଖେ ସବୁ କାମ ବରପାଲି ଅଛି ବାକି ବ୍ଲକଟା ଆମର ବିଜେପୁର ହଉଛି।
0: ଓହୋ, ଆପଣଙ୍କର ଗାଁର ଟିକେ ପରିବେଶ କହୁନ କେନ୍ତା ଅଛି ଆପଣଙ୍କର ଗାଁ?
1: ଆମର ଗାଁ ପରିବେଶ ତ ବଢିଆ ଅଛି ଆମର ଇନୁ ପହିଲା ବରପାଲି ଆଡୁ ଆସିଲେ କେନାଲ ପଡ଼ବା ତାପରେ ଆମର ପଣ୍ଡାପାଣ୍ଡ ମନ୍ଦିର ଅଛି
0: ଆଚ୍ଛା
1: ତାପରେ ଇଷ୍ଟ ଦେବୀ ଗ୍ରାମର ତାପରେ ଗାଁରେ ଜଗନ୍ନାଥ ମନ୍ଦିର ଅଛି ଶିବ ମନ୍ଦିର ଅଛି ରାମ ମନ୍ଦିର ଅଛି ଶନି ମନ୍ଦିର ଅଛି
0: ବା ବଢିଆ ଗାଁଟେ ନାଇଁ
1: ତାପରେ
0: କେ?
1: ପଶ୍ଚିମ ଦିଗ ଗଲେ ଆମର ରାଇ ନଦୀ ଅଛି।
0: ଆଚ୍ଛା, ନଦୀରେ ବର୍ଷ ସାରା ପାଣି ରହିସି?
1: ହଁ ଏନ୍ତା ଗୁଧା ଗୁଧି କରବା ଲାଗି ରହିଅଛି ବାକି ଚାଷ ବି କରୁଛନ୍ ଏଇଟା ଆମର ମଟର ମାନଙ୍କୁ ଉଠେଇ କରି
0: ଠିକ ହେ।
1: ଆର ଏଇଟା ଯେମିତି ଗଙ୍ଗାଧର ପ୍ରକଳ୍ପ ହେଲା ଦିନ ସବୁଦିନ ରହିଯାଉଛି ପାନ 8 ସପ୍ତାହ ଥରେ ଦଉଛି ବେଲେ ଏଇଟା ନଦକେ ପଲେଇ ଆସୁଛି।
0: ଆଚ୍ଛା, ବେଲେ କେନାଲ ପାନି ବର୍ଷରେ ମିଳୁଛି ଆପଣଙ୍କୁ ସବୁବେଳେ?
1: ନାଇଁ ଆମର ଇନୁ ସବୁଦିନ ନା ମିଳେ ଆମର ଏଇଟା ବୋରୱେଲ ମାନେ ଅଛି ଚାଷ ହେସି
0: ବେଲେ ଦୁଇ ଥର ଚାଷ କରି ପାରସନ ଆପଣ?
1: ହଁ ଦୁଇ ଥର ଚାଷ ହଉଛି
0: ବଢିଆ ଦିନେ ଆଉ କାଣା।
1: ଖରା ମାସ ଟିକେ 2-3 ଏକର ଲେଖା ଧାନ ହଉଛି ଡାଲୁଆଟା ଆଉ ପନିପରିବା ହଉଛି ଆଉ ବାକି ଅଷାଢ଼ ବର୍ଷା ମାସ ଏଇଟା ଠିକ ହଉଛି ଧାନ 4 ଏକର ହଉଛି।
0: ବଢିଆ ବଢିଆ, ବହୁତ ଭଲ କଥା। ଆପଣଙ୍କର ଗାଁ ବିଷୟରେ ଶୁଣିକରି ବହୁତ ଖୁସି ଲାଗିଲା। ଆଉ ଆମର
1: ମତେ ବି ଆପଣଙ୍କ ସାଙ୍ଗେ ଏଇଟା ପହିଲା ଥର କଥା ହେଇକରି ମୁଇଁ ତ ବହୁତ ଶୁଣୁଛେ ବାକି ଆପଣଙ୍କ ସାଙ୍ଗେ ଏଇଟା ପହିଲା ଏଇଟା କଥା ହେବାର ଲାଗି ସୁଯୋଗ ମିଳିଲା ବୋଲି ମତେ ବି ଭଲ ଲାଗୁଛି ଆଜିକା
0: ଠିକ ଏ। ତାପରେ ଆପଣଙ୍କର ଖୁସି କେ ଆଉ ଟିକେ ଆମେ ବଢେଇ ଦମୁ। ଆପଣଙ୍କର ପସନ୍ଦର ଗୀତ ଶୁଣାମୁ।
1: ଫିଲ୍ମ ର ନାଁ ହେଲା ହିନ୍ଦୀ ଫିଲ୍ମ ସୁନୋ ୟନା ହଁ ଆର ମେଘା ଆଉ ମେଘାରେ ତୁ ତ ଦେଶ ପରଦେଶୀ ଗୀତଟା
0: ଠିକ
1: ହଁ
0: ଅଛି
1: ହଁ
0: ଶୁନୁନ।
1: ହଁ ନମସ୍କାର
0: ନମସ୍କାର, ଆଗକେ ବି ଫୋନ କରିବେ ଆଉ କଥା ହେବେ।
1: ହଁ ଠିକ ଅଛି ନମସ୍କାର।
0: ଧନ୍ୟବାଦ।

0: हेलो,
1: सुष्मिता जी नमस्कार।
0: नमस्कार।
1: बात से बहुत दिन बाद फोन लाला इटा आर आपन को न कथा हैली।
0: ठीक है, ठीक है, ठीक है। मझेरे अपेक्षा करबार दरकार पड़सी।
1: तो मैं कहाँ करूँ ना आउट नहीं पहला कहाँ तो घोस्ता मना ना करते हैं।
0: मुई क्या रुसी थी ली हमार श्रोता मान कनो श्रोता माने कथा ने मानबार प्रकृति रे माने रोटेशन रे हमार चालसी तो ବେଲେ ଦୁଇ ମାସ ସାର୍ ଅଲଗା ମାନଙ୍କୁ ରୋଟେସନରେ ଦେଇଥିଲେ ତ ହେଥିଲାଗି ଆମେ ଟିକେ ସାଇଡ୍ ହେଇ ଦେଇଥିଲୁ ଆଉ କାଣା।
1: ମୋ ନାଁ କିଶୋର କଟା, ଗ୍ରାମ କୁମାରୀ, ଜିଲ୍ଲା ବରଗଡ଼ରୁ କହୁଥିଲି।
0: କିଶୋର ଭାଇ କାଣା କରୁଛନ୍ ଏବେ?
1: ଏବେ ତ ମୁଇଁ ଘରେ ଅଛେ। ମୁଇଁ ଆମର ଡ୍ରେସ୍ ପିସ୍ ମାନେ ବନସି ବେଲେ ତ ଇହାଦେ ସେ କପଡ଼ା କାଟିଛେ। ଆଉ ଆମର ଇନ ବଜାର ବସି ଶୁକ୍ରବାର ଦିନ ମାନେ ମାର୍କେଟ ଆଡ଼କେ ଟିକେ ଯାଇଥିଲି। ଆଉ ଇଟା ଇଆଡ଼କେ ଆସିଲି ଆଉ ଇଟା ଫୋନ ଲଗାଲି ଆଉ ଲାଗ୍ଲା ଇଟା।
0: ଡ୍ରେସ୍ ପିସ୍ ବୁନସନ୍ ସମ୍ବଲପୁରୀ?
1: ହଁ, ସମ୍ବଲପୁରୀ।
0: ଆଚ୍ଛା, ବୋଲେ ଆପଣଙ୍କର ଗୋଟେ ଗୋଟେ ଡ୍ରେସ୍ ପିସ୍ କେତେରେ ଯାଏସି?
1: ହେଟା ଆମକୁ ମଜୁରୀ ଦେସନ୍, 3200 ଟଙ୍କା ଦେସନ୍, ଆମେ ବୁନି କରି ଦେଲେ ସେମାନେ କେତେ ଲେଖା ବିକ୍ସନ୍ ସେଟା ଆମେ କହି ନା ପାରେ।
0: ହଁ ହଁ ହଁ ବେଲେ କେତେ ସବୁ ଏକା ସାଙ୍ଗେ ବୁନି ଦେସନ୍, ପ୍ୟାଣ୍ଟ ସାର୍ଟ ଆଉ ଉନି?
1: ନାଇଁ ନାଇଁ, ମୁଇଁ ଖାଲି ସେ ଆମର
0: ଉପରଟା
1: କପଡ଼ାଟା ବୁନ୍ସି, ସେଟା 11 ମିଟର ରହେସି।
0: 11 ମିଟର?
1: ହଁ, 11 ମିଟର ତାର ମାନେ ମୁଇଁ ବୁନି କରି ଦେଲେ ସେମାନେ ମତେ 3200 ଟଙ୍କା ମଜୁରୀ ତାର ମାନେ ଦେସନ୍।
0: ବେଲେ 11 ମିଟର ରେ କେତେ 4ଟା ଖଣ୍ଡେ ଡ୍ରେସ୍ ବାହାରୁଥିବା?
1: ହଁ, ହେନ୍ତା ବାହାରୁଥିବା ମୋର ହିସାବରେ।
0: ପାଖେ ଆପଣଙ୍କର ମାନେ ମାଲିକ କେ ନେ ହେ ଗାଁରେ କି ଅଲଗା ପାଖେ?
1: ନାଇଁ ନାଇଁ, ଆମର ପାଖେ 7 କିଲୋମିଟର ବରପାଲିରେ।
0: ଓ, ବରପାଲିରୁ ଆନସନ୍ ଆପଣ? ଆଉ ଡିଜାଇନଟା ସେ ଦେସନ?
1: ହଁ, ଡିଜାଇନଟା ସେମାନେ ଦେସନ୍। ସେମାନେ ଦେଖ ବାନ୍ଧ ଦେବେ, ସୂତା ଦେବେ, ଆମେ ସେଟାକେ ବୁଣିକିନା ଆମେ ଦେଇନେଲେ ଆମକୁ ପଇସା ଦେସନ୍।
0: ଆଉ ଡିଜାଇନ
1: ବହୁତ ଖୁସି ଲାଗୁଛି ଏତିକି ଦିନ ବାଦ କଥା ହଉନି। ଏବେ ତ ସେ ଆମର କଣ୍ଟା ବାଞ୍ଜି ରେଡିଓ ସନ୍ଦେଶରେ ମୋର ଗୋଟେ ଏଇଟା ଇଣ୍ଟରଭ୍ୟୁଟେ ହେଇଥିଲା, କଲ୍ ରେକର୍ଡିଂରେ ତାର ମାନେ ସେ ରିସିକେସନ୍ ଯା ନେଇଥିଲି ପାଲକେ। ମନର କଥା କାର୍ଯ୍ୟକ୍ରମଟେ ଦେଶୀ ହେଇଛି ବୋଲେ ସେ ସାମିଲ ହେଇଥିଲା ପାଲକେ। ମୋର ସବୁକେ ନେଇକରି ବୁନାର
0: ବହୁତ ବଢ଼ିଆ କଥା। ଯାହା ବି ହଉ, ଆଉ ଛାଇ ଯାଉଛନ୍ ଆପଣ ବୋଲୁନ୍।
1: ହଁ ଭାଇ,
0: ଠିକ ଠିକ।
1: ଆଜି ଲୋ ଆଲେ ବି ସସ୍ମିତା ଜି କଲ ରିସିଭ ନା କଲେ ଟି ଭନ ନା ଲାଗେ। ଆଜି ବହୁତ ବହୁତ ଭଲ ଲାଗୁଛି। ଆଜି ସୁନ ବି ବିଜେ ପେଦ୍ର ଡେରି ଲାଗି ହେ ଆନେ ମେ ତୁମକୁ ଶୁକର ହେ ଫିର ବି ଆଏ ତୋ।
0: ହଁ, ଠିକ ଅଛି।
1: ଆୟା ଆପକା ଇନ୍ତଜାର ଥା।
0: ହଁ, ଇନ୍ତଜାର ଥା। ଏଇ ଗଲା ଆଉ କା
1: ଡେଡିକେଟ ଆପଣଙ୍କୁ
0: ଏ ପାଲା। ଠିକ ଅଛି, ସୁନ
1: ଆଉ ମୁର୍ଦା ଯଶବନ୍ତ ପାଇକ, ତାପରେ ବଲାଙ୍ଗୀର ଆମର ଯେତିକି ଶ୍ରୋତା ଅଛନ୍ ସମସ୍ତଙ୍କୁ, ଆଉ ଆଉ ବି ଯେତେ ମାନେ ଆମର ଯେତିକି ଲୋକ କଲ୍ ନାଇଁ ଲଗାବାର ସାମିଲ ହେଇ ନା ପାରବା ସେ ଭାଇମାନଙ୍କୁ ଡେଡିକେଟ କରି ଦେବି।
0: ଠିକ ଅଛି, ସମସ୍ତେ ଶୁଣିବେ ଆଉ ଖୁସି ହେବେ ଯେ କିଛି ନା ହେଲେ ତାଙ୍କର ତ ସାମିଲ ହେଇଯାଇଛି ଆପଣଙ୍କର ମାଧ୍ୟମରେ। ସେମାନେ ନିଜେ ସାମିଲ ନା ହେଲେ ବି ତାଙ୍କର କଥା ତ ସାମିଲ ହେଇଯାଇଛି, ଆପଣ କହିଦେଲେ ନ ତାଙ୍କ ଲାଗି ବି ଡେଡିକେଟେଡ୍ ବୋଲିକରି। ତ ଆମେ ସମସ୍ତଙ୍କୁ ଶୁଣୁଛୁ ଏ ଗୀତ। ଧନ୍ୟବାଦ।
1: ଠିକ୍ ଅଛି, ନମସ୍କାର
0: ନମସ୍କାର।

0: ଲାଗୁଛି ତୁ ତୁନ ଏଟା ପଲେ ଆସ ନ ଯୁଛି ତନ ପଲେ ଆଇଲୁ ନ ଗୋଟେ ପେ ନ ଗୋଟେ ଟ୍ରାନି କରି
1: ମାଟି ଟିକେ ଭିଜିଛି ବୋଲସେ
0: ହଁ ଭିଜିଛି ବର୍ଷା ଟିକେ ବୋଲ ବେଶୀ ଜଣ ଟିକେ ସ୍ଲିପ ହଉଛି ତେଲ ଟ୍ରାକ୍ଟର ଫ୍ରାକ୍ଟର ଟିକେ କାମ କରବା ତେଲ
1: ଠିକ ଠିକ
0: ଆଉ
1: ବେଲେ
0: କେନୁଲି ଗୋଟେ କାମ କେନୁଲି ରୁ ସିଗ୍ନାଲ ୱାର୍କର କାମ କରୁଛି ନା ନି
1: ଦୁଇ ପ୍ରକାର କାମ ଆପଣଙ୍କର ଚାଷ ବି ଆସେ
0: ଚାଷ
1: କାମ ଯାହାର ଆଉ କାଣା ନୂଆ ନୂଆ ବୈଜ୍ଞାନିକ ପଦ୍ଧତିରେ କରସନ୍ କି ସେ
0: ଯେନ୍
1: ମଝିରେ ମଝିରେ ଟ୍ରେନିଂ ମାନେ ହେସି ଆପଣ କେବେ ଆଟେଣ୍ଡ
0: କରିଛନ୍ତି ହଁ ଯେ ହର୍ଟିକଲଚର ଆମର ବାଲକର ସାଇ ମୁଁ ଯାଇ କରି ଆମର ଗ୍ରାମ ସଭା ଟ୍ରେନିଂ କରି ନଉଛି ମୁଁ ସ୍ତ୍ରୀ ପଦ୍ଧତିରେ ବି ଆଣ୍ଡା ଚାଷ କରିଲି ମୋତେ
1: ବଢିଆ ବଢିଆ
0: ଧାଡି ତେଲି ରୁ ଆମେ କହୁଥିଲେ ମେସିନ ଫେସିନ ଦେଲୁ ଆଉ ବି କରୁଥିଲେ ଧାଡି
1: କରୁଥିଲେ କାଇଥିଲେ ଏଇ ଟ୍ରେନିଂ ରେ ଆମକୁ ବହୁତ ନୂଆ ଜିନିଷ ଶିଖା ହେସି କି ନାଇଁ
0: ଶିଖିବାର ପଡୁଛି ଶିଖିବାର ପଡୁଛି
1: ହଁ ଆଉ ସେ ନୂଆ ନୂଆ ପଦ୍ଧତି ମାନେ ଆମେ ଯଦି ଅବଲମ୍ବନ କରମା ହେଲଦି ପୁରା ବଢିଆ ହେଲଦି ଖାନା ଆମେ ଲୋକଙ୍କୁ ଦେଇ ପାରମା
0: ହଁ ନା ସେ ଖା ନିଜର ଖାବଲ ବି କରୁଛୁ ଦେଶୀ ଧାନଟେ କରୁଛୁ ଖାବଲ
1: କରୁଛୁ ଆଜିକାଲି ଯେନ୍ତା କୀଟନାଶକ ବହୁତ ବେଶୀ ପକେଇ ଦେଲା କେ ତାମାନେ ଲୋକଙ୍କ ଦେହ ମାନେ ବି ଖରାପ ହଉଛି
0: ମାନେ କୀଟନାଶକ ନି ମାଲା ଧାନ ରେ ତର ସମ୍ଭବ ନ ଯେତି ଜୈବିକ ପଦ୍ଧତି କଲେ ବି
1: ହଁ ଯେ
0: ଆମେ ଆଲୋକ ଜନ୍ତା ଆଲୋକ ଜନ୍ତା ଦେଇଥିଲେ ମୁଁ ମୋର କ୍ଷେତ ସବୁ ଆଡେ ଆଲୋକ ଜନ୍ତା କିନ୍ତୁ ସେତେ ସକ୍ସେସ ଆଲୋକ ଜନ୍ତା ନେ ସେନା ନେ ସେଟା
1: ନାଇଁ ତଥାପି ବହୁତ ଚାଷୀ ଅଛନ୍ ଯେନ୍ ମାନେ ପୁରା ଜୈବିକ କେ ଉତ୍ରି ଆସଲେନ ଏବେ କିସାନ ବାଣୀରେ ଆପଣ ଶୁଣିଥିବେ ଥରେ କି ଆପଣ ନେ ଉତ୍ରି ପାରନ ହଁ ଆପଣ ଯଦି ରାସାୟନିକ ଦଉଥିବେ ସେ ଚାଷୀ ଭାଇ ଯେନ୍ତା କହିଲେ ସୁଜ୍ଞାନ ତାଙ୍କ ନାଁ ଥିଲା ସେ ଯେନ୍ତା କହିଲେ କି ମାନେ ଥରେ କି ଆମେ ପୁରା 100% ଚେଞ୍ଜ କରି ନାଇଁ ପାରୁ କାହିଁକି ଜମି ବି ସେନ୍ତା ହେଇଯାଇଥିସି ବୋଲେ ଆମେ ଧୀରେ ଧୀରେ କରି କେତେବେଳେ 50% ତାପରେ ଥରେ କି ଆମେ ଟ୍ରାନ୍ସଫର୍ମେସନ କରି ନାଇଁ ପାରୁ ଆମେ ଚେଷ୍ଟା କରବାର କଥା କାହିଁକି ଲାଗି ଆମେ ହେଲ୍ଦି ଖାଇମା ଲୋକଙ୍କୁ ହେଲ୍ଦି ଦେମା ବୋଲେ ଆମେ ବି ବଢିଆ ସୁସ୍ଥ ରହିମା ଆଉ ସମସ୍ତଙ୍କର ପ୍ରଶଂସା ବି ପାଇମା
0: ହଁ ନାନୀ
1: ଠିକ ଅଛି ତେବେ ଗୀତ ଶୁଣମା
0: ଆଜି ଗୋପୀ କିଷାନର ସମ୍ମାନ ନାନୀ ଗୋପୀ କିଷାନର ଛତ୍ରି ନାକଲ ବର୍ଷାତ ନେ
1: ଠିକ ଅଛି
0: ଗୀତଟା ଡେଡିକେଟ କରମା ଟି ନାନୀ
1: ହଁ
0: ମୋର ମିତ୍ର ଲୋକନାଥ ସାହୁ ପରମ ସାନି ସାହୁ ସୁବଲ କୁମାର ସାହୁ କ୍ଷମା ସାଗର ସାହୁ ଉମେଶ ସାହୁ ଭକ୍ତ ଚରଣ ଭୋଇ ରାଧାକାନ୍ତ ଭୋଇ ନାଗୁ ପାତ୍ର ଆମର ହରେଶ ପରୁଆ ଚୈତନ୍ୟ ପଟେଲ ମନୋଜ ପଟେଲ ଗୋଲକ ପ୍ରଧାନ ନାରାୟଣ ପ୍ରଧାନ ଯଶବନ୍ତ ପାଇ ଚିତ୍ରସେନ ସବର ପଞ୍ଚାନନ୍ଦ ପଞ୍ଚବିହାର ଉପେନ୍ଦ୍ର କୁମାର ଜୟ ଗୋପାଳ ବେହେରା ଆମର ସେ ମୁନା ପଣ୍ଡା ପ୍ରଶାନ୍ତ କୁମାରୀ ପୁଷ୍ପାଞ୍ଜଳି କୁମାରୀ ସ୍ୱର୍ଣ୍ଣ କରବାକର ଦୀକ୍ଷା ଗୋପାଳ ସତ୍ୟଭାମା ମେହେର ଗୋବିନ୍ଦ ମେହେର ରବୀନ୍ଦ୍ରନାଥ ମେହେର ନାରାୟଣ ମେହେର ଲିଙ୍ଗରାଜ ମେହେର ଆଉ ଆନନ୍ଦ ମେହେର ସମକୁ ନାନୀ ମୁଁ ଡେଡିକେଟ୍ କରିବି ନାନୀ
1: ଠିକ ଠିକ

0: ମାନଙ୍କୁ ବି ଖୁସି ଲାଗ୍ବା ଯେ ଆମେ ଆକାଶବାଣୀରେ ଭାଗ ନେଇ ପାରିଲୁ ବୋଲିକରି, ଆଉ ଆମର ସାଙ୍ଗେ ଆହୁରି ସମ୍ପର୍କ ବଢ଼୍ବା।
1: ହଁ, ତାକର ବି ଉଷ ଆନନ୍ଦ ହେବା, ଭଲ ହେବା
0: ହଁ, ବୋଲେ ଗୀତଟେ ତ ବାଛିଥିବେ ନା ଆଜି?
1: ଯେ ନାନୀ ତୁମର ପସନ୍ଦରେ ଗୋଟେ ଗୀତଟେ ଦେଇଦେବେ ତ ଭଲଟା ହେଇଥିବ
0: ହଁ, ଭଲଟା ଯେ, ହିନ୍ଦୀ କି ଓଡ଼ିଆ?
1: ଆପଣଙ୍କୁ।

0: ନାନୀ ପହଲା ତାଙ୍କୁ ତମେ ଲକ୍ଷ୍ମୀନାରାୟଣ ବାଗ ଶୁକଦେବ ବାଗ ତମ ଶନିଚର ର ଦୁଇଟା ଭାଇ ଶୁଣସନ୍, ଶିବ ପ୍ରଧାନ ବିଦ୍ୟାଧର କ୍ଷତି, ଏଇଟା ଡେଡିକେଟ କରିଦେବେ।
1: ଠିକ ଅଛି। ହ୍ୟାଲୋ,
2: ହ୍ୟାଲୋ,
1: ଆକାଶବାଣୀ ବଲାଙ୍ଗୀର କି ଆପଣଙ୍କର ଫୋନ ଲାଗିଛି?
2: ହଁ ଲାଗିଛି ମ୍ୟାଡମ। ଏଇଟା ମାନେ ଦେଖୁନ୍ ତ, ଗୁଟେ ଦୁଃଖର କଥା ଟିକେ କହୁଛେ, ମୋର ମନଟା ବହୁତ ଦୁଃଖ ଅଛି, ଗୁଟେ କଥା ଟିକେ ପହିଲା କହି ଦଉଛେ।
1: ଆଜ୍ଞା।
2: ମାନେ ଗଲା ହପ୍ତା ଆଉ 2 ମିନିଟ୍ ଥିଲା ଆଉ ମୋ ନମ୍ବରଟା ଲାଗଲା, ଉଠାଲେ ଆଉ ନି 10:30 ବଜେ ଫୋନ କରବ କହିଲେ, ମୁଇଁ ଘଣ୍ଟା ଗୁଟେ ଆଉ ଫେର ଫୋନ କରଲି ଯେ ଆଉ ସେ ନମ୍ବର ଲାଗଲାନି କିଛି ନି, ମୋର ମନଟା ଗୁଟେ 2 ମିନିଟ୍ ଲାଗି ଟିକେ ହୋଲ୍ଡ କରିକିରି କଥା ଟିକେ ଲାଗି ଦେଇଥିଲେ କାହିଁ ଥିତା
1: ଯେ ଆପଣଙ୍କର ଆଜି ତ ଲାଗି ଯାଇଛେ। ଯେନ୍ଟା ଗଲା ଛାଡ଼ୁନ ନ, ଆମେ ଅତୀତ କେ ଧରଲେ ବଞ୍ଚମା କେ, ଆମେ ତ ବର୍ତ୍ତମାନରେ ବଞ୍ଚୁଛୁ, ଭବିଷ୍ୟତ ଲାଗି ବଞ୍ଚୁଛୁ। ଏବେ ଆଜି ଆପଣଙ୍କ ଲାଗି ଗଲା, ମହାପୁରୁଷ ନି ଦେଲେ ଆଜି ଆମେ କଥା ହେଇଦେବା ମନ ଭରି କରି।
2: ଠିକ ଅଛି। ଆପଣଙ୍କ ନାଁଟା ମ୍ୟାଡମ?
1: ମୋ ନାଁ ସସ୍ମିତା।
2: ସସ୍ମିତା,
1: ଆପଣଙ୍କ ନାଁଟା କହୁନ।
2: ଦୋଲଗୋବିନ୍ଦ ମିଶ୍ର, ସୁଲେଇ ଗାଁ, କିରିମିରା ବ୍ଲକ, ଝାରସୁଗୁଡ଼ା ଜିଲ୍ଲା।
1: ଆଚ୍ଛା।
2: ଆଉ 8 ମାସ ପରେ ଲଗାଲି ବୋଲେ ଲାଗଲା, ଆଉ ରେଗୁଲାର ଲଗଉଥିଲି ବୋଲେ ଲାଗୁଥିଲା, ନିକା ସବୁବେଳେ କହୁଛନ୍ ଯେ ଦେବତା ଦିନ ଛାଡ଼ିକି ଲଗାବ କହିକି କହୁଛନ୍ ଗା, ଆଉ ଟିକେ ତାଙ୍କ କଥା ମାନୁ, ଆଉ ମାସେ ପରେ ଲଗାମା କହିଲି ଯେ ଗଲା ମାସେ ନି ଲାଗଲା, ଆଜି ହେନ୍ତା ହେଲା ଆଉ ଇଟା ଆଜି ଫେର ଲାଗଲା।
1: ବଢିଆ କଥା। ଆପଣ ଯାହା ବି ହଉ ଆମର କଥା କେ ମାନେ ଗଣ୍ଠି ପକେଇକି ରଖିଛନ୍ ଆଉ ମାନୁଛନ୍, ବହୁତ ଖୁସି ଲାଗଲା।
2: ଅନୁଭବ କରସି ବହୁତ କାନ୍ସରେ, ମାନେ ସେଟା ବହୁତ କମ ହେଇଯାଇଛି, ମନ ଟିକେ ବହୁତ ହାଲକା ଲାଗ୍ସି। ଆଉ ଯେତେବେଳେ ଆପଣଙ୍କର ଆମର ଆମର ମନ ଦର୍ଶନ ଯେତେବେଳେ ଗୀତ ଆମେ ଶୁଣିବୁ କାଲୁ, ଆହୁରି ଆମକେ ମାନେ ଆନନ୍ଦ ଲାଗିଛି। ଏଇଟା ଗୋଟେ ହଉଛେ ଡିପ୍ରେସନ ର ମେଡିସିନ, ଆଉ ସମସ୍ତେ ସେଥିଲାଗି ହିଁ ଫୋନ କରୁଥିବେ, କିଏ କାହିଁ ଫୋନ କରୁଛନ୍ ମୁଇଁ କହିନି ପାରେ, କିନ୍ତୁ ମୋ କଥାଟା ମୁଇଁ କହୁଛେ।
1: ନାଇଁ ଭଗବାନ ନାଇଁ କରୁନ୍, କେବେ ଡିପ୍ରେସନ ଆସୁ, ବାକି ଆପଣ ସବୁବେଳେ ଆମର ପାଖେ ଏନ୍ତା ଫୋନ କରୁନ୍, ଆମର ସାଙ୍ଗେ କଥା ହୁଅନ୍, ସୁଖ ଥାଉ କି ଦୁଃଖ ଥାଉ, ଦୁଃଖ ଥିଲେ ଯାଇ ଫୋନ କରିବେ ବୋଲି ମାନେ ନାଇଁ ନ, ସୁଖ ଥିଲେ ବି ଆପଣ ଆମର ସାଙ୍ଗେ ବାଣ୍ଟୁ, କାହିଁଥିଲେ କି ଆମେ
2: ବାବୁର ଛୁଟି ଆଏ ତ, ମୋର ଛୁଟି ଆଏ ବେଲେ ସେଟାକେ ମୁଇଁ ଟିକେ ପଢାସି କିନି, ମେଟ୍ରିକ କ୍ଲାସ ପରୀକ୍ଷା ଦେବା 2027 ରେ, ତାକେ ଦେଇକିରି ଟିକେ ବାବୁ ମୁଇଁ ଟିକେ ଆସିଛେ କହିଲି, ଆଉ ଟିକେ
1: ଟିକେ ଟିକେ ଛୁଆ ମାନଙ୍କୁ ଦେଖିଦେଲେ ବି ଉପରକେ ଉଠିଯିବେ, ମାର୍କ ସବୁଠାନୁ ବଡ କଥା ନାଇଁ, ସେ ତାଙ୍କର ମାନସିକତା ହଉଛେ ବଡ କଥା, ସେମାନେ ସବୁବେଳେ ପୋଜିଟିଭ ମାଇଣ୍ଡ ରେ ରହୁନ ନାଇଁ, ଯେ ପୋଜିଟିଭ ମାଇଣ୍ଡ ରେ ରହିଲେ ସବୁ ଜାଗାରେ ସକ୍ସେସ ପାଇବେ।
2: ଦୀପାଞ୍ଜଳି ମିଶ୍ର, ତାପରେ ମୋର ଦାଦା ଗୁଟେ ଅଛନ୍ ମୁରଲୀ ପ୍ରସାଦ କର, ମହୁଲ ପାଲି, ପ୍ରଶାନ୍ତ କୁମାର ଦାସ, ତାଙ୍କ ସ୍ତ୍ରୀ ଲିଲି ଦାସ, ତାପରେ ଯଶବନ୍ତୀ ଭୋଇ, ସସ୍ମିତା ଭୋଇ, ଆମର ମୋର ମାମୁ ଗୁଟେ ସୁବଲ ସାହୁ, ତାପରେ କରମ ସାନି ସାହୁ, ରାଧାକାନ୍ତ ଭୋଇ, ନାଗୁ ପାତ୍ର, ସ୍ୱର୍ଣ୍ଣପ୍ରଭା କର, ଆଉ ହରେଶ ପରୁଆ, ଯେତ୍କି ବି ଶୁଣୁଛନ୍ ବଲାଙ୍ଗୀର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଏଇଟା ଶୁଣେଇଦେବେ, ସମୟଟା ବହୁତ ବଲବାନ ହେ, ସମସ୍ତେ ସମୟକେ ଠିକ ହିସାବରେ ଦେଖିକରି ଚଲୁନ୍ ବୋଲିକିରି ମୋର ସମସ୍ତଙ୍କ ପାଖରେ କାମନା ଅଛି, ଆଉ ଭଗବାନ ସମସ୍ତଙ୍କର ଚଲା ପାଖରେ ପୁଷ୍ପ ବୃଷ୍ଟି କରୁ ମ୍ୟାଡମ। ଆପଣମାନଙ୍କର ବହୁତ ଉନ୍ନତ, ଆଉ ଆପଣଙ୍କ ସାଙ୍ଗେ କଥା ଲାଗିକି ମୋତେ ବହୁତ ଭଲ ଲାଗିଲା।
1: ଧନ୍ୟବାଦ। ଯାହା ବି ହଉ ଆପଣ ଫେର କେତେ ସପ୍ତାହ ଛାଡ଼ିକରି ଫେର ରିଙ୍ଗ କରିବେ, ଆପଣଙ୍କଟା ସିଓର ଲାଗବ।
2: ଠିକ ଠିକ, ଧନ୍ୟବାଦ
1: ଧନ୍ୟବାଦ।
3: समय का उड़ता पंछी जिसको

0: ମନୋଜ କୁମାର ପଟେଲ କହୁଛେ।
1: କେନ୍ତା ଅଛନ୍ ମନୋଜ ଭାଇ?
0: ମୁଇଁ ତ ପୁରା ଠିକ୍ ଠାକ୍ ଅଛେ ଆଜ୍ଞା, ଆପଣ କେନ୍ତା ଅଛନ୍?
1: ଆମେ ବି ଠିକ୍ ଠାକ୍ ଅଛୁ, ଆମକୁ ତ ଶୁଣୁଛନ୍ ଆପଣ?
0: ଆଜ୍ଞା ଆଜ୍ଞା, ବହୁତ ଦିନ ପରେ ଆସୁଛନ୍ ଆପଣ।
1: ହଁ, ମଝିରେ ଟିକେ ଗ୍ୟାପ୍ ହେଇଯାଇଥିଲା ଆଉ ଆପଣଙ୍କ।
0: ଆଜ୍ଞା, ମୁଇଁ ବି ତ 2-3 ମାସ ଉପରେ ହେଇଗଲାନ ମୁଇଁ ଫୋନ ନାଇଁ କରବାର ବଲାଙ୍ଗୀର କେ।
1: ଖାଲି ଶୁଣୁଥିଲି।
0: ଆଜି ଟିକେ ସମୟ ମିଳିଲା କେ ଫୋନ ଟିକେ କରି ଦେଖତେ ବୋଇଲି ତ ଲାଗିଗଲା ଆଉ।
1: ଆଉ ଆପଣଙ୍କର ହେ ସାଇଡ଼ରେ ସବୁ ତାମାନେ ବିଭିନ୍ନ ଯେନ୍ ଆଦିବାସୀ ସଂସ୍କୃତି ମାନେ ଅଛି, ଏବେ ବି ଜୀବନ୍ତ ଅଛି?
0: ହଁ ହଁ ହଁ ଆଜ୍ଞା, ଏବେ ମାନେ ସେ ଯେନ୍ ବାଲେ ମାନେ ଯେନ୍ ଲଗେଇଛନ୍ ଆଜ୍ଞା, ଟୋଟାନେ ବାଲେ ଲଗେଇଛନ୍, ସେଟା ମାନେ ଲଗେଇଛନ୍ ଆଜ୍ଞା।
1: ଆଉ
0: ଯେନ୍ ଡଣିଟା ତିନବାରଟା ମେନ୍ ଆଜ୍ଞା, ମାନେ କୋଟିଆ କନ୍ଦ ମାନେ ଡଣି ମାନେ ପିନ୍ଧସନ୍ ଆଜ୍ଞା।
1: ଆଉ କାଣା କାଣା ଅଳଙ୍କାର ପିନ୍ଧସନ୍
0: ଆଜ୍ଞା? ବାହୁଟି ପିନ୍ଧସନ୍, ଡଣି ପିନ୍ଧସନ୍, ତାପରେ ଆମର ଟୋଟାନେ ଯେନ୍ କାଣା କହେସନ୍ ଆଜ୍ଞା ସେଟା ପିନ୍ଧସନ୍, ଏମିତି ବାଲେ ଚଷନା ଖୁଚି ହେସନ୍ ଆଜ୍ଞା। ଆଉ ଆଉ ଗୋଟେ କଥା ଆଜ୍ଞା, ଆମର ଯେନ୍ କଳାହାଣ୍ଡି ଯେନ୍ ଶାଢୀ ପିନ୍ଧସନ୍ ଆଜ୍ଞା, ତ ଶାଢୀ ପିନ୍ଧା ଗୋଟେ ଅଲଗା ଷ୍ଟାଇଲ
1: ଆଜ୍ଞା।
0: ଆପଣ ଦେଖିବି ଥିବେ ଆଜ୍ଞା ଚିତ୍ର ମାନକେ, ଯେନ୍ କଳାହାଣ୍ଡି ନେ ଯେନ୍ ଶାଢୀ ପିନ୍ଧସନ୍, ବେଶଭୂଷା ଲଗେଇସନ୍, ସେଟା ଗୋଟେ ଅଲଗା ଆମର ଢଙ୍ଗ ଅଛି ଆଜ୍ଞା।
1: ସମସ୍ତଙ୍କର କଳା ସଂସ୍କୃତି ଅଲଗା, ସମସ୍ତେ ବଞ୍ଚେଇକି ରଖବାର କଥା। ଆଉ ତାଙ୍କର ପର୍ବଟା କେନ୍ଟା, କେନ୍ ପର୍ବରେ ବେଶୀ ସେମାନଙ୍କର ମାନେ ଜାକଜମକ ହେସି
0: ଆଜ୍ଞା? ପର୍ବ ବେଲେ ତ କଳାହାଣ୍ଡି ଉତ୍ସବ ନା ବେଶୀ ଜାକଜମକ ହେସି ଆଜ୍ଞା। ତାଙ୍କର ଗୋଟେ ଅଲଗା ପର୍ବ ଅଛି ଆଜ୍ଞା, ଚୈତି ପର୍ବ ଗୋଟେ ଅଛି,
1: ସେନ
0: ବେଶୀ ଜାକଜମକ କରସନ୍ ଆଜ୍ଞା।
1: କେତେ ଦିନ ହେସି ସେଟା?
0: ସେଟା 2 ଦିନ ହେସି ଆଜ୍ଞା।
1: ଆଚ୍ଛା, ବେଲେ ସେନେ ହେନ୍ତା ରାତି ସାରା ନଚା ନୁଚି କରସନ୍?
0: ହଁ ହଁ ହଁ, ଢାପ ଘୁଡୁକା ଧରି କରି ନାଚସନ୍ ଆଜ୍ଞା,
1: ସେଟା ବଢିଆ ଲାଗ୍ସି ନାଇ?
0: ହଁ ହଁ ହଁ, ସେଟା ଆଜ୍ଞା ଆମର ଏରିଆ ନ ନାଇଁ ଚାଲବାର ଆଜ୍ଞା, ବେଲେ ଲାଞ୍ଜିଗଡ଼ ସାଇଡ୍ ବେଶୀ ଚାଲୁଛି
1: ଆଜ୍ଞା।
0: ଆମରଟା ବେଲେ ଟାଉନିଆ ଏରିଆ ହେଇଗଲା ନ କି ନାଇଁ, ବେଲେ ଲାଞ୍ଜିଗଡ଼ ସାଇଡ୍ କୋଟିଆ କନ୍ଦ ଏରିଆ ବେଶୀ ଅଛନ୍ ଆଜ୍ଞା, ତ ସେଥିଲାଗି ବେଶୀ ଚାଲୁଛି।
1: ଠିକ ଠିକ। ଆଚ୍ଛା, ଆଜି କେନ୍ ଗୀତ ଆପଣଙ୍କୁ ଶୁଣାମୁ?
0: ଆଜି ଓଡ଼ିଆର ଶୁଣେଇ ଦେବେ ଆଜ୍ଞା, ତୁମ ଆରମ୍ଭ ତୁମ ଶେଷ।

ଏଇଠି ଶେଷ ହେଲା ଫୋନ୍ ଇନ୍ରେ ମନପସନ୍ଦ ଗୀତ। ଆଜି ଶୁଣିଲେ ଏହାର ପ୍ରଥମ ଭାଗ। ଉପସ୍ଥାପନା ସସ୍ମିତା ନେପାକ, ପ୍ରଯୋଜନା ମନୋଜ କୁମାର ପୂଜାରୀ।

0: ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଟ୍ଜ୍ ଯୋଗେ ଆପଣମାନେ ଶୁଣୁଛନ୍ତି ବଲାଙ୍ଗୀର କେନ୍ଦ୍ର କାର୍ଯ୍ୟକ୍ରମ। ଏବେ ପ୍ରଚାର କରୁଛୁ ଗୃହଲକ୍ଷ୍ମୀ, କିନ୍ତୁ ତା ପୂର୍ବରୁ ବିଜ୍ଞାପନ।
1: ଠିକ୍ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀଠାରୁ ଭଲ କିଏ ଜାଣିଛି? ବିହନ ଠିକ୍ ସମୟରେ ବୁଣା ଯାଇ ସାରିଛି।
2: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କ'ଣ?
2: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
3: ବଲାଙ୍ଗୀର କେନ୍ଦ୍ରରେ ପ୍ରଚାର କରନ୍ତୁ ଆପଣଙ୍କ ବ୍ୟବସାୟ ସମ୍ବନ୍ଧୀୟ ବିଜ୍ଞାପନ।
4: ନିଜର ବ୍ୟବସାୟ ସେବା ଗ୍ରାହକଙ୍କ ପାଖରେ ସହଜରେ ସୁବିଧାରେ ପହଞ୍ଚାଇବା ପାଇଁ ଆକାଶବାଣୀ ହେଉଛି ଶ୍ରେଷ୍ଠ ମାଧ୍ୟମ।
3: ନିଜର ବ୍ୟବସାୟିକ ଲକ୍ଷ୍ୟ ପୂରଣ ଅଭିବୃଦ୍ଧି ପାଇଁ ରେଡିଓ ବିଜ୍ଞାପନର ସାହାଯ୍ୟ ନିଅନ୍ତୁ।
4: ଅଗଣିତ ଶ୍ରୋତାଙ୍କ ପାଖରେ ଆପଣଙ୍କ ବ୍ୟବସାୟର ବାର୍ତ୍ତା ବିଜ୍ଞାପନ ମାଧ୍ୟମରେ ପହଞ୍ଚାଇବାକୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ।
3: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇଡିଟି ହେଲା।

0: ସତରେ ଭଉଣୀମାନେ, ଗୋଟିଏ ପରିବାରରେ ଯେତେବେଳେ ଝିଅଟିଏ ଜନ୍ମ ହୁଏ, ତାର କୁଆଁ କୁଆଁ ରାବରେ ଆନନ୍ଦରେ ଘରଟା ଉଛୁଳି ପଡ଼େ।
1: ମନେ ହୁଏ ଯେମିତି ଘରକୁ ଲକ୍ଷ୍ମୀ ଆସିଗଲେ।
0: ସତରେ ଝିଅଟିଏ ଲକ୍ଷ୍ମୀ ମାତାଙ୍କ ଅବତାର ବୋଲି ବିଶ୍ୱାସ କରାଯାଏ। କାହିଁକି ନା ଅନେକ କ୍ଷେତ୍ରରେ ଦେଖାଯାଏ, ଝିଅମାନେ ଟିକିଏ ବଡ଼ ହୋଇଗଲା ପରେ ଘର ସଜେଇବା ଠାରୁ ଆରମ୍ଭ କରି ବାପା ମା ଭାଇ ଭଉଣୀ ସମସ୍ତଙ୍କ ଯତ୍ନ ନେବା, ସମସ୍ତଙ୍କୁ ସ୍ନେହ ଆଦର କରିବା ଆଦି ସମସ୍ତ କର୍ମରେ ଖୁବ୍ ନିପୁଣା ହୋଇଯାଆନ୍ତି। ନା କ'ଣ କହୁଛୁ ଆରତୀ?
1: ପୁରାପୁରି ଠିକ୍ କହିଲ ଅନ୍ନପୂର୍ଣ୍ଣା। ଆଜିକାଲିର ଝିଅମାନେ ତ ପ୍ରତ୍ୟେକ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ସାରିଲେଣି। ତେଣୁକରି ସମସ୍ତ ପିତାମାତା ଗର୍ବ କରିବା ଉଚିତ ଯେ ଝିଅ ପୁଅ ଭିତରେ କିଛି ପାର୍ଥକ୍ୟ ନାହିଁ। ଆମ ଝିଅ ମଧ୍ୟ ଆମ ଭବିଷ୍ୟତ ପାଇଁ ସହାୟକ ହୋଇପାରିବ।
0: ହଁ, ଆଉ ଗୋଟେ କଥା ଆମ ସମସ୍ତଙ୍କୁ ଜାଣିବାକୁ ହେବ ଯେ ଆମ ଝିଅମାନେ କେବଳ ଆମ ପରିବାରର ଗର୍ବ ନୁହନ୍ତି, ସେମାନେ ଆଗାମୀ ଦିନର ସୁସ୍ଥ ସମାଜର ଭିତ୍ତିସ୍ତମ୍ଭ।
1: ସେମାନଙ୍କ ଶାରୀରିକ, ମାନସିକ ଓ ପୌଷ୍ଟିକ ସ୍ୱାସ୍ଥ୍ୟ ଭଲ ଥିଲେ ହିଁ ଜୀବନର ପ୍ରତ୍ୟେକ ପଦକ୍ଷେପ ସୁଦୃଢ଼ ହୋଇଥାଏ।

0: ଭଉଣୀମାନେ, କିଶୋରୀ ଅବସ୍ଥା ହେଉଛି ଗୋଟିଏ ଝିଅର ପ୍ରଥମ ପରିବର୍ତ୍ତନର ଅବସ୍ଥା। ଏହି ସମୟରେ ଶରୀରରେ ହରମୋନର ପରିବର୍ତ୍ତନ, ମାନସିକ ଅସ୍ଥିରତା ଓ ସ୍ୱାସ୍ଥ୍ୟଗତ ଅନେକ ପରିବର୍ତ୍ତନ ଘଟେ।
1: ତେଣୁକରି ଏହି ସମୟରେ ସଠିକ୍ ଦିଗ୍ଦର୍ଶନ ଓ ଯତ୍ନ ନିତ୍ୟାନ୍ତ ଆବଶ୍ୟକ। କିଶୋରୀମାନେ ହେଉଛନ୍ତି ପରିବାରର ଆଶା, ସମାଜର ଶକ୍ତି ଓ ଦେଶର ଭବିଷ୍ୟତ।
0: ଏକ ସୁସ୍ଥ କିଶୋରୀ କନ୍ୟା ଆଗାମୀ ଦିନରେ ସୁସ୍ଥ ମାତୃତ୍ୱ, ସୁସ୍ଥ ପରିବାର ଓ ସୁସ୍ଥ ସମାଜର ଆଧାର ସୃଷ୍ଟି କରେ।
1: ତେଣୁକରି ଏହି ସମୟରେ ସଠିକ୍ ସ୍ୱାସ୍ଥ୍ୟର ଯତ୍ନ ତାର ନିହାତି ଆବଶ୍ୟକ।
0: ତାହେଲେ ଭଉଣୀମାନେ, ଆସନ୍ତୁ ଆଜିର ଆମ କାର୍ଯ୍ୟକ୍ରମରେ ଡାକ୍ତର ରବିନାରାୟଣ ଦାସଙ୍କ ଠାରୁ ଏହି କିଶୋରୀମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ସମ୍ପର୍କରେ ଅନେକ ଗୁଡ଼ିଏ କଥା ଜାଣିବା।
2: ସାର୍ ନମସ୍କାର।
3: ନମସ୍କାର ମ୍ୟାଡ଼ାମ।
2: ଆପଣଙ୍କୁ ଆମର ଆକାଶବାଣୀ ବଲାଙ୍ଗୀରର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
3: ଧନ୍ୟବାଦ ମ୍ୟାଡ଼ାମ।
2: ସାର୍, ଆଜିର ଆମର ଆଲୋଚନାର ବିଷୟ ହେଉଛି କିଶୋରୀମାନଙ୍କର ସ୍ୱାସ୍ଥ୍ୟର କେମିତି ଯତ୍ନ ନେବା।
3: ଆଜ୍ଞା ଆଜ୍ଞା।
2: ତ ପ୍ରଥମେ ସାର୍ କହିବେ କି ଯେତେବେଳେ ଗୋଟେ ଝିଅଟେ କିଶୋରୀ ଅବସ୍ଥାରେ ପହଞ୍ଚିବ, ତ ସେଇ ଝିଅର ଶରୀରରେ କଣ ସବୁ ପରିବର୍ତ୍ତନ ଦେଖାଯାଇଥାଏ?
3: ଦେଖନ୍ତୁ, କିଶୋରୀ ଅବସ୍ଥା, ଜଣେ ଶିଶୁ ଅବସ୍ଥା ବା ଚାଇଲ୍ଡହୁଡ୍ ରୁ ଯେତେବେଳେ ଆଡୋଲେସେନ୍ସ କିଶୋରୀ ଅବସ୍ଥା, ସେଇ ଅବସ୍ଥାରେ ଯେତେବେଳେ ପହଞ୍ଚିବ, ତାର ଶରୀରରେ ବହୁତ ପ୍ରକାର ପରିବର୍ତ୍ତନ ହୁଏ। କେତେଟା ପରିବର୍ତ୍ତନ ବାହାରୁ ଦେଖାଯିବ, ଆଉ କେତେଟା ପରିବର୍ତ୍ତନ ଭିତରେ ହୁଏ, ଯୋଉଟା କି ହରମୋନ ଲେଭେଲରେ ବଡିର ଡିଫରେଣ୍ଟ ଡିଫରେଣ୍ଟ ଅଙ୍ଗରେ ତାଙ୍କର ଚେଞ୍ଜ ହବ। ତ ବାହାରୁ ଯଦି ଆମେ ଦେଖିବା ପ୍ରଥମେ କଣ ହେବ ନା, ଜଣଙ୍କର କିଶୋରୀ ମାନେ ଯେମିତି ତାଙ୍କର ବ୍ରେଷ୍ଟ ଡେଭଲପମେଣ୍ଟ ହେବା ଷ୍ଟାର୍ଟ କରିବ, ଯେମିତି ଆକ୍ସିଲା ହେଲା, ଆଣ୍ଡ ତାଙ୍କର ଓଜନ ମଧ୍ୟ ଟିକେ ବଢିବ, ହାଇଟ୍ ମଧ୍ୟ ବଢିବ। ତ ଏଇଟା ସବୁ ବାହାରର ଗ୍ରୋଥ, କିନ୍ତୁ ସେଇ ସମୟରେ ଭିତରେ ବହୁତ ଇମ୍ପୋର୍ଟାଣ୍ଟ ଚେଞ୍ଜ ହୁଏ, ଯେମିତିକି ତାଙ୍କର ବ୍ରେନ୍ରୁ ଗୋଟେ ହରମୋନ ତିଆରି ହୁଏ, ସେଟା ଯାଇକି ତାଙ୍କ ଯୋଉଟା ଡିମ୍ବାଶୟ ଅଛି ବା ଓଭରି, ତା ଉପରେ କାମ କରେ, ଯୋଉଥିପାଇଁ କି ସେଥିରୁ ଏଗ୍ ବି ତିଆରି ହେବ। ତା ସହିତ ସେମାନଙ୍କର ମାସିକ ଋତୁସ୍ରାବ, ଯୋଉଟା ମେନ୍ସଟ୍ରୁଏସନ୍ ଆମେ କହନ୍ତି ବା ପିରିୟଡ୍ସ କହନ୍ତି, ସେଟା ମଧ୍ୟ ଷ୍ଟାର୍ଟ ହେବ, ଆଉ ଯୋଉଥିପାଇଁ କି ତାଙ୍କର ହରମୋନ ପ୍ରଭାବରେ ତାଙ୍କର ମାନସିକ ଅବସ୍ଥାରେ ମଧ୍ୟ ଟିକେ ଟିକେ ଚେଞ୍ଜ ଦେଖାଯିବ ମୁଖ୍ୟତଃ।
2: ତ ସାର୍, ପିରିୟଡ୍ କିମ୍ବା ଏଇ ଋତୁସ୍ରାବ, ସେ ସମୟରେ ଗୋଟେ କିଶୋରୀ ତାର ଶରୀରର କେମିତି ଯତ୍ନ ନେବ?
3: ଆଜ୍ଞା, ଦେଖନ୍ତୁ, ଯଦି ଆମେ ପିରିୟଡ୍ ସମୟରେ ଯତ୍ନ ବୋଲି ଭାବିବା, କାରଣ ଆଗରୁ ତ ଗୋଟେ କିଶୋରୀ, ସେ ବି ତ ପିରିୟଡ୍ର ଏକ୍ସପିରିଏନ୍ସ ତାର ନଥିବ, ତ ତେଣୁକରି ସେ ହଠାତ୍ ଯେତେବେଳେ ପିରିୟଡ୍ ଷ୍ଟାର୍ଟ ହବ, ସେମାନେ କେମିତି ରେସ୍ପଣ୍ଡ କରିବେ ଜଣେ ଜାଣିପାରିବନି। ତେଣୁକରି ଏଇ କ୍ଷେତ୍ରରେ ମୁଁ କହିବାକୁ ଚାହିଁବି କି ଯେତେବେଳେ ଜଣେ ଆଡୋଲେସେଣ୍ଟ ଏଜ୍କୁ ଯାଉଛି, 11-12 ବର୍ଷର ଝିଅଟେ ହଉଛି, ତାଙ୍କ ଘରେ ଯିଏ ବି ସିନିୟର ମାନେ ଅଛନ୍ତି, ତାଙ୍କ ମା ହୁଅନ୍ତୁ କି ବଡ଼ ଭଉଣୀ ହୁଅନ୍ତୁ, ଯିଏ ବି, ତାଙ୍କୁ ଆଗରୁ ଟିକେ ଟିକେ ଆଇଡିଆ ଦେବାର କଥା କି ଏମିତି ଆଗକୁ ପିରିୟଡ୍ ହେବ, ଏମିତି ବ୍ଲିଡିଂଟେ ହେଇପାରେ, ଏମିତି ଟିକେ ପେନ୍ ହେଇପାରେ, ଏମିତି ଟିକେ ଡିସକମ୍ଫର୍ଟ ଲାଗିବ, ସୋ ଦ୍ୟାଟ୍ କଣ ହବ, ତାଙ୍କର ଯେତେବେଳେ ହଠାତ୍ ପିରିୟଡ୍ଟେ ହେବ, ସେମାନଙ୍କୁ ଆଉ କିଛି ଏମିତି ସରପ୍ରାଇଜ୍ ସେମାନେ ହେବେନି ସେ ଜିନିଷରେ, ସେମାନଙ୍କ ମାଇଣ୍ଡରେ ଥିବାର ଅଛି କି ଆମର ପିରିୟଡ୍ଟା ଏମିତି ହେବ। ଆଉ ୱାନ୍ସ ପିରିୟଡ୍ ହେଇଗଲା ପରେ, ସେମାନେ କିଶୋରୀ ଅବସ୍ଥା ହେଲେ ମଧ୍ୟ ସେମାନଙ୍କର ବୟସ ବହୁତ କମ୍, ଆଉ ଯୋଉ ସମୟରେ ପିରିୟଡ୍ଟି ଷ୍ଟାର୍ଟ ହେଉଛି, ତେଣୁକରି ସେ ସମୟରେ ତାଙ୍କୁ ଯତ୍ନ ଯଦି ବା ସେ ନିଜର ନେବେ, କିନ୍ତୁ ତାଙ୍କୁ ଯତ୍ନ ନେବାରେ ତାଙ୍କ ଘର ଲୋକମାନଙ୍କର ମଧ୍ୟ ଯଥେଷ୍ଟ ସାହାଯ୍ୟ ଦରକାର। ତେବେ ତାଙ୍କୁ ପ୍ରଥମେ ଯତ୍ନ ନେବାରେ କହିବାର ଅଛି କି ସେ ଯୋଉ ପରିସ୍ରା ଜାଗା ଯୋଉଠି ତାଙ୍କର ବ୍ଲିଡିଂ ହଉଛି, ସେ ଜାଗାକୁ ଭଲସେ ସଫା ରଖିବାର ଅଛି। ସଫା ମାନେ ସେଠି ସାବୁନ ୟୁଜ୍ ନ କରିବା ଭଲ, କାହିଁକି ନା ସେ ଜାଗାରେ ଆମର କେତେଟା ଭଲ ବ୍ୟାକ୍ଟେରିଆ ମଧ୍ୟ ଥାନ୍ତି, ଯିଏ କି ସେ ଜାଗାର ପରିବେଶଟାକୁ ସୁସ୍ଥ ରଖିଥାନ୍ତି। ତ ଆମେ ସାବୁନ ଲଗେଇବା ଦ୍ୱାରା ସେ ଜାଗା କ୍ଲିନ୍ କରିବା ପାଇଁ ସେ ବ୍ୟାକ୍ଟେରିଆ ଗୁଡା ନଷ୍ଟ ହୋଇଯାନ୍ତି, ତେଣୁକରି ସେ ଜାଗାରେ ସାବୁନ ନ ୟୁଜ୍ କରିକି ସାଧା ପାଣିରେ ମଧ୍ୟ ତାଙ୍କୁ ଧୁଆଧୋଇ କରିପାରିବା, କିମ୍ବା କେତେ ପ୍ରକାର pH ବାଲାନ୍ସଡ୍ ସଲ୍ୟୁସନ୍ ମିଳୁଛି ଆଜିକାଲି, ମାନେ ଡକ୍ଟରଙ୍କ ପ୍ରେସ୍କ୍ରିପ୍ସନ୍

0: ଏବେ ନେଇପାରିବେ ଯାହା ଚାହିଁବେ, ସେଟା
1: ଆଜ୍ଞା
0: ମଧ୍ୟ ତାଙ୍କୁ ସେଟା ଠିକ୍ ଭାବରେ ସଫା ରଖିବ। ସେକେଣ୍ଡ କଥା ହେଉଛି ତାଙ୍କର ସାନିଟାରି ନାପକିନ୍, ତ ସାନିଟାରି ନାପକିନ୍ ତାଙ୍କୁ ଦେଖେଇବା, କେମିତି ୟୁଜ୍ କରାହବ ସେଟା ମଧ୍ୟ ଶିଖେଇବା, ଆଉ କେତେ ସମୟର ଅନ୍ତରରେ ତାକୁ ଚେଞ୍ଜ କରିବା, ଆଉ ଚେଞ୍ଜ କଲା ପରେ ସେ ଜିନିଷକୁ କୋଉଠି ଡିସପୋଜ୍ କରିବା ସେ ବିଷୟରେ ମଧ୍ୟ ତାଙ୍କୁ ନଲେଜ୍ ଦରକାର, ସେଟା ଦେବାକୁ ପଡ଼ିବ। ଆଉ ଗୋଟେ କଥା ହେଉଛି ସେ ସମୟରେ ପ୍ରପର୍ଲି ଓଭରଅଲ୍ ଗାଧା ପାଧା ବି ଭଲ ଭାବରେ କରିବା, ସଫା ଡ୍ରେସ୍ ପିନ୍ଧିବା, ଏତିକି ସେମାନଙ୍କୁ ଯତ୍ନ ଦରକାର ପିରିୟଡ୍ ସମୟରେ।
1: ତ ସାର୍, ସେମାନଙ୍କ ପାଇଁ ସଠିକ୍ ପୋଷଣର ଗୁରୁତ୍ୱ କ'ଣ ସବୁ ରହିବା ଆବଶ୍ୟକ?
0: ଯେହେତୁ ଆମେ କହିଲେ ଯେମିତି କିଶୋରୀ ଅବସ୍ଥାରେ ମୁଁ କହିଲି ସେମାନଙ୍କର ଓଜନ ବଢିବ, ହାଇଟ୍ ମଧ୍ୟ ବଢିବ, ତେଣୁକରି ସେଇଟା କଣ ଗୋଟେ ଗ୍ରୋଇଂ ଫେଜ୍, ସେଠି ଗୋଟେ ଆକ୍ସିଲରେଟେଡ୍ ଗ୍ରୋଥ ହୁଏ। ମାନେ ଯେମିତି ଆପଣ ଦେଖୁଥିବେ ଧର 5 ବର୍ଷରୁ 6 ବର୍ଷ, 6 ବର୍ଷରୁ 7 ବର୍ଷ ଯେମିତି ଛୁଆଟେ ବଢୁଛି, ତାଙ୍କର ହାଇଟ୍ ଅଳ୍ପ ଅଳ୍ପ ବଢୁଥାଏ, କିନ୍ତୁ ଯେତେବେଳେ ଧର 11 ବର୍ଷରୁ 12 ବର୍ଷକୁ ଯାଉଛି କି 12ରୁ 13 ବର୍ଷ ଗଲାବେଳେ ଗୋଟେ ସଡନ୍ ଇନକ୍ରିଜ୍ ହୁଏ ହାଇଟ୍ରେ, ତାକୁ କହନ୍ତି ଗ୍ରୋଥ ସ୍ପଟ, ମାନେ ଯୋଉଟାକି ବହୁତ ରାପିଡ୍ ଗ୍ରୋଥ ହୁଏ। ତ ଯେହେତୁ ସେଇ ସମୟଟା ଗୋଟେ ରାପିଡ୍ ଗ୍ରୋଥ ଫେଜ୍ ବା ସେଇ ସମୟରେ ଛୁଆର ବା ଝିଅର ହାଇଟ୍ ଆଣ୍ଡ ୱେଟ୍ ସବୁ ଜିନିଷର ରାପିଡ୍ ଗ୍ରୋଥ ହବ, ତ ଡେଫିନେଟଲି ସେଇ ସମୟରେ ତାଙ୍କ ପୋଷଣ ଠିକ୍ ହବା ଦରକାର। ଆଉ ଖାଲି ସେଇ ସମୟ ନୁହଁ, ତା ଆଗରୁ ମଧ୍ୟ ପୋଷଣକୁ ମେଣ୍ଟେନ୍ କରିବାକୁ ପଡିବ, କାହିଁକି ନା ଯଦି ପୋଷଣ ବହୁତ ଦିନ ଧରି ଗୋଟେ ଝିଅର ବା ପୁଅର ଯିଏ ବି ହଉ ଯଦି କମ୍ ରହୁଛି, ତାଙ୍କର ହାଇଟ୍ରେ ବୃଦ୍ଧି ହେବ ନାହିଁ ଏବଂ ସେମାନେ ସର୍ଟ ହାଇଟ୍ ହେଇକି ରହିବେ। ତେଣୁକରି ଏଇ ଦୃଷ୍ଟିରେ ଆମେ ଯଦି ଦେଖିବା ପୋଷଣ ଆମେ କଥା ହେବା, ତ ତାଙ୍କୁ ଗୋଟେ ବାଲାନ୍ସ ଡାଏଟ୍ ହିଁ ଦରକାର, ଯୋଉଥିରେ କି ସବୁ ପ୍ରକାର ଖାଦ୍ୟ ରହିବ, ଶ୍ୱେତସାର ହଉ, ଫ୍ୟାଟ୍ ହଉ, ପ୍ରୋଟିନ୍ ହଉ। କିନ୍ତୁ ଯଦି ଆମେ ଦେଖିବା ତ ପ୍ରୋଟିନ ର ପରିମାଣଟା ବେଶୀ ରହିଲେ ଭଲ, ଭେଜିଟେବଲ୍ସ ପ୍ରୋଟିନ ଭିଟାମିନ୍ସ ର ପରିମାଣ ବେଶୀ ଦରକାର, ଏବଂ ଅଏଲ ସୁଗାର ର ପରିମାଣ ଟିକେ କମ୍ ଖାଇଲେ ଭଲ, ଫ୍ରାଏଡ୍ ଫୁଡ୍ କମ୍ ଖାଇବା ଦରକାର, ଏବଂ ବାହାରର ଯୋଉ ପ୍ୟାକେଜ ଯେମିତି ଆଜିକାଲି ଆମେ ସବୁ ଖାଇ ଦଉଛନ୍ତି ଚିପ୍ସ ଏଇସବୁ ଜିନିଷ, ସେଗୁଡା ଟିକେ କମ୍ ଖାଇବା ଦରକାର। ଫ୍ରୁଟ୍ସ ଭେଜିଟେବଲ୍ସ ଆଣ୍ଡ ପ୍ରୋଟିନ ଆଣ୍ଡ ସଫିସିଏଣ୍ଟ ୱାଟର, ପାଣି ବହୁତ ପିଇବେ, ଏଇ ଏତିକି ଜିନିଷ ପ୍ରାଇମେରୀ ଖାଦ୍ୟ ହବା ଦରକାର। ଆଜ୍ଞା
1: ତ ସାର୍, ଆଗରୁ କିଶୋରୀ ମାନେ ଫାଷ୍ଟ ତାଙ୍କର ଋତୁସ୍ରାବ ର ମାନେ ବୟସ ସୀମା ଟିକେ ଅଧିକ ରହୁଥିଲା, 12-15 ବର୍ଷ ବି ହେଉଥିଲା, କିନ୍ତୁ
0: ଆଜ୍ଞା
1: ଆଜିକାଲି 9-10 ବର୍ଷ ବୟସରୁ ବି ଝିଅମାନେ ଋତୁସ୍ରାବ ହେଉଛନ୍ତି,
0: ହଁ,
1: ସେଥିର କାରଣ କ'ଣ?
0: ଦେଖନ୍ତୁ ଋତୁସ୍ରାବ ଯୋଉଟା ହଉଛି ଆମର, ସେଟା ଯେମିତି ଆପଣ ମୁଁ କହିଲି ବଡିର କେତେଟା ଚେଞ୍ଜ ହଉଛି, ଗୋଟେ ହରମୋନ ଯୋଉଟା ବ୍ରେନ ରୁ ବାହାର କରୁଛି ଆଣ୍ଡ ସେଟା ଯାଇକି କାମ କରୁଛି ଓଭାରିରେ, ଆଣ୍ଡ ଯୋଉଟା କି ଡିମ୍ବାଶୟରେ କାମ କରିକି ପିରିୟଡ୍ କରୁଛି, ତ ସେଇ ଯୋଉ ଆକ୍ସିସ ମାନେ ବ୍ରେନ ରୁ ଓଭାରିର ଯୋଉ ଆକ୍ସିସ ସେଇଟା ଆକ୍ଟିଭ ହେଲେ ହିଁ ଜଣଙ୍କର ପିରିୟଡ୍ସ ହୁଏ। ଆଉ ଯୋଉଟା ଆପଣ କହୁଛନ୍ତି ସେଟା ମଧ୍ୟ ଠିକ ଯେ ସେଇ ଆକ୍ସିସ ଟା ଆଜିକାଲି ଟିକେ କମ୍ ବୟସରେ ଆକ୍ଟିଭ ହେଇଯାଉଛି, ଯୋଉଥିପାଇଁ କି ହଉଛି। ଆଉ ତାର କାରଣ କଣ ନା, ମ୍ୟାକ୍ସିମମ ତାର କାରଣ ହଉଛି କିଛିଟା ଜେନେଟିକ ରହିଲେ ମଧ୍ୟ, ଯୋଉଟା କି ତାଙ୍କର ବଡିର ଜିନ୍ରେ ଅଛି, କିନ୍ତୁ ଏନଭାୟରମେଣ୍ଟ ବା ପରିବେଶର ମଧ୍ୟ ସେଥିରେ ବହୁତ ରୋଲ ଅଛି। ଯେମିତିକି ଆଜିକାଲି ଦେଖିବେ 9-10 ବର୍ଷ ହିସାବରେ ଛୁଆମାନଙ୍କର ଓଜନ ମଧ୍ୟ ଟିକେ ବଢିଯାଉଛି, ସେମାନଙ୍କର ଫୁଡ୍ ହ୍ୟାବିଟ ବେଶୀ ଅଏଲି ଖାଦ୍ୟ, ସେଡେଣ୍ଟେରି ମାନେ ଖେଳାକୁଦା କମିଯାଉଛି, ପ୍ରାୟ ମୋବାଇଲ ଧରିକି ପିଲାମାନେ ବସୁଛନ୍ତି, ବା ଯିଏ ବି ମୋବାଇଲ ନଥିଲା ପାଠ ପଢାପଢି ସ୍କୁଲରେ ବି ବହୁତ ପାଠ ରହୁଛି ଆଜିକାଲି ଛୁଆମାନଙ୍କର, ଯେଉଁମାନଙ୍କୁ ସେମାନେ ହୋମୱାର୍କ ଟିଉସନ ମାନେ ଯୋଉଟା ତାଙ୍କର ଖେଳକୁଦଟା ଟିକେ କମିଯାଉଛି, ମାନେ ସେମାନେ ବହୁତ ସମୟ ସ୍ଥିର ରହୁଛନ୍ତି, ଯଦ୍ୱାରା କି ତାଙ୍କର ଓଜନ ମଧ୍ୟ ବଢୁଛି, ବାହାର ଖାଦ୍ୟ ମଧ୍ୟ ବଢୁଛି, ଆଉ ସେଇଟା ଯଦି ବଡିରେ ଅଧିକ ଫ୍ୟାଟ୍ସ ରହିବ ତାହେଲେ ପିରିୟଡ୍ ମଧ୍ୟ ଜଲ୍ଦି ଆସିଯିବ।
1: ଆଜ୍ଞା ସାର୍, ତ ବେଳେ ବେଳେ କିଶୋରୀ ମାନେ ଅତ୍ୟଧିକ ରକ୍ତହୀନତାର ଶିକାର ହେଇଥାନ୍ତି, ସେଥିର
0: ହଁ
1: କ'ଣ ସବୁ କାରଣ?
0: ହଁ ନିଶ୍ଚିତ, ରକ୍ତହୀନତାର ତ ବହୁତ ପ୍ରକାର କାରଣ ହେବ, କାହିଁକି ନା ରକ୍ତହୀନତା ଦେଖନ୍ତୁ କେତେଟା ଡିଜିଜ୍ କଣ୍ଡିସନ ମଧ୍ୟ ଥାଏ, ଯେମିତିକି ଜଣଙ୍କର ଧରାଯାଉ ସିକିଲ୍ ସେଲ୍ ଆନିମିଆ ଅଛି, ଜଣଙ୍କର ଥାଲାସେମିଆ ଅଛି, କି କାହାର ଗୋଟେ ଆପ୍ଲାଷ୍ଟିକ ଆନିମିଆ ଅଛି, ଏଇସବୁ ତ ଅଲଗା ଜିନିଷ, ଆମେ ଯଦି ତାକୁ ଛାଡ଼ିଦେବା ତ ମୁଖ୍ୟ କାରଣ ଯଦି ଆମେ ଦେଖିବା ତ ସେଇଟା ହେଉଛି ଖାଦ୍ୟରେ କିଛି ଗୋଟେ ଅଭାବ, ଆଉ ତା ମଧ୍ୟରୁ ସବୁଠୁ ଇମ୍ପୋର୍ଟାଣ୍ଟ ହେଉଛି ଆଇରନ୍। ଯଦି ଆଇରନ୍ ଡେଫିସିଏନ୍ସି ଆନିମିଆ ତାକୁ କୁହାଯାଏ, ଆମେ ଯଦି ଦେଖିବା ତ ମ୍ୟାକ୍ସିମମ୍ କେସ୍ରେ ସେ ଆଇରନ୍ ଡେଫିସିଏନ୍ସି ଆନିମିଆଟା ଝିଅମାନଙ୍କ ମଧ୍ୟରେ କମନ୍ ଥାଏ। ଆଉ ଗୋଟେ କ'ଣ ହେଉଛି ନା, ୱର୍ମ ଇନଫେଷ୍ଟେସନ୍, ଯଦି କୃମି ଯୋଉ ଆମେ କହନ୍ତି ସେଇଟା, ଆଉ ପିରିୟଡ୍ ରିଲେଟେଡ୍ ଆନିମିଆ ମଧ୍ୟ ହେଇପାରେ, କାହିଁକି ନା କିଶୋରୀ ଅବସ୍ଥାରେ କ'ଣ ହୁଏ, ଯେତେବେଳେ ପିରିୟଡ୍ ସ୍ଟାର୍ଟ ହୁଏ ସେମାନଙ୍କର ଗୋଟେ ପିରିୟଡ୍ ହବ, ବେଳେବେଳେ 2-3 ମାସ ତକ ବନ୍ଦ ହେଇଯାଏ, 6 ମାସ ତକ ବି ବନ୍ଦ ହେଇଯାଏ, ଆଉ ସଡନ୍ ପୁଣି ଯେତେବେଳେ ହବ ସେଟା ବହୁତ ହେଭି ହେଇଯାଏ ବ୍ଲିଡିଂଟା, ଆଉ ଯୋଉଥିପାଇଁ ମଧ୍ୟ ଆନିମିଆ ହେଇପାରିବ। ଆଉ ଯଦି ସେମାନେ ତାଙ୍କର ଯେମିତି ଆମେ ଏବେ ଡିସ୍କସନ୍ କରୁଥିଲେ କି ସେଇ ସମୟରେ ବା ତା ପୂର୍ବରୁ ସେମାନଙ୍କର ଖାଦ୍ୟ ପୋଷଣ ସବୁ ଠିକ୍ ରହିବା କଥା, ଯଦି କୌଣସି କାରଣରୁ ତାଙ୍କର ପୋଷଣରେ କମ୍ ରହିଛି ତାହେଲେ ମଧ୍ୟ ତାଙ୍କ ବଡିରେ ଆନିମିଆ ଦେଖାଦେବ। କି ଯଦି ଆମେ ଆନିମିଆରେ ଯେତିକ ଆମର ଡିଜିଜ୍ କଣ୍ଡିସନ୍ ଅଛି ତାକୁ ଆମେ ଛାଡ଼ିଦେବା, କେବଳ ପୋଷଣ ଉପରେ ଆମେ କଥା ହେବା ଯେ କିଶୋରୀମାନଙ୍କର କାହିଁକି ହେଉଛି, ଯଦି ସେମାନେ ତାଙ୍କର ଖାଦ୍ୟ ବା ପୋଷଣ ଆଗରୁ ଯଦି ସେମାନେ ଠିକ୍ ଭାବରେ ନ କରୁଥିବେ ତ ଯେତେବେଳେ ପିରିୟଡ଼ ହେବ କିଶୋରୀ ଅବସ୍ଥାରେ କ'ଣ ଦେଖାଯାଏ, ଥରେ

0: ହେଲା ପରେ 2 4 ମାସ ତକ ବି ପିରିୟଡ୍ ବନ୍ଦ ହେଇଯାଏ, କିମ୍ବା କିଛି କିଛି କିଶୋରୀ ମାନଙ୍କ କ୍ଷେତ୍ରରେ ଦେଖାଯାଏ ପ୍ରତି 10 15 ଦିନରେ ଥରେ ଲେଖା ପିରିୟଡ୍ ହେଇଯିବ। ତ ସେମିତି ହେଲେ କ'ଣ ହବ, ବଡିରୁ ବ୍ଲଡ୍ ଲସ୍ଟା ଅଧିକ ହେବ ଏବଂ ତାଙ୍କୁ ଆନିମିଆର ଶିକାର ହେବାକୁ ପଡ଼ିବ।
1: ତ ସାର, ଏଇ ଯୋଉ ପିରିୟଡ୍ ସାଇକେଲଟା ଠିକ ରହିବା ପାଇଁ ଆମର କିଛି ମେଡିସିନ ଅଛି କି?
0: ହଁ, ମେଡିସିନ ନିଶ୍ଚିତ ଭାବରେ ଅଛି, କିନ୍ତୁ ଦେଖନ୍ତୁ ଯେମିତିକି ଆମେ ଏଇ ଯୋଉ ପିରିୟଡ୍ ଯଦି ଗୋଟେ ଝିଅର, ମୁଁ ଯେମିତି ଆପଣଙ୍କୁ କଥା ହେଲି କି ଧର ଏବେ ହେଲା ପୁଣି 3 4 ମାସ ତକ ପିରିୟଡ୍ ହଉନି, ତ ସେଇ ଜିନିଷରେ ଆମକୁ ହଠାତ୍ ବେଶୀ ଚିନ୍ତା କରିବାର କାରଣ ନାହିଁ। ଯଦି ସେଇ କିଶୋରୀ ଯିଏ ଅଛି ତାର ଯଦି ହାଇଟ୍ ୱେଟ୍ ଶରୀରର ଗଠନ ସବୁ ଠିକ୍ ଠାକ୍ ଭାବରେ ହେଉଛି ବୋଲି ଫିଲ୍ କରିବେ, ତେବେ ତାକୁ ଏତେ ଟ୍ରିଟମେଣ୍ଟ ପତ୍ର ଦରକାର ନାହିଁ। ଆଉ କେବଳ ଟ୍ରିଟମେଣ୍ଟ ସେତେବେଳେ ଦରକାର ପଡ଼ିବ ଯେଉଁ 3 4 ବର୍ଷ ପରେ ତାର ପିରିୟଡ୍ ହେବ, ଯଦି ସେଇଟା ବହୁତ ଏକ୍ସେସ୍ ହେଉଛି ବୋଲି ଆମକୁ ଲାଗିଲା ତାହେଲେ ସେଇ ସମୟରେ କିଛିଟା ଔଷଧ ଦେଇକି ବ୍ଲିଡିଂର ପରିମାଣକୁ କମେଇ ଦେଇହେବ। କିନ୍ତୁ ଯୋଉ ଆଉ ଗୋଟେ କ୍ୟାଟେଗୋରି ରହିବ, ଯୋଉ କିଶୋରୀମାନଙ୍କର ପ୍ରତି 15 ଦିନ 20 ଦିନରେ ବ୍ଲିଡିଂ ହେଉଛି, କିମ୍ବା ଯେବେ ବ୍ଲିଡିଂ ହେଉଛି ବହୁତ ଦିନ ଧରି ବ୍ଲିଡିଂ ଲାଗି ରହୁଛି, ତାକୁ କୁହାଯାଏ ପ୍ୟୁବର୍ଟି ମେନୋରେଜିଆ। ତ ସେଇ କେସ୍ ମାନଙ୍କୁ ଟ୍ରିଟମେଣ୍ଟ ବହୁତ ଜରୁରୀ, କାହିଁକି ନା ଆମେ ଯଦି ଗୋଟେ କିଶୋରୀକୁ ଏମିତି 2 3 ମାସ ଛାଡ଼ି ବି ଦେବା ତାହେଲେ ତାଙ୍କ ଦେହରେ ରକ୍ତର ପରିମାଣ ବହୁତ କମିଯିବ, ସେ ଦୁର୍ବଳ ହେବ ଏବଂ ତାର ଦୈନନ୍ଦିନ ଜୀବନ ମଧ୍ୟ ସେଥିରେ ଆଫେକ୍ଟେଡ୍ ହେବ। ତେଣୁକରି ତା ପାଇଁ ଟ୍ରିଟମେଣ୍ଟ ଅଛି, ନନ୍ ହରମୋନାଲ ହରମୋନାଲ ସବୁ ପ୍ରକାର ଟ୍ରିଟମେଣ୍ଟ କରିହେବ, କମ୍ପ୍ଲିଟଲି ସଲ୍ଭ କରିହେବ ସେ ମାନେ ପ୍ରୋବ୍ଲେମକୁ।
1: ତ ସାର୍, ଆମର ଗୋଟେ PCOD କି କ'ଣ ବିଷୟରେ ଟିକେ କହିଦିଅନ୍ତୁ।
0: ହଁ, PCOD ବା ପଲିସିଷ୍ଟିକ ଓଭାରିଆନ୍ ଡିଜିଜ୍ ବୋଲି କୁହାଯାଉଛି ତାକୁ। ତ ସେଥିରେ କ'ଣ ହୁଏ, ଏମିତି ମାନେ ପିରିୟଡ୍ ଗୋଟେ ଥର ହେବ, ଆଉ 3 4 ମାସ କେତେବେଳେ ହେବନି, ଆଉ ଯେତେବେଳେ ହେବ ବେଶୀ ହେବ, ଏମିତି ହେଇପାରେ। କିନ୍ତୁ PCOD ଏତେ କମ୍ ବୟସରେ ୟୁଜୁଆଲି ଆମେ ତାକୁ PCOD ବୋଲି କୁହନ୍ତିନି, ମାନେ ଯେମିତି କିଶୋରୀ ଅବସ୍ଥା ଧରାଯାଉ 15 17 ବର୍ଷର ଗୋଟେ ଝିଅ, 14 13 ବର୍ଷ ଏଇ ଏଜ୍ ଗ୍ରୁପରେ PCOD ର ଡାଇଗ୍ନୋସିସ୍ ସେତେ କରାଯାଏନି, କାହିଁକି ନା ଯେମିତି ଆପଣଙ୍କୁ ମୁଁ କହିଲି ସେଇ ବୟସରେ ପିରିୟଡ୍ର ପ୍ୟାଟର୍ନ ହିଁ ସେମିତି ଥାଏ ବହୁତ ଲୋକଙ୍କର। ତେଣୁକରି ଆମେ ତାକୁ PCOS ସହିତ କନଫ୍ୟୁଜ୍ ହେବାର କଥା ନୁହେଁ ସେଇ ସମୟରେ। ଆଉ ଯଦି ପର୍ଟିକୁଲାର PCOS ଆପଣ ପଚାରିବେ ତାହେଲେ PCOS ୟୁଜୁଆଲି ଆଉ ଟିକେ ଅଧିକ ବୟସ ଏଜ୍ ମାନେ more than 18 18 ବର୍ଷର ଉପରେ ଯେଉଁ ଝିଅମାନେ ଅଛନ୍ତି, ଯଦି ତାଙ୍କ କ୍ଷେତ୍ରରେ ସେମିତି କିଛି ପିରିୟଡ୍ ଡିଷ୍ଟର୍ବାନ୍ସ ହେଉଛି ଆମେ ତାକୁ PCOS ବୋଲି ଦେଖିପାରିବା। ଯେଉଁଥିରେ କ'ଣ ହୁଏ ନା, ପ୍ରତି ସାଇକେଲରେ ଅଣ୍ଡା ତିଆରି ହୁଏନି ସେମାନଙ୍କର, ପ୍ରତି ସାଇକେଲରେ ଟାଇମଲି ମେନ୍ସ ହୁଏନି ଏବଂ ସେଟା ଡିଲେ ହେଇଚାଲେ। ଆଉ ଏହାର କାରଣ ହେଉଛି ଗୋଟେ ତ ଜେନେଟିକ ଅଛି ହିଁ ଅଛି, ଆଉ ଗୋଟେ ବି ସେମିତି ଯେମିତି ଯଦି ତାଙ୍କର ଓଜନ ଅତ୍ୟଧିକ ବଢ଼ିଲା କିମ୍ବା ଯଦି ଅନ୍ୟାନ୍ୟ କିଛି ଥାଇରଏଡ଼ର ପ୍ରୋବ୍ଲେମ ଅଛି ତା ସହିତ ଯଦି ମିଶି ଯାଉଛି ତାହେଲେ ସେଟା PCOS ଆଡ଼କୁ।
1: ଆଜ୍ଞା ସାର୍, ତ ସାର୍ ସେକ୍ସ ଏଜୁକେସନ ବିଷୟରେ ଆମର ଏଇ କିଶୋରୀ ମାନଙ୍କର ଜାଣିବା କାହିଁକି ଆବଶ୍ୟକ, ଆଉ ଏଟା ନିହାତି ଜାଣିବା ଆବଶ୍ୟକ କି?
0: ହଁ ହଁ ମ୍ୟାଡାମ, ନିଶ୍ଚିତ ଭାବରେ ସେକ୍ସ ଏଜୁକେସନ ବିଷୟରେ ଜାଣିବା ଦରକାର। କିଛି କ୍ଷେତ୍ରରେ ଗଭର୍ଣ୍ଣମେଣ୍ଟ ତରଫରୁ ମଧ୍ୟ ସେଟା ଆଗକୁ ଆସିବି ପାରେ ସ୍କୁଲ ଏଜୁକେସନ ମାଧ୍ୟମରେ, ଯେମିତି ଆମର ସ୍କୁଲରେ ଗୋଟେ ଝିଅମାନଙ୍କୁ ବା ପୁଅମାନଙ୍କୁ ନର୍ମାଲ ପାଠ ପଢା ଯାଉଛି ତା ଭିତରେ ମଧ୍ୟ ଏଇ ସେକ୍ସ ଏଜୁକେସନର ପାର୍ଟ ଦେବାର ମଧ୍ୟ ପ୍ରୋଭିଜନ ଆସିପାରେ, କିନ୍ତୁ ଯଦି ବା ବର୍ତ୍ତମାନ ଯାଏ ସେଟା ପଢା ଯାଇନି କିନ୍ତୁ ସେଟା ଆସିପାରେ। କିନ୍ତୁ ଆଉ ଯଦି ବି ନ ଆସିଛି ସେକ୍ସ ଏଜୁକେସନ ନିହାତି ଜରୁରୀ, କାହିଁକି ନା ଆଜିକାଲି ଦେଖାଯାଉଛି ମାନେ ଯେମିତି କିଛି ବର୍ଷ ପୂର୍ବରୁ ଗୋଟେ ସେକ୍ସୁଆଲ ରିଲେସନସିପ୍ ଯୋଉ ଏଜ୍ ରେ ଷ୍ଟାର୍ଟ ହଉଥିଲା ଆଜିକାଲି ଦେଖାଯାଉଛି ସେଇ ରିଲେସନସିପ୍ ଆହୁରି ବହୁତ କମ୍ ଏଜ୍ ରୁ ଷ୍ଟାର୍ଟ ହେଇଯାଉଛି। ଆଉ ଯୋଉଟା କି ସେମାନଙ୍କର ଯେହେତୁ ବୟସ ବହୁତ କମ୍, ସେମାନଙ୍କ ମେଣ୍ଟାଲ ମାଚ୍ୟୁରିଟି ହେଇନି, ତ ସେମାନେ ବହୁତ ସମୟରେ କିଛି ଜାଣିପାରନ୍ତିନି ତାର ସୁବିଧା କ'ଣ ଅସୁବିଧା କ'ଣ ସେମାନେ ଜାଣିପାରିନଥାନ୍ତି ଏବଂ କେବଳ ସେକ୍ସୁଆଲ ରିଲେସନସିପ୍ରେ ରହିଯାନ୍ତି, ଆଉ ଯେଉଁଥିପାଇଁ କି ତାର କମ୍ପ୍ଲିକେସିକୁ ତାଙ୍କୁ ହିଁ ଫେସ୍ କରିବାକୁ ପଡ଼େ ପରେ, ବା ତାଙ୍କ ଫ୍ୟାମିଲିକୁ ଫେସ୍ କରିବାକୁ ପଡ଼ିବ। ତେଣୁକରି ସେକ୍ସୁଆଲ ଏଜୁକେସନ ବା ସେକ୍ସ ଏଜୁକେସନ ନିହାତି ଭାବରେ ଜରୁରୀ ସେମାନଙ୍କୁ।
1: ଆଜ୍ଞା ସାର୍, ଗୋଟେ କିଶୋରୀ ଯଦି ତାର ମାନସିକ କିଛି ସମସ୍ୟା ଥିବ ତାହେଲେ
0: ଆଜ୍ଞା,
1: କିପରି ତାର ସ୍ୱାସ୍ଥ୍ୟର ଯତ୍ନ ନେବ?
0: ଦେଖନ୍ତୁ ମାନସିକ ଅବସ୍ଥା ସେଟା ବି ତ ମାନସିକ ରୋଗର ବହୁତ ମାନେ କ୍ୟାଟେଗୋରି ଅଛି, କେତେଟା ରୋଗରେ ସେମାନେ ନିଜ ନିଜର କାମ ବି କରିପାରନ୍ତି କିନ୍ତୁ କେତେଟା ମାନସିକ ରୋଗ ଅଛି ଯେଉଁଥିରେ ସେମାନେ କିଛି ବି କରିପାରିବେ ନାହିଁ, ସେମାନେ କମ୍ପ୍ଲିଟଲି ଡିପେଣ୍ଡେଣ୍ଟ ଥାନ୍ତି ତାଙ୍କର ଫ୍ୟାମିଲି ମେମ୍ବର୍ସଙ୍କ ଉପରେ। ତ ଯେମିତି ମୁଁ ମେନ୍ ସମୟରେ ଯେମିତି ଆପଣଙ୍କୁ କହିଲି ଯତ୍ନ ଯାହା ସବୁ ଦରକାର, ଯଦି ସେ ପିଲା ନିଜେ କରିପାରୁଛି ଔଷଧ ପତ୍ର ଖାଇକି, ସପୋଜ ତାଙ୍କର ମାନସିକ ରୋଗଟା କଣ୍ଟ୍ରୋଲରେ ଅଛି ତାହେଲେ ସେ ନିଜେ ମଧ୍ୟ କରିପାରିବେ, କିନ୍ତୁ ଯଦି ସେ ସେତିକି ଷ୍ଟେଜରେ ନାହାନ୍ତି, ସେ କମ୍ପ୍ଲିଟଲି ଡିପେଣ୍ଡେଣ୍ଟ ଅଛନ୍ତି ତାଙ୍କ ଘର ଲୋକମାନଙ୍କ ଉପରେ, ତ ତାଙ୍କର ମା ଏବଂ ଯିଏ ବି ତାଙ୍କ ଭଉଣୀ ତାଙ୍କୁ ସେତିକି କେୟାର ଦେବାକୁ ପଡ଼ିବ, ସମାନ କେୟାର।
1: ଆଜ୍ଞା ସାର୍, ତ ସାର୍ ଏଇ କିଶୋରୀ ମାନଙ୍କ ପାଇଁ କିଛି ଭ୍ୟାକ୍ସିନ୍ ଅଛି କି?
0: ହଁ, କିଶୋରୀମାନଙ୍କ ପାଇଁ ନିଶ୍ଚିତ ଭାବରେ ଭ୍ୟାକ୍ସିନ୍ ଅଛି,

0: କିଶୋରୀ ମାନଙ୍କ ପାଇଁ ସବୁଠୁ ଭ୍ୟାକ୍ସିନ ଆମେ ଯୋଉଟା ଦିଅନ୍ତି ସେଟା ଆମେ ନର୍ମାଲି ତ ସବୁ ଛୁଆମାନେ ତାଙ୍କର ଯୋଉ ଆମର NIS ସିଡ୍ୟୁଲ ଅଛି, ନ୍ୟାସନାଲ ଇମ୍ୟୁନାଇଜେସନ ସିଡ୍ୟୁଲ ଅଛି, ସେହି ହିସାବରେ ତ ଛୋଟବେଳୁ ସେମାନେ ଭ୍ୟାକ୍ସିନ ପାଇ ପାଇକି ଆସିଥାନ୍ତି ବିଭିନ୍ନ ରୋଗ ପାଇଁ। କିନ୍ତୁ କିଶୋରୀ ଅବସ୍ଥାରେ ପର୍ଟିକୁଲାରଲି ତାଙ୍କୁ ଦିଆଯିବ ଗୋଟେ ହ୍ୟୁମାନ ପାପିଲୋମା ଭାଇରସ ଭ୍ୟାକ୍ସିନ, ହ୍ୟୁମାନ HPV ଭ୍ୟାକ୍ସିନ ଯୋଉଟା କହୁଛନ୍ତି, ସେଟା ସର୍ଭାଇକାଲ କ୍ୟାନ୍ସରକୁ ପ୍ରିଭେନ୍ସନ୍ କରିବା ପାଇଁ ଦିଆଯାଏ। ଆଣ୍ଡ ସେଇଟା କ'ଣ କି, ଜଣଙ୍କର ସେକ୍ସୁଆଲ ରିଲେସନସିପ୍ ଷ୍ଟାର୍ଟ ହେବା ପୂର୍ବରୁ ସେ ସେଇଟା ନେବାର କଥା, ତ
1: ଆଜ୍ଞା।
0: ସେଇ ଭ୍ୟାକ୍ସିନ ସେମାନେ ନେଇପାରିବେ।
1: ତ ସାର୍, ସରକାରଙ୍କ ତରଫରୁ କ'ଣ ସବୁ ବ୍ୟବସ୍ଥା ରହିଛି ଆମର କିଶୋରୀ ମାନଙ୍କ ପାଇଁ?
0: ସରକାରଙ୍କ ତରଫରୁ ମଧ୍ୟ ବହୁତ ସାରା ପ୍ରୋଗ୍ରାମ ହେଉଛି, ଯେମିତିକି ଆମର ଗୋଟେ ରହୁଛି ଆଡୋଲେସେଣ୍ଟ ରିପ୍ରଡକ୍ଟିଭ ଆଣ୍ଡ ସେକ୍ସୁଆଲ ହେଲ୍ଥ ପ୍ରୋଗ୍ରାମ, ଏସବୁ ଥ୍ରୁରେ କ'ଣ କରାହଉଛି ନା, ସେମାନଙ୍କ ପାଇଁ ଏମିତି ତ କୌଣସି ହସ୍ପିଟାଲ ଆପଣ ବି ଆମେ ବି ତ ଦେଖିନେ କି ଖାଲି ଆଡୋଲେସେଣ୍ଟ ମାନଙ୍କ ପାଇଁ ଗୋଟେ କ୍ଲିନିକ, ସେମିତିଆ କ୍ଲିନିକ ଏଷ୍ଟାବ୍ଲିଶମେଣ୍ଟ ତ ଏପର୍ଯ୍ୟନ୍ତ ମଧ୍ୟ ହୋଇନି ଆମ ଷ୍ଟେଟରେ। କିନ୍ତୁ ଆମେ କ'ଣ ଗଭର୍ଣ୍ଣମେଣ୍ଟ ତରଫରୁ କ'ଣ କରାଯାଉଛି, ଯୋଉଟା ଆମର ଏକ୍ଜିଷ୍ଟିଂ PHC ଅଛି, ପ୍ରାଇମେରୀ ହେଲ୍ଥ ସେଣ୍ଟର ହେଲା କି କମ୍ୟୁନିଟି ହେଲ୍ଥ ସେଣ୍ଟର ହେଲା, ସେଠି ଗୋଟେ ଫିକ୍ସଡ ଡେ ଆଣ୍ଡ ଟାଇମ୍ କରାଯାଉଛି। ସପୋଜ ଏଇ 12 ଦିନ ଏଇ ସମୟରେ କେବଳ ଆଡୋଲେସେଣ୍ଟ ଲୋକମାନଙ୍କୁ ବା କିଶୋରୀମାନଙ୍କୁ ଦେଖାଯିବ ବା ତାଙ୍କର ପ୍ରୋଗ୍ରାମ ମାନେ ପ୍ରୋବ୍ଲେମ ଆମେ ସଲ୍ଭ କରିପାରିବା, ତ ସେଇ ଜିନିଷ ଗୁଡାକୁ ଆମକୁ ସେମାନେ ୟୁଜ୍ କରିପାରିବେ। ଆଉ ଯେମିତିକି ଆମର ଭିଲେଜ୍ ହେଲ୍ଥ ଆଣ୍ଡ ନ୍ୟୁଟ୍ରିସନ୍ ଡେ ଅଛି, VHND ସେସନ୍ସ, ତ ସେଠି ମଧ୍ୟ ସେମାନେ ଯାଇକି ତାଙ୍କର ଯାହା ବି ପ୍ରୋବ୍ଲେମ ଅଛି ସେ ସଲ୍ୟୁସନ୍ କରିପାରିବେ।
1: ବହୁତ ବଢିଆ କଥା ସାର୍। ତ
0: ଆଜ୍ଞା
1: ପରିଶେଷରେ ଆମର ଏଇ ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ ମାଧ୍ୟମରେ ବିଶେଷ କରି ଆମର କିଶୋରୀମାନଙ୍କୁ କିମ୍ବା ଆମର ମା ଭଉଣୀ ଯୋଉମାନେ ସବୁ ଶୁଣୁଛନ୍ତି ସେମାନଙ୍କୁ କ'ଣ କହିବାକୁ ଚାହିଁବେ?
0: ଆଜ୍ଞା ତେବେ ମୁଁ ଏଇ କିଶୋରୀମାନଙ୍କ ପାଇଁ କେତେଟା ମାନେ କଥା ନିଶ୍ଚିତ ଭାବରେ କହିବି ସମସ୍ତ ଶ୍ରୋତାମାନଙ୍କୁ କି, ଆଣ୍ଡ ଏଇ କିଶୋରୀ ବୟସ ଯେହେତୁ ବହୁତ କମ ବୟସ, ସେମାନେ ପିଲାମାନେ ଏତେ ମେଣ୍ଟାଲି ମେଚ୍ୟୋର୍ଡ ନଥାନ୍ତି, ତ ବେଶୀ ମୁଁ ଏଇ କଥାଗୁଡ଼ା ତାଙ୍କର ମାଆ କିମ୍ବା ତାଙ୍କର ବଡ଼ ଭଉଣୀ ବା ଯେଉଁମାନେ ଟିକେ ତାଙ୍କଠୁ ଏଜ୍ରେ ଅଧିକ ଅଛନ୍ତି ତାଙ୍କ ପାଇଁ କହିବାକୁ ଚାହିଁବି। ତ କିଶୋରୀ ଅବସ୍ଥାରେ ଯେହେତୁ ତାଙ୍କର ବଡିରେ ଚେଞ୍ଜ ହେଉଛି, ତାଙ୍କ ମାଇଣ୍ଡରେ ଚେଞ୍ଜ ହେଉଛି, ତାଙ୍କ ବଡିରେ ହର୍ମୋନାଲ ଚେଞ୍ଜ ହେଉଛି, ତ ସେମାନେ ସେ ଝିଅମାନଙ୍କର କେତୋଟି ଜିନିଷ ଉପରେ ଧ୍ୟାନ ଦେବାର କଥା, ଯେମିତି ତାଙ୍କର ମେଣ୍ଟାଲ କଣ୍ଡିସନ ଫାର୍ଷ୍ଟ, କାହିଁକି ନା ମେଣ୍ଟାଲ କଣ୍ଡିସନରେ ସେମାନଙ୍କୁ ଆଙ୍ଗଜାଇଟି ହେଇପାରେ, ବେଳେବେଳେ ଡିପ୍ରେସନ ଲାଗିବ, ବେଳେବେଳେ ଷ୍ଟ୍ରେସ, ବେଳେବେଳେ ଫୋନ ଆଡିକ୍ସନ, ଏସବୁ ଜିନିଷ ହବାର ଚାନ୍ସ ଅଛି। ତ ଏ ସବୁଥିରୁ ତାଙ୍କୁ ଦୂରେଇ ରଖିବା ପାଇଁ ତାଙ୍କର ଗୋଟେ ଭଲ କମ୍ପାନିଅନ୍ ଦରକାର, ଆଉ ସେ କମ୍ପାନିଅନ୍ ତାଙ୍କ ଭଉଣୀ ବି ହେଇପାରନ୍ତି, ତାଙ୍କ ମା ବି ହେଇପାରନ୍ତି, ଇଭେନ୍ ବାପା ବି ହେଇପାରନ୍ତି, ଯୋଉଟାକି ସେ ଝିଅ ଯା କିଶୋରୀ ଯିଏ ଅଛି ସେ ସବୁ ଜିନିଷ ତାଙ୍କ ସହିତ ସେୟାର କରିପାରିବ। ଆଉ ନେକ୍ସଟ ଜିନିଷ କହିବାକୁ ଚାହିଁବି, ଏଇ ଏଜ୍ ଗ୍ରୁପରେ କ'ଣ ହୁଏ, ବହୁତ ସମୟରେ ସେମାନେ ସବଷ୍ଟାନ୍ସ ଆବ୍ୟୁଜ୍, ଜଣ ଜଣେ ଆଜିକାଲି ଯେହେତୁ ଯୁଗ ବହୁତ ମଡର୍ଣ୍ଣ ହେଇ ଚାଲିଛି, ବେଳେବେଳେ ସବଷ୍ଟାନ୍ସ ଆବ୍ୟୁଜ୍ କିଛି ଗୋଟେ ନିଶା ଜିନିଷ ଏସବୁ ଲାଗିଯିବାର ମାନେ ସମ୍ଭାବନା ମଧ୍ୟ ଅଛି, ତ
1: ଆଜ୍ଞା।
0: ସେଥିପାଇଁ ତାଙ୍କୁ ସେମାନେ ବହୁତ କେୟାରଫୁଲି, ବହୁତ କାଉନସେଲିଂ, ତାଙ୍କ ସହିତ ଫ୍ରି କଥାବାର୍ତ୍ତା ମଧ୍ୟ କରିବେ, ଏବଂ ତା ସହିତ ମେଡିଟେସନ ହେଲା କି ୟୋଗା ପ୍ରାଣାୟାମ ଏସବୁ ମଧ୍ୟ ତାଙ୍କୁ ଟିକେ ଶିଖେଇବା ଦରକାର, ଛୁଆମାନେ ଖେଳିବା ଦରକାର ଏବଂ ଏକ୍ସରସାଇଜ ମଧ୍ୟ କରିବା ଦରକାର। ତା ଛଡା ତାଙ୍କର ଖାଦ୍ୟ ଏବଂ ପୋଷଣ ଯୋଉଟା ଆମେ କଥା ହଉଥିଲେ କି ତାଙ୍କୁ ଅଧିକ ପ୍ରୋଟିନ୍, ଭେଜିଟେବଲ୍ସ ଆଣ୍ଡ ଫ୍ରୁଟ୍ସ, ତା ସହିତ ସଫିସିଏଣ୍ଟ ଆମାଉଣ୍ଟର ପାଣି ସେମାନଙ୍କୁ ପିଇବାକୁ ଦରକାର, ନିଜର ବଡି ୱେଟ ଏବଂ BMI ଯୋଉଟା ଆମେ କହୁ ତାକୁ ସେମାନେ ମେଣ୍ଟେନ୍ ରଖିବା ଦରକାର, ଅକେଜନାଲି ମଝିରେ ମଝିରେ ନିଜର ହିମୋଗ୍ଲୋବିନ ଷ୍ଟାଟସ ମଧ୍ୟ କେତେ କ'ଣ ଅଛି ଦେଖିବା ଦରକାର, ଆଉ ବର୍ଷକୁ 2 ଥର ଡିୱର୍ମିଂ ବା କୃମି ନ ହେବାର ଔଷଧ ମଧ୍ୟ ସେମାନଙ୍କୁ ଦେବା ଦରକାର, ଆଉ ତା ସହିତ ସେମାନଙ୍କୁ ମେନଷ୍ଟ୍ରୁଆଲ ହାଇଜିନ ଯାହା ଯାହା ଆମେ କଥା ହେଲେ ସେମାନଙ୍କର ମେନଷ୍ଟ୍ରୁଆଲ ବା ପିରିୟଡ୍ ସମୟରେ କେମିତି ସେମାନେ ହାଇଜିନ ମେଣ୍ଟେନ୍ କରିପାରିବେ ସେ ବିଷୟରେ ବି ଦରକାର, ଆଉ ଯଦି କୌଣସି ଫ୍ୟାମିଲି ବା ମାନେ ଟିକେ କମ୍ ଏଜୁକେଟେଡ୍ ଅଛନ୍ତି ସେମାନେ ବା ଏ ବିଷୟରେ କମ୍ ଆଇଡିଆ ଅଛି ତ ସେମାନେ ମଧ୍ୟ ତାଙ୍କର ଯୋଉଟା ଅଙ୍ଗନବାଡି ସେଣ୍ଟର ହେଲା କିମ୍ବା ଆଶା କର୍ମୀ ମାନେ ଅଛନ୍ତି ତାଙ୍କଠୁ ପଚାରିକି ପରାମର୍ଶ ନେଇପାରିବେ କେମିତି ତାର ମେଣ୍ଟେନାନ୍ସ ସେମାନେ କରିପାରିବେ, ଆଉ ସେକ୍ସ ଏଜୁକେସନ ବିଷୟରେ କିଛି କିଛି ଆଇଡିଆ ମଧ୍ୟ ସେମାନଙ୍କୁ ମିଳିବା ଦରକାର, ଯେହେତୁ ଆମର ଏବେ ଫର୍ମାଲି ସେକ୍ସ ଏଜୁକେସନ ଦିଆଯାଉନି ତେଣୁକରି ତାଙ୍କ ଘରେ ତାଙ୍କ ମା ଭଉଣୀ ଯୋଉମାନେ ଅଛନ୍ତି ତାଙ୍କୁ କିଛି କିଛି ଆଇଡିଆ ମଧ୍ୟ ସେଥିପ୍ରତି ଦେବା ଦରକାର, ଏତିକି ମୁଁ ଭାବୁଛି ମ୍ୟାଡାମ ତାଙ୍କ ପାଇଁ କଲେ ସୁବିଧା ହେବ ସେମାନଙ୍କୁ।
1: ବହୁତ ବହୁତ ଧନ୍ୟବାଦ ସାର୍, ଆପଣ ଏତେ ସୁନ୍ଦର ଭାବେ ଆଲୋଚନା କରିଥିବାରୁ ଆମର କିଶୋରମାନେ ନିଶ୍ଚିତ ଭାବରେ ଏ ବିଷୟରେ ଜାଣିକି ଉପକୃତ ହେବେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଉ
0: ଆଜ୍ଞା
1: ନମସ୍କାର।
0: ମ୍ୟାଡାମ ବହୁତ ବହୁତ ଧନ୍ୟବାଦ, ନମସ୍କାର ମ୍ୟାଡାମ।
1: ନମସ୍କାର।
0: ଆଜ୍ଞା।
2: ଏତେବେଳେ ଯାଏ ଶୁଣୁଥିଲେ କିଶୋରୀମାନଙ୍କ

0: ସ୍ୱାସ୍ଥ୍ୟର ଯତ୍ନ ବିଷୟରେ ଅନେକ ଗୁଡ଼ିଏ କଥା ଆଉ ଆମ ସମସ୍ତଙ୍କୁ ବୁଝେଇକି କହୁଥିଲେ ଡକ୍ଟର ରବିନାରାୟଣ ଦାସ। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମରୁ ଆପଣମାନେ ଅନେକ କିଛି କଥା ଜାଣିପାରିଥିବେ ଏବଂ ତାକୁ କାର୍ଯ୍ୟରେ ମଧ୍ୟ ଲଗେଇବେ।
1: ତାହେଲେ ଭଉଣୀମାନେ ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କିପରି ଲାଗିଲା ନିଶ୍ଚିତ ଭାବରେ ମତାମତ ଦେବେ।
0: ଆପଣମାନଙ୍କଠୁ ଅନେକ ଗୁଡ଼ିଏ ମତାମତର ଆଶା ରଖି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ମୁଁ ଅନ୍ନପୂର୍ଣ୍ଣା
1: ଆଉ ମୁଁ ଆରତୀ।
0: ନମସ୍କାର।

0: ଏଇଠି ଶେଷ ହେଲା କାର୍ଯ୍ୟକ୍ରମ ଗୃହଲକ୍ଷ୍ମୀ, ଆକାଶବାଣୀ ବଲାଙ୍ଗୀର।
1: ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ପ୍ରଚାର କରନ୍ତୁ ଆପଣଙ୍କ ବ୍ୟବସାୟ ସମ୍ବନ୍ଧୀୟ ବିଜ୍ଞାପନ।
2: ନିଜର ବ୍ୟବସାୟ ସେବା ଗ୍ରାହକଙ୍କ ପାଖରେ ସହଜରେ ସୁବିଧାରେ ପହଞ୍ଚାଇବା ପାଇଁ ଆକାଶବାଣୀ ହେଉଛି ଶ୍ରେଷ୍ଠ ମାଧ୍ୟମ।
1: ନିଜର ବ୍ୟବସାୟିକ ଲକ୍ଷ୍ୟ ପୂରଣ ଅଭିବୃଦ୍ଧି ପାଇଁ ରେଡିଓ ବିଜ୍ଞାପନର ସାହାଯ୍ୟ ନିଅନ୍ତୁ।
2: ଅଗଣିତ ଶ୍ରୋତାଙ୍କ ପାଖରେ ଆପଣଙ୍କ ବ୍ୟବସାୟର ବାର୍ତ୍ତା ବିଜ୍ଞାପନ ମାଧ୍ୟମରେ ପହଞ୍ଚାଇବାକୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ।
1: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇଡିଟି ହେଲା SDAIR ବଲାଙ୍ଗୀର@gmail.com।

0: में वो हमसे रूठ जाते हैं और हम भी उन्हें मना लेते हैं। बहुत ही प्यारी सी बात आपने ये लिख भेजी। वही हमारे एक साथी कह रहे हैं कि दिल है कि मानता ही नहीं, कभी कभी मेरा दिल मेरी सुनता ही नहीं, उसे जो चाहिए वही करना होता है, मैं भी मजबूर हो जाता हूँ अपने दिल के हाथों। वही हमारे एक और साथी कह रहे हैं कि क्या बातें हुई, इन्हें तो कुछ पता नहीं, बस जैसे ही सुना तो रूठने की बातें ही सुनी। वैसे रूठने तो हम भी हैं, बस थोड़ी देर के लिए, ज्यादा देर नहीं रह सकते, पर एक बात तो है, हम रूठे और कोई प्यार से मनाए उसका भी अलग एहसास होता है। कभी बच्चे रूठ जाते हैं तो उनकी पसंद का कुछ बनाकर उन्हें मना लेते हैं, और कभी डांट कर और कभी प्यार से। वही हमारे एक और साथी का कहना है कि दिल की हालत पर तो कई गीत, गजल और कहानियां लिखी गई हैं। निर्मल वर्मा का एक उपन्यास ये दिन भी पात्र के दिली हालत और मनोवेग को शानदार चित्रण पेश करता है। मैं एक अध्यापक हूं, मैं बच्चों को दिल लगाकर पढ़ाता हूं। ये भी बहुत अच्छी बात आपने लिखी। हमारे और साथी कहते हैं कि हम दिल से सुनते ही कार्यक्रम गीतों की लिस्ट भी भेजते हैं, दिमाग से ज्यादा दिल से गीत चुनते हैं, क्योंकि दिमाग कहेगा कि तुम्हारी लिस्ट से गीत नहीं मैच हुए तो, पर दिल कहता है कि सब अपने ही तो हैं, कार्यक्रम भी अपना, उद्घोषक भी अपना, इसलिए जहां भावनाएं जुड़ी हों वहां दिल की चलती है और दिमाग तो होता ही व्यवहारिक है। तो ये जब आपने कहा तो हमें मन में ये सवाल हुआ कि आपके लिस्ट में से कितने गीत शामिल हुए, आप सभी ने बताया ही नहीं कौन कौन से गीत शामिल हो गए आपकी लिस्ट में से, ये तो बताइए। हमारे और साथी कह रहे हैं कि दिल किसी से लगाना यानी दिल को कमजोर करना। हमारे और साथी कहते हैं कि दिल वो अनमोल एहसास है जहां प्रेम जन्म लेता है, विश्वास पनपता है, रिश्तों की खुशबू बसती है, वो केवल धड़कनों का घर नहीं बल्कि यादों, सपनों और भावनाओं का सबसे सुंदर संसार है। जब दिल में अपनापन, करुणा और सच्चाई बसती है तो जीवन का हर रास्ता रोशन हो उठता है। एक साफ दिल नफरत को नहीं बल्कि प्रेम और क्षमा को जगह देता है। यही दिल हमें दूसरों की मुस्कान में अपनी खुशी ढूंढना सिखाता है और कठिन समय में भी।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ। ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ଆଜି ବୀରତ୍ୱ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସେସେଲ୍ସ ଗସ୍ତର ତୃତୀୟ ଦିନରେ ପ୍ରବାସୀ ଭାରତୀୟଙ୍କ ସହ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ମିଳିଥିବା ଦାନ ଅନିୟମିତତା ଅଭିଯୋଗରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ। ଏବଂ ପୁରୀ ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହେଉଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ନୀତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ 2026ର ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ବୀରତ୍ୱ ପୁରସ୍କାର ପ୍ରଦାନ କରିବେ। ଅପରାହ୍ନରେ ରାଷ୍ଟ୍ରପତି ପ୍ରତିରକ୍ଷା ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବଳ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଲିସ୍ର କର୍ମଚାରୀମାନଙ୍କୁ ବୀରତ୍ୱ ପୁରସ୍କାରରେ ସମ୍ମାନିତ କରିବେ। ସଶସ୍ତ ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବଳ ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥାର କର୍ମଚାରୀମାନଙ୍କ ଅସାଧାରଣ ସାହସିକତା ଓ ବୀରତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ୱୀକୃତି ଦେବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଏ। ଏହି ପୁରସ୍କାର ଜମ୍ମୁ କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ଏବଂ ଦେଶର ସୀମାନ୍ତ ଅଞ୍ଚଳରେ ଆତଙ୍କବାଦ, ବିଦ୍ରୋହ ଓ ଶତ୍ରୁପକ୍ଷ ବିରୁଦ୍ଧରେ ଭାରତର ନିରନ୍ତର ସଂଗ୍ରାମକୁ ପ୍ରତିଫଳିତ କରିବା ସହିତ ବିମାନ ଚଳାଚଳ, ସାମୁଦ୍ରିକ ଅଭିଯାନ ଏବଂ ମାନବିକ ସହାୟତା କାର୍ଯ୍ୟରେ ପ୍ରଦର୍ଶିତ ଅସାଧାରଣ ସାହସକୁ ମଧ୍ୟ ସମ୍ମାନିତ କରିଥାଏ। ଚଳିତ ମାସ 8 ତାରିଖରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରତିରକ୍ଷା ଅଳଙ୍କରଣ ସମାରୋହର ପ୍ରଥମ ପର୍ଯ୍ୟାୟରେ ବୀରତ୍ୱ ପୁରସ୍କାର ପ୍ରଦାନ କରିଥିଲେ। ସେସେଲ୍ସ ଗସ୍ତର ତୃତୀୟ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିକ୍ଟୋରିଆସ୍ଥିତ ନବଶକ୍ତି ବିନୟଗର ମନ୍ଦିର ପରିଦର୍ଶନ କରିଛନ୍ତି। ଶ୍ରୀ ମୋଦି ସେଠାରେ ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ପିସ୍ ପାର୍କ ଗସ୍ତ କରି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ଶ୍ରୀ ମୋଦି ସେସେଲ୍ସର ସ୍ୱାଧୀନତାର 50ତମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଜାତୀୟ ଦିବସ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ସେସେଲ୍ସର ରାଷ୍ଟ୍ରପତି ପାଟ୍ରିକ୍ ହର୍ମିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିବେଶ ସଂରକ୍ଷଣ ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ ସେସେଲ୍ସ ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ସେଠାକାର ଜାତୀୟ ସଭାରେ ଉଦ୍ବୋଧନ ଦେଇ ଭାରତ ଓ ସେସେଲ୍ସ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ। ସରକାର 2026 ଜନବିଶ୍ୱାସ ଆଇନ ଅଧୀନରେ ଇମ୍ପ୍ରୁଭମେଣ୍ଟ ନୋଟିସ୍ ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ଏହି ପ୍ରକ୍ରିୟା ଅଧୀନରେ ପ୍ରଥମ ଥର ପାଇଁ ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ଦଣ୍ଡବିଧାନ କରିବା ପୂର୍ବରୁ ତ୍ରୁଟି ସୁଧାରିବା ଲାଗି ସୁଯୋଗ ଦିଆଯିବ। ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବ୍ୟବସାୟ କରିବାର ସହଜତା ବୃଦ୍ଧି ସ୍ୱେଚ୍ଛାକୃତ ଭାବେ

ନିୟମ ପାଳନ ଲାଗି ଉତ୍ସାହିତ କରିବା, ଆବଶ୍ୟକ ନଥିବା କ୍ଷେତ୍ରରେ ମାମଲା ସଂଖ୍ୟା ହ୍ରାସ କରିବା ଏବଂ ବିଶ୍ୱାସ ଭିତ୍ତିକ ନିୟାମକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଏହି ପ୍ରକ୍ରିୟା ସହାୟକ ହେବ। ନୂତନ ବ୍ୟବସ୍ଥା ଅନୁଯାୟୀ ଆଇନଗତ ଭାବେ ମାପ ବିଜ୍ଞାନ ଅଧିକାରୀ ବା ମେଟ୍ରୋଲୋଜି ଅଫିସର ପ୍ରଥମ ଥର ନିୟମ ଉଲ୍ଲଂଘନ କରୁଥିବା ବ୍ୟବସାୟିକ ସଂସ୍ଥାକୁ ଇମ୍ପ୍ରୁଭମେଣ୍ଟ ନୋଟିସ୍ ଜାରି କରି ତ୍ରୁଟି ସୁଧାରିବା ପାଇଁ ସମୟ ଦେଇପାରିବେ। ନିର୍ଦ୍ଧାରିତ ସମୟ ମଧ୍ୟରେ ତ୍ରୁଟି ସୁଧାରିବା କାର୍ଯ୍ୟ ପରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଓ ମକଦ୍ଦମାରୁ ରକ୍ଷା ମିଳିପାରିବ। ତେବେ ନୋଟିସ୍ ପାଳନ ନ କରିବା, ବାରମ୍ବାର ନିୟମ ଉଲ୍ଲଂଘନ କରିବା, ଜାଲିଆତି ଓ ଉପଭୋକ୍ତାଙ୍କ ସ୍ୱାର୍ଥ ପ୍ରଭାବିତ କରୁଥିବା ଅନ୍ୟାନ୍ୟ କାର୍ଯ୍ୟ ବିରୋଧରେ ମାପ ବିଜ୍ଞାନ ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରାଯିବ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ମିଳିଥିବା ଦାନରେ ଆର୍ଥିକ ଅନିୟମିତତା ଅଭିଯୋଗର ତଦନ୍ତ ଏବଂ ଫରେନ୍ସିକ୍ ଅଡିଟ୍ ପାଇଁ ଅଦାଲତଙ୍କ ତତ୍ତ୍ୱାବଧାନରେ କରିବାକୁ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଜରୁରୀ ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଆଜି ମନା କରିଛନ୍ତି। ବିଚାରପତି ଜଷ୍ଟିସ୍ ଏମ୍ଏମ୍ ସୁନ୍ଦରେଶ ଏବଂ ସିଲ୍ ନାଗୁଙ୍କ ଖଣ୍ଡପୀଠ ଏହି ମାମଲାରେ ଜରୁରୀ ଶୁଣାଣିର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇବା ସହ ଗ୍ରୀଷ୍ମକାଳୀନ ଅବକାଶ ପରେ ନ୍ୟାୟାଳୟ ପୁନଃ ଖୋଲିବା ପରେ ଏହି ଆବେଦନର ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନେଟ୍ ୟୁଜି ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଗିରଫ ହୋଇଥିବା 10 ଜଣ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତ ସମୟସୀମା ଆସନ୍ତା ମାସ 11 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଏହି ମାମଲାର ତଦନ୍ତ କରୁଥିବାବେଳେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଏହି ସମୟସୀମା ବୃଦ୍ଧି କରିଛନ୍ତି। ପୂର୍ବରୁ ଗତ 15 ତାରିଖରେ ରାଉଜ ଆଭିନ୍ୟୁ କୋର୍ଟ ଅଭିଯୁକ୍ତମାନଙ୍କ ନ୍ୟାୟିକ ହେପାଜତ ସମୟସୀମା ଆଜି ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ସୂଚନା ଅନୁଯାୟୀ ଏହି ମାମଲାରେ ସିବିଆଇ ଏପର୍ଯ୍ୟନ୍ତ 13 ଜଣଙ୍କୁ ଗିରଫ କରିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆଜି ସଂସଦ ଭବନରେ ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ଶ୍ରୀ ଖଡ୍ଗେଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ସୂଚନାଯୋଗ୍ୟ, ଶ୍ରୀ ଖଡ୍ଗେ କର୍ଣ୍ଣାଟକରୁ ରାଜ୍ୟସଭାକୁ ପୁନଃ ନିର୍ବାଚିତ ହୋଇଛନ୍ତି। ଆଜିର ଶପଥପାଠ ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ, ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ପ୍ରମୁଖ ଉପସ୍ଥିତ ଥିଲେ। ଆସାମର ଧେମାଜି ଜିଲ୍ଲାରେ ବଡ଼ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି। ଅରୁଣାଚଳ ପ୍ରଦେଶର ପାହାଡ଼ିଆ ଅଞ୍ଚଳରେ ଗାଈ ନଦୀର ଉପରମୁଣ୍ଡରେ ଜଳ ପ୍ରବାହ ଅସ୍ଥାୟୀ ଭାବେ ଅବରୋଧ ହୋଇଥିବା ଜଣାପଡ଼ିବା ପରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ଏକ ବିରାଟ ଭୂସ୍ଖଳନ ଫଳରେ ନଦୀର ପ୍ରବାହ ବାଧାପ୍ରାପ୍ତ ହୋଇଥିବା ଅନୁମାନ କରାଯାଉଛି। ଧେମାଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀ ସତର୍କ ସୂଚନା ଜାରି କରାଯାଇଛି। ନଦୀରେ ଜମି ରହିଥିବା ପାଣି ହଠାତ୍ ତଳମୁଣ୍ଡକୁ ପ୍ରବାହିତ ହେଲେ ଆକସ୍ମିକ ବନ୍ୟା ସୃଷ୍ଟି ହୋଇପାରେ ବୋଲି ପ୍ରଶାସନ ସତର୍କ କରିଛି। ବିଶେଷକରି ନଦୀ କୂଳ, ଛୋଟ ନଦୀ ଓ ନାଳ ନିକଟବର୍ତ୍ତୀ ଅଞ୍ଚଳ, ଜଳାଶୟ, ବନ୍ଧ ଏବଂ ନିମ୍ନ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଲୋକମାନଙ୍କୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପରାମର୍ଶ ଅନୁସରଣ କରିବା, ସ୍ଥାନୀୟ ପ୍ରଶାସନକୁ ସହଯୋଗ କରିବା ଏବଂ ଆବଶ୍ୟକ ପଡ଼ିଲେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବା ପାଇଁ ପ୍ରସ୍ତୁତ ରହିବାକୁ ଅନୁରୋଧ କରିଛି। ଅନ୍ୟପକ୍ଷରେ ପାହାଡ଼ିଆ ଅଞ୍ଚଳରୁ ଆସୁଥିବା ପ୍ରବଳ ବର୍ଷା ଜଳ ଯୋଗୁଁ ଜିଲ୍ଲାର ଜୋନାଇ ଉପମହକୁମାର ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବନ୍ୟାଜଳ ଜାତୀୟ ରାଜପଥ 515 ଉପରେ ପ୍ରବାହିତ ହେଉଥିବାରୁ ଯାନ ଚଳାଚଳ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା କହିଛନ୍ତି ତାଙ୍କ ବିରୋଧରେ ଚାଲିଥିବା ମାମଲା, ମୃତ୍ୟୁଦଣ୍ଡ ରାୟ ଏବଂ ଆୱାମୀ ଲିଗ୍ର ରାଜନୈତିକ କାର୍ଯ୍ୟକଳାପ ଉପରେ ନିଷେଧାଜ୍ଞା ସତ୍ତ୍ୱେ ସେ ଚଳିତ ବର୍ଷ ଶେଷ ସୁଦ୍ଧା ବାଂଲାଦେଶ ପ୍ରତ୍ୟାବର୍ତ୍ତନ କରିବେ। ଏକ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଶେଖ୍ ହାସିନା ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାଗୁଡ଼ିକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ସେ କହିଛନ୍ତି ବର୍ତ୍ତମାନର ବାଂଲାଦେଶ ସରକାର ନ୍ୟାୟିକ ବ୍ୟବସ୍ଥାକୁ ବ୍ୟବହାର କରି ଆୱାମୀ ଲିଗ୍କୁ ବାଂଲାଦେଶରୁ ହଟାଇବାକୁ ଉଦ୍ୟମ କରୁଛନ୍ତି। ଆୱାମୀ ଲିଗ୍ର କାର୍ଯ୍ୟକଳାପ ଉପରେ ଦେଶବ୍ୟାପୀ ନିଷେଧାଜ୍ଞା ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦଳ ତାହାର 77ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବାବେଳେ ଶେଖ୍ ହାସିନା ଏହି ମନ୍ତବ୍ୟ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସେ କ୍ଷମତାରୁ ହଟିବା ପରେ ବାଂଲାଦେଶରେ ଗଣତନ୍ତ୍ର, ଆଇନର ଶାସନ ଏବଂ ସଂଖ୍ୟାଲଘୁଙ୍କ ଅଧିକାରର ଅବନତି ଘଟିଥିବାବେଳେ ଉଗ୍ରବାଦ ଓ ରାଜନୈତିକ ଅସହିଷ୍ଣୁତା ବୃଦ୍ଧି ପାଇଛି। ସେ କହିଛନ୍ତି ଧାର୍ମିକ ସଂଖ୍ୟାଲଘୁ ଏବଂ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ଉପରେ ଆକ୍ରମଣ ବୃଦ୍ଧି ପାଇଛି ଏବଂ ବାଂଲାଦେଶ ମୁକ୍ତିଯୁଦ୍ଧର ଆଦର୍ଶଠାରୁ ଦୂରେଇ ଯାଇଛି। ପୁରୀ ଶ୍ରୀକ୍ଷେତ୍ରରେ ସ୍ନାନ ମଣ୍ଡପ ଉପରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ରତ୍ନବେଦୀରୁ ଚତୁର୍ଦ୍ଧାମୂର୍ତ୍ତି

0: ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଛନ୍ତି। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନ, ପରେ ବଡ଼ ବାଡ଼ଗ୍ରାହୀ ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିରେ ଆସିଥିଲେ। ଏହାପରେ ଦେବୀ ସୁଭଦ୍ରା ଏବଂ ପ୍ରଭୁ ଜଗନ୍ନାଥ ସ୍ନାନବେଦୀକୁ ବିଜେ କରିଥିଲେ। ସ୍ନାନବେଦୀରେ ସୁନାକୂଅରୁ 108 ଗରା ସୁବାସିତ ଜଳ ଅଣାଯାଇ ଶ୍ରୀଜୀଉମାନଙ୍କ ସ୍ନାନ ନୀତି ଅନୁଷ୍ଠିତ ହେଉଛି। ସ୍ନାନବେଦୀ ଉପରେ ଠାକୁରଙ୍କର ହାତୀବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ମହାପ୍ରଭୁ ଆଜି ଅଣସର ଘରକୁ ବିଜେ କରିବେ। ଜାମ୍ମୁ କାଶ୍ମୀରରେ ଆସନ୍ତା ଜୁଲାଇ 3 ତାରିଖରୁ ବାର୍ଷିକ ଶ୍ରୀ ଅମରନାଥଜୀ ଯାତ୍ରା ଆରମ୍ଭ ହେବ। ଏଥିଲାଗି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଆମ ଜାମ୍ମୁ ସମ୍ବାଦଦାତାଙ୍କ ରିପୋର୍ଟ ଅନୁଯାୟୀ ଯାତ୍ରା ଆରମ୍ଭ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା, ଯାନବାହନ ଚଳାଚଳ ଏବଂ ସାମଗ୍ରିକ ପ୍ରସ୍ତୁତିର ଆକଳନ ପାଇଁ ଅଭ୍ୟାସ ପରୀକ୍ଷଣ କରାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30ରେ କ୍ଷୁଦ୍ର ବ୍ୟବସାୟର ବିକାଶ ଏବଂ ଉଦ୍ୟୋଗୀମାନଙ୍କ ଲାଗି ସୁଯୋଗ ଶୀର୍ଷକ ଆଲୋଚନାରେ ପ୍ରଚାର କରାଯିବ। ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡକ୍ଟର ରଜନୀଶ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01 2371 7117 2331 4444 2331 01 ଡାଏଲ କରିବାକୁ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ଆଜି ବୀରତ୍ୱ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସେସେଲ୍ସ ଗସ୍ତର ତୃତୀୟ ଦିନରେ ପ୍ରବାସୀ ଭାରତୀୟଙ୍କ ସହ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ମିଳିଥିବା ଦାନ ଅନିୟମିତତା ଅଭିଯୋଗରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ ଏବଂ ପୁରୀ ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହେଉଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ନୀତି। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I am Valsa Williams with the midday news. The headlines. President Draupadi Murmu to present gallantry awards at Rashtrapati Bhavan in New Delhi this evening. 3-decade pending Yamuna water sharing project between Haryana and Rajasthan gets approval today. Supreme Court refuses urgent hearing on PIL seeking court-monitored probe into alleged financial irregularities in Ram Mandir donations case. CBSE exempts current Class 10 batch from three-language policy. Government introduces improvement notice mechanism to promote ease of doing business. SIR set to begin in Delhi tomorrow. And in FIFA World Cup, Canada beat South Africa 1-0 in first knockout match at Los Angeles. President Draupadi Murmu will present gallantry awards at the second Defence Investiture Ceremony of 2026 at Rashtrapati Bhavan in New Delhi today. The President will confer gallantry awards to personnel of the Defence Forces, Central Armed Police Forces and State and UT Police at 5 p.m. These awards are given in recognition of exceptional acts of bravery by personnel of the Armed Forces, Central Armed Police Forces and other security agencies. The awards reflect India's continuing battle against terrorism, insurgency and hostile threats across Jammu and Kashmir, the Northeast and along the country's borders, while also recognizing acts of extraordinary courage in aviation, maritime operations and humanitarian missions. President Murmu had earlier conferred gallantry awards at the Defence Investiture Ceremony Phase 1 at Rashtrapati Bhavan on the 8th of this month. Prime Minister Narendra Modi today visited and offered prayers at the Navashakti Vinayagar Temple in Victoria, Seychelles, on the third day of his visit to the African country. He also met the members of the Indian diaspora there. Later, the Prime Minister paid floral tributes at the Mahatma Gandhi statue situated at Peace Park today. He has since departed for India after concluding his successful 3-day visit to Seychelles. Yesterday, Prime Minister Modi attended the National Day celebrations of Seychelles, marking the 50th anniversary of independence of the country. Mr. Modi attended the celebrations as the guest of honour, becoming the first Indian Prime Minister to be accorded this honour. More from our correspondent.
2: Prime Minister Narendra Modi's three-day visit to Seychelles marked a significant step in strengthening bilateral ties. During the visit undertaken at the invitation of President of Seychelles, Dr. Patrick Harmony, the two leaders held wide-ranging talks covering cooperation in healthcare, education, capacity building, and maritime security and defense.

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନିନା ସାହୁ। ମୁଖ୍ୟ ସମ୍ବାଦ, ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତ୍ତି, ଦୁର୍ଲଭ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ସାରର ଉପଲବ୍ଧତା ଏବଂ କଳାବଜାରୀକୁ ରୋକିବା ପାଇଁ 42 କୋଟି ଟଙ୍କାର ଶୁଦ୍ଧ ରିହାତିକୁ ସରକାରଙ୍କ ମଞ୍ଜୁରୀ। ବିଦ୍ୟାଳୟଗୁଡ଼ିକୁ ସଂଶୋଧିତ ପୁସ୍ତକ ପ୍ରଦାନ କରାଯିବା ନେଇ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା। ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପରିସଂଖ୍ୟାନ ଦିବସ। ଏବଂ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପ୍ରଧାନ ଦ୍ୱାଦଶ ଯାତ୍ରା ମଧ୍ୟରେ ଦେବସ୍ନାନ ପୂର୍ଣ୍ଣିମା ଅନ୍ୟତମ। ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣମୀ ତିଥିରେ ପୁରୀ ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥାଏ।

0: ପୂର୍ଣ୍ଣିମାର ଏହି ଦୁର୍ଲଭ ଅବସରରେ ସ୍ୱୟଂ ମହାପ୍ରଭୁ ଜନ୍ମଗ୍ରହଣ କରିଥିଲେ। ଆଜି ଶ୍ରୀମନ୍ଦିରରେ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ଚାଲିଛି। ପବିତ୍ର ସ୍ନାନଯାତ୍ରା ସମ୍ପର୍କରେ ଶୁଣନ୍ତୁ ସ୍ୱତନ୍ତ୍ର ଉପସ୍ଥାପନା।
1: ପବିତ୍ର ଦିବସ୍ନାନ ପୂର୍ଣ୍ଣିମା ତିଥିରେ ପୁରୀ ଶ୍ରୀମନ୍ଦିରର ଶ୍ରୀଜୀଉମାନେ ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଛନ୍ତି। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପରେ ବଡ଼ ବାଡ଼ଗ୍ରାହୀ ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିରେ ଆସିଥିଲେ। ପରେ ଦେବୀ ସୁଭଦ୍ରା ଆସିବା ସହ ଶେଷରେ କୋଟି ଓଡ଼ିଆଙ୍କ ମୌଡ଼ମଣି ଶ୍ରୀଜଗନ୍ନାଥ ଚକାରେ ବିଜେ କରିଥିଲେ। ସୁନା କୂଅର 108 ଗରା ସୁବାସିତ ଜଳରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଉଛି। ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀଜୀଉମାନଙ୍କ ନୀତିକାନ୍ତି ବଡ଼ି ଭୋରରୁ ଆରମ୍ଭ ହୋଇଥିଲା। ସ୍ନାନବେଦୀ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବା ଲାଗି ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ଲାଗି ରହିଛି। ସ୍ନାନ ପରେ ଶ୍ରୀଜୀଉମାନେ ଶ୍ରଦ୍ଧାଳୁଙ୍କୁ ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେବେ। ସ୍ନାନଯାତ୍ରା ସମ୍ପର୍କରେ ପଣ୍ଡିତ ସୂର୍ଯ୍ୟନାରାୟଣ ରଥ ଶର୍ମା ପ୍ରତିକ୍ରିୟାରେ କହିଛନ୍ତି,
2: ଅନ୍ୟତମ ଯାତ୍ରା ସ୍ନାନ ଯାତ୍ରା। ଆଜିର ଦିବସରେ ମହାପ୍ରଭୁ ସ୍ନାନ କରିବେ। ପୂର୍ଣ୍ଣିମା ଦିନ ମହାପ୍ରଭୁ ସ୍ନାନ କରିବା ପାଇଁ ହିଁ ମହାପ୍ରଭୁ ଆଜି ସ୍ନାନ ବେଦୀ ଉତ୍ପନ୍ନ ପରେ ସହସ୍ର କୁମ୍ଭାଭିଷେକ ଜଳ ସୁନା କୁହରୁ ଜଳ ଉତ୍ତୋଳନ ହୋଇ ଆସିବ। ତଳୁଛ ପଟୁଆର ସହିତ ମହାପ୍ରଭୁଙ୍କର ସମ୍ମୁଖରେ ସହସ୍ର କୁମ୍ଭାଭିଷେକ ଜଳ ଆସି ବିରାଜ ଦ୍ୱାର ରଖାଯିବ।
1: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୁରୀ ଗସ୍ତ କରି ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ଶ୍ରୀ ମାଝି ସମସ୍ତଙ୍କ ସୁଖ ଶାନ୍ତି ପାଇଁ କାମନା କରିଛନ୍ତି। ପରେ ମୁଖ୍ୟମନ୍ତ୍ରୀ ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚି ରଥଯାତ୍ରା ପାଇଁ ଚାଲିଥିବା ରଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ରଥ ମହାରଣାମାନଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ଆବଶ୍ୟକତା ବିଷୟରେ ଜାଣିବା ସହିତ ରଥ ନିର୍ମାଣ କାର୍ଯ୍ୟକୁ ଅଧିକ ସୁରୁଖୁରୁ ଓ ସମୟାନୁସାରେ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ମହାପ୍ରଭୁଙ୍କ ପହଣ୍ଡି ଜଳ ଲାଗି ଓ ହାତୀ ବେଶ ଆଦି ନୀତିକୁ ଶୃଙ୍ଖଳିତ କରିବା ଲାଗି ସେବାୟତ ଓ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି 79 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁରୀ ବଡ଼ଦାଣ୍ଡ ଓ ସମ୍ପୂର୍ଣ୍ଣ ସହର ସିସିଟିଭି ସର୍ବେକ୍ଷଣ ମଧ୍ୟରେ ରଖାଯାଇଛି। ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ମହାର୍ଘ୍ୟ ଦିବ୍ୟ ଦର୍ଶନ ପାଇଁ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣିଆ।
0: ରାଜ୍ୟର ବିଭିନ୍ନ ପ୍ରସିଦ୍ଧ ଶ୍ରୀଜୀଉଙ୍କ ମନ୍ଦିରଗୁଡ଼ିକରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେଉଛି। ବୌଦ୍ଧ ଜିଲ୍ଲାରେ ଥିବା ଶତାବ୍ଦୀ ପୁରାତନ ମନମୁଣ୍ଡା ଦଧିବାମନ ମନ୍ଦିର, ନାୟକପଡ଼ା ପାତାଳି ଶ୍ରୀକ୍ଷେତ୍ର, ଟିଡି କାକୋର ଶ୍ରୀ ପୁରୁଷୋତ୍ତମ ଦେବ ଜଗନ୍ନାଥ ମନ୍ଦିର ସମେତ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରମାନଙ୍କରେ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି। ରାୟଗଡ଼ା ଜିଲ୍ଲା ସଦର ମହକୁମା ଶ୍ରଦ୍ଧା ଶ୍ରୀକ୍ଷେତ୍ର ସମେତ ମୁନିଗୁଡ଼ା, ଗୁଣପୁର, ବିଷମକଟକ, କାଶୀପୁର ଆଦି ବିଭିନ୍ନ ଜଗନ୍ନାଥ ମନ୍ଦିରମାନଙ୍କରେ ଶ୍ରୀଜୀଉଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମା ହୋଇଯାଇଛି। ଭଦ୍ରକ ଜିଲ୍ଲାରେ ପୁରାତନ ଷଡ଼ଙ୍ଗୀନଗର ଜଗନ୍ନାଥ ମନ୍ଦିର, ହରିବୋଲ କ୍ଷେତ୍ର କେଶପୁର ସମେତ 7ଟି ବ୍ଲକରେ ଥିବା ଜଗନ୍ନାଥ ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ସମସ୍ତ ପୂଜାର୍ଚ୍ଚନା ସରିବା ପରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାର ସମସ୍ତ ଜଗନ୍ନାଥ ମନ୍ଦିରରେ ଭକ୍ତିମୟ ପରିବେଶ ମଧ୍ୟରେ ନୀତିକାନ୍ତି ସମ୍ପନ୍ନ ହୋଇଛି। ମହାପ୍ରତାପୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଆଜି ରାଜ୍ୟାଭିଷେକ ଦିବସ। 1435 ଖ୍ରୀଷ୍ଟାବ୍ଦ ଜୁନ୍ 29 ତାରିଖ ଅର୍ଥାତ୍ ଆଜିର ଦିନରେ ମହାରାଜାଙ୍କ ରାଜ୍ୟାଭିଷେକ ହେବା ସହିତ ତାଙ୍କୁ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟକ କଳବର୍ଗେଶ୍ୱର ଉପାଧି ପ୍ରଦାନ କରାଯାଇଥିଲା। ସେ ନିଜକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ସେବକ ଓ ଗଜପତି ଉପାଧିରେ ଭୂଷିତ କରିଥିଲେ। କପିଳେନ୍ଦ୍ର ଦେବ 1435 1465 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲେ। ମହାରାଜାଙ୍କ ରାଜ୍ୟାଭିଷେକ ଦିବସ ଉପଲକ୍ଷେ ଗଜପତି ଗୌରବ ଦିବସ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ଗଜପତି କପିଳେନ୍ଦ୍ର ଦେବ ଓଡ଼ିଆ ସ୍ୱାଭିମାନ, ବୀରତ୍ୱ ଓ ସୌର୍ଯ୍ୟର ମୂର୍ତ୍ତିମନ୍ତ ପ୍ରତୀକ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ସାଂସ୍କୃତିକ ନବଜାଗରଣ ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରାଜ୍ୟରେ ସାରର ଉପଲବ୍ଧତା ଏବଂ କଳାବଜାରୀକୁ ରୋକିବା ପାଇଁ ସମବାୟ ବିଭାଗ ପକ୍ଷରୁ ସାରର ପୂର୍ବ ମହଜୁଦ ଯୋଜନାକୁ ସରକାର ମଞ୍ଜୁର କରିଛନ୍ତି। ଯୋଜନାରେ 5 ବର୍ଷରେ 42 କୋଟି ଟଙ୍କାର ଶୁଦ୍ଧ ରିହାତି ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷ ପାଇଁ 5 କୋଟି ଟଙ୍କା ଆବଣ୍ଟନ କରାଯାଇଛି। ପ୍ରାୟ 2700 ପ୍ରାଥମିକ କୃଷି ସମବାୟ ସମିତିକୁ ଏଥିରେ ସାମିଲ କରାଯିବ। ସମବାୟ ବିଭାଗର କମିଶନର ତଥା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ଥାୟୀ ଆର୍ଥିକ କମିଟିର ସୁପାରିଶ ଆଧାରରେ

ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିରେ କ୍ୟାସ୍ କ୍ରେଡିଟ୍ ଋଣ ଉପରେ 100% ସୁଧ ରିହାତି ସରକାର ପ୍ରଦାନ କରିବେ, ଫଳରେ ସମବାୟ ସମିତିଗୁଡ଼ିକର ସାରର ଅଗ୍ରିମ ମହଜୁଦ ପ୍ରକ୍ରିୟା ସମ୍ପୂର୍ଣ୍ଣ ସୁଧମୁକ୍ତ ହୋଇପାରିବ। ଡିଜିଟାଲ୍ ପେମେଣ୍ଟକୁ ପ୍ରୋହାହନ ଏବଂ ସାର ବିକ୍ରୟ ସମୟରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସରକାରଙ୍କ ପକ୍ଷରୁ କ୍ୟୁଆର୍ କୋଡ୍ ମାଧ୍ୟମରେ କାରବାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ବିଦ୍ୟାଳୟଗୁଡ଼ିକୁ ସଂଶୋଧିତ ପୁସ୍ତକ ପ୍ରଦାନ କରାଯିବ ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟିର ତଦନ୍ତ କରାଯାଇ ଅବହେଳା କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଦ୍ୟାଳୟରେ ସଂଶୋଧିତ ବହିର ବଣ୍ଟନ ଜିଲ୍ଲା ଶିକ୍ଷା ଅଧିକାରୀ କିମ୍ବା ପ୍ରଧାନ ଶିକ୍ଷକଙ୍କ ଜରିଆରେ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ଜାତୀୟ ପରିସଂଖ୍ୟାନ ଦିବସ ଆଜି ପାଳନ କରାଯାଉଛି। ଜାତୀୟ ବିକାଶ ସମ୍ପର୍କିତ ସାମାଜିକ ଅର୍ଥନୈତିକ ଯୋଜନା ଏବଂ ନୀତି ପ୍ରଣୟନରେ ପରିସଂଖ୍ୟାନର ଗୁରୁତ୍ୱ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। 2007 ପ୍ରତିବର୍ଷ ଜୁନ୍ ମାସ 29 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବା। ଭାରତୀୟ ପରିସଂଖ୍ୟାନର ଜନକ କୁହାଯାଉଥିବା ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହଲାନୋବିସ୍ଙ୍କ ପରିସଂଖ୍ୟାନ ପ୍ରତି ଅବଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ତାଙ୍କ ଜୟନ୍ତୀରେ ଏହି ଦିବସ ପାଳନ କରାଯାଉଛି। ରାଜ୍ୟ ସରକାରଙ୍କ ବିକାଶର ଧାରା ଓଡ଼ିଶା ସାରା 2026 କାର୍ଯ୍ୟକ୍ରମର ତୃତୀୟ ତଥା ଉଦ୍ଯାପନୀ ଦିବସ ବୌଦ୍ଧ ଜିଲ୍ଲାରେ ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଅନୁସୂଚିତ ଜାତି ଜନଜାତିଙ୍କ ବିକାଶ ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ, ସରକାରୀ ଯୋଜନାଗୁଡ଼ିକର ସଠିକ୍ କାର୍ଯ୍ୟାନ୍ୱୟନ ସମ୍ପର୍କରେ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା। ବୌଦ୍ଧ ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ କୃଷକ ବଜାରରେ ଉଦ୍ୟମୀ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ମେକ୍ ଇନ୍ ବୌଦ୍ଧ ମେକ୍ ଫର୍ ଓଡ଼ିଶା ଆହ୍ୱାନକୁ ସଫଳ କରି ଜିଲ୍ଲାକୁ ଏକ ସମ୍ଭାବନାମୟ ଶିଳ୍ପକେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗ ରହିଛି ବୋଲି କହିଛନ୍ତି। ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମଝି ଘରିଆଣୀଙ୍କ ମନ୍ଦିରର ଦାନହୁଣ୍ଡି 5 ପରେ ଆଜି କଡ଼ା ସୁରକ୍ଷା ମଧ୍ୟରେ ଖୋଲାଯାଇଛି। ଦାନବାକ୍ସରୁ ବାହାରିଥିବା ଟଙ୍କା ଗଣତି ଜାରି ରହିଛି। ଗତ ଜାନୁଆରୀ 19 ତାରିଖରୁ ମା'ଙ୍କ ହୁଣ୍ଡିରୁ 1,52,852 ଟଙ୍କା ସହ 30 ସୁନା, 12 କେଜି 150 ରୂପା ସଂଗ୍ରହ ହୋଇଥିଲା। ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ ପୁଲିସର କଡ଼ା ସୁରକ୍ଷା ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ 9 ଦାନହୁଣ୍ଡି ଆଜି ସକାଳୁ ଖୋଲାଯାଇ ଗଣତି ଆରମ୍ଭ ହୋଇଛି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା 24 ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ରାଜ୍ୟରେ ବର୍ଷାର ପ୍ରଭାବରେ ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇଛି। ଗତ 24 ମଧ୍ୟରେ ବାଲେଶ୍ୱର ଜିଲ୍ଲାର ରାଜଘାଟରେ ସର୍ବାଧିକ 92 ବର୍ଷା ରେକର୍ଡ କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତ୍ତି, ଦୁର୍ଲଭ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ସାରର ଉପଲବ୍ଧତା ଏବଂ କଳାବଜାରୀକୁ ରୋକିବା ପାଇଁ 42 ଟଙ୍କାର ସୁଧ ରିହାତିକୁ ସରକାରଙ୍କ ମଞ୍ଜୁରୀ, ବିଦ୍ୟାଳୟଗୁଡ଼ିକୁ ସଂଶୋଧିତ ପୁସ୍ତକ ପ୍ରଦାନ କରାଯିବା ନେଇ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା, ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପରିସଂଖ୍ୟାନ ଦିବସ ଏବଂ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ରେ। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

ଆପଣମାନେ ଏତେବେଳେ ଯାହା ଶୁଣିଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଣି କେନ୍ଦ୍ରରୁ ଶୁଣିଛନ୍ତି କାର୍ଯ୍ୟକ୍ରମ ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଜ ଯୋଗେ ସମୟ ଅପରାହ୍ନ 5:00

0: ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛୁ ଆପଣ ସମସ୍ତଙ୍କୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଶୁଲ୍ଭା
1: ଆଉ ମୁଁ ମୁକ୍ତିମୟୀ। ଶ୍ରୋତା ବନ୍ଧୁ, ପର୍ଯ୍ୟଟନ ହେଉଛି ମନୁଷ୍ୟଙ୍କର ଜୀବନରେ ଆନନ୍ଦ, ଜ୍ଞାନ ଓ ଅନୁଭବ ବୃଦ୍ଧି କରିବାର ଏକ ମୁଖ୍ୟ ଉପାୟ। ଲୋକମାନେ ନୂତନ ସ୍ଥାନ ଦେଖିବା, ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା, ଐତିହ୍ୟ ଓ ସଂସ୍କୃତିକୁ ଜାଣିବା ପାଇଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଭ୍ରମଣ କରନ୍ତି। ଏହି ପ୍ରକ୍ରିୟାକୁ ପର୍ଯ୍ୟଟନ କୁହାଯାଏ। ପର୍ଯ୍ୟଟନ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ସହ ଲୋକମାନଙ୍କ ମଧ୍ୟରେ ଭାଇଚାରା ଓ ସାମ୍ପ୍ରଦାୟିକ ସମ୍ପର୍କ ବୃଦ୍ଧି କରେ। ବର୍ତ୍ତମାନ ସମୟରେ ପର୍ଯ୍ୟଟନ କେବଳ ଭ୍ରମଣ ଓ ମନୋରଞ୍ଜନରେ ସୀମିତ ନୁହେଁ, ଏହା ଏକ ବିଶାଳ ରୋଜଗାରମୂଳକ କ୍ଷେତ୍ର ଭାବରେ ଉଦୟ ହୋଇଛି। ହୋଟେଲ ପରିଚାଳନା, ଟୁର୍ ଗାଇଡ୍, ଯାତ୍ରା ସଂସ୍ଥା, ପରିବହନ ସେବା, ହସ୍ତଶିଳ୍ପ ବ୍ୟବସାୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରି ଅନେକ ମାଧ୍ୟମରେ ଯୁବପିଢ଼ିଙ୍କ ପାଇଁ ନୂତନ ଚାକିରିର ଦ୍ୱାର ଖୋଲିଛି। ବିଶେଷ କରି ଓଡ଼ିଶା ପରି ସାଂସ୍କୃତିକ ଓ ପ୍ରାକୃତିକ ସମ୍ପଦରେ ସମୃଦ୍ଧ ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରର ଅସୀମ ସମ୍ଭାବନା ରହିଛି। ତେଣୁ ଆସନ୍ତୁ ଏହି କ୍ଷେତ୍ରର ବିଭିନ୍ନ ନିଯୁକ୍ତି ସୁଯୋଗଗୁଡ଼ିକ ବିଷୟରେ ଆଲୋଚନା କରିବା।
0: ଯାତ୍ରା ଏବଂ ଆତିଥ୍ୟ ବିଶ୍ୱର ସବୁଠାରୁ ବଡ଼ କ୍ଷେତ୍ର ମଧ୍ୟରୁ ଗୋଟିଏ ଏବଂ ଏହା ବିଶ୍ୱର ଅର୍ଥନୀତିର 6% ଅଧିକ ପ୍ରତିନିଧିତ୍ୱ କରେ। ପର୍ଯ୍ୟଟନ ଶିଳ୍ପ ବ୍ୟବସାୟକୁ ବିଶେଷ କରି ଖୁଚୁରା, ଆତିଥ୍ୟ ଏବଂ ପରିବହନକୁ ବହୁଳ ଭାବରେ ପ୍ରଭାବିତ କରେ, ଆୟ ସୃଷ୍ଟି କରେ, ନିଯୁକ୍ତି ସୃଷ୍ଟି କରେ ଏବଂ ସ୍ଥାନୀୟ ଅର୍ଥନୀତିକୁ ବୃଦ୍ଧି କରେ। ଏହା ଆକାଂକ୍ଷୀ ଆତିଥ୍ୟ ବୃତ୍ତିଗତଙ୍କ ପାଇଁ ପରିଚାଳନା ପଦବୀଠାରୁ ଆରମ୍ଭ କରି ମାର୍କେଟିଂ ଏବଂ ଇଭେଣ୍ଟ ଯୋଜନା ପର୍ଯ୍ୟନ୍ତ ଅନେକ ଆକର୍ଷଣୀୟ କ୍ୟାରିୟରର ସୁଯୋଗ ମଧ୍ୟ ପ୍ରଦାନ କରେ। ପର୍ଯ୍ୟଟନ ଶିଳ୍ପ ଅବସର ବିନୋଦନ, ମନୋରଞ୍ଜନ କିମ୍ବା ବ୍ୟବସାୟିକ ଭ୍ରମଣକୁ ଗ୍ରହଣ କରେ ଏବଂ ବିଭିନ୍ନ ପ୍ରକାରର କାର୍ଯ୍ୟକଳାପକୁ କଭର କରେ, ଯେଉଁଥିରେ ଦର୍ଶନୀୟ ସ୍ଥାନ, ସାଂସ୍କୃତିକ ଆଦାନ ପ୍ରଦାନ ଏବଂ ଦୁଃସାହସିକ ଅଭିଜ୍ଞତା ଅନ୍ତର୍ଭୁକ୍ତ। ଏହାର ମୂଳରେ ପର୍ଯ୍ୟଟନ ନୂତନ ସ୍ଥାନ ଅନୁସନ୍ଧାନ କରିବା, ବିଭିନ୍ନ ସଂସ୍କୃତିର ମଜା ନେବା ଏବଂ ସ୍ଥାୟୀ ସ୍ମୃତି ସୃଷ୍ଟି କରିବା ଉପରେ ଧ୍ୟାନ ଦେଇଥାଏ। ହୋଟେଲ, ରିସର୍ଟ, ରେଷ୍ଟୁରାଣ୍ଟ ଏବଂ ଅନ୍ୟ ପ୍ରକାରର ବାସସ୍ଥାନର କାର୍ଯ୍ୟ ତଦାରଖ କରିବା, ଦାୟିତ୍ୱରେ ଅତିଥି ସେବା, ସୁବିଧା ପରିଚାଳନା ଏବଂ କର୍ମଚାରୀ ତଦାରଖ ଅନ୍ତର୍ଭୁକ୍ତ ହୋଇପାରେ। ଟ୍ରାଭେଲ ଏଜେନ୍ସି ଗ୍ରାହକମାନଙ୍କୁ ବିମାନ ଯାତ୍ରା, ରହଣି, ପରିବହନ ଏବଂ କାର୍ଯ୍ୟକଳାପ ସମେତ ଯୋଜନା ଏବଂ ବୁକିଂରେ ସହାୟତା କରିବା। ଟ୍ରାଭେଲ ଏଜେଣ୍ଟମାନେ ଏକ ସୁଗମ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବା ପାଇଁ ବ୍ୟକ୍ତିଗତ ସୁପାରିଶ ଏବଂ ପରାମର୍ଶ ପ୍ରଦାନ କରିଥାନ୍ତି।
1: ଭ୍ରମଣ ମାର୍ଗଦର୍ଶିକା ପର୍ଯ୍ୟଟନସ୍ଥଳୀ ଭ୍ରମଣରେ

ଯାତ୍ରୀମାନଙ୍କ ଗୋଷ୍ଠୀକୁ ନେତୃତ୍ୱ ଦେବା, ସ୍ଥାନୀୟ ଆକର୍ଷଣ, ଇତିହାସ ଏବଂ ସଂସ୍କୃତି ବିଷୟରେ ସୂଚନା ପ୍ରଦାନ କରିବା। ଭ୍ରମଣ ମାର୍ଗଦର୍ଶିକାମାନେ ଜ୍ଞାନୀ, ଆକର୍ଷଣୀୟ ଏବଂ ବିଭିନ୍ନ ସ୍ଥାନରୁ ଲୋକଙ୍କ ଗୋଷ୍ଠୀକୁ ପରିଚାଳନା କରିବାରେ ସକ୍ଷମ ହେବା ଆବଶ୍ୟକ। କାର୍ଯ୍ୟକ୍ରମ ଯୋଜନା ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ସମ୍ମିଳନୀ, ବିବାହ ଏବଂ ଅନ୍ୟାନ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମଗୁଡ଼ିକର ସମନ୍ୱୟ। ଏଥିପାଇଁ ଦୃଢ଼ ସାଂଗଠନିକ ଦକ୍ଷତା, ବିବରଣୀ ପ୍ରତି ଧ୍ୟାନ ଏବଂ ଏକକାଳୀନ ଅନେକ କାର୍ଯ୍ୟ ପରିଚାଳନା କରିବାର କ୍ଷମତା ଆବଶ୍ୟକ। ଡେଷ୍ଟିନେସନ୍ ମାର୍କେଟିଂ ବିଜ୍ଞାପନ, ସୋସିଆଲ ମିଡ଼ିଆ ଏବଂ ଅନ୍ୟାନ୍ୟ ମାର୍କେଟିଂ ଚ୍ୟାନେଲ ମାଧ୍ୟମରେ ପର୍ଯ୍ୟଟନ ସ୍ଥାନଗୁଡ଼ିକୁ ପ୍ରୋତ୍ସାହିତ କରିବା, ପରିଦର୍ଶକଙ୍କୁ ଆକର୍ଷିତ କରିବା ଏବଂ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ କିମ୍ବା ଗନ୍ତବ୍ୟସ୍ଥଳ ପାଇଁ ପର୍ଯ୍ୟଟନ ରାଜସ୍ୱ ବୃଦ୍ଧି କରିବା ପାଇଁ ରଣନୀତି ବିକାଶ କରିବା, ସ୍ଥାୟୀ ପର୍ଯ୍ୟଟନ ଯାତ୍ରାର ପରିବେଶଗତ ପ୍ରଭାବକୁ ହ୍ରାସ କରିବା ଏବଂ ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେବା। ଏଥିରେ ସରକାରୀ ଏଜେନ୍ସି, ଅଣଲାଭକାରୀ ସଂଗଠନ କିମ୍ବା ପର୍ଯ୍ୟଟନ ବ୍ୟବସାୟ ପାଇଁ ପରିବେଶ ଅନୁକୂଳନ ପଦକ୍ଷେପ କାର୍ଯ୍ୟକାରୀ କରିବା ଏବଂ ସଂରକ୍ଷଣ ପ୍ରୟାସ ବିଷୟରେ ସଚେତନତା ବୃଦ୍ଧି କରିବା ଅନ୍ତର୍ଭୁକ୍ତ ହୋଇପାରେ।

0: ପର୍ଯ୍ୟଟନ ଶିଳ୍ପ ଆକର୍ଷଣୀୟ ସୁଯୋଗର ଏକ ଚମତ୍କାର ପରିସର ପ୍ରଦାନ କରେ। ଆପଣ ବିଭିନ୍ନ ସଂସ୍କୃତିର ଅଭିଜ୍ଞତା ପାଇପାରିବେ, ଜୀବନର ସମସ୍ତ କ୍ଷେତ୍ରର ଲୋକଙ୍କ ସହିତ ସଂଯୋଗ ସ୍ଥାପନ କରିପାରିବେ ଏବଂ ବିଶ୍ୱର ଆଶ୍ଚର୍ଯ୍ୟଜନକ ସ୍ଥାନଗୁଡ଼ିକୁ ଅନୁସନ୍ଧାନ କରିପାରିବେ। ବିଶ୍ୱ ଅଭିଜ୍ଞତା ପର୍ଯ୍ୟଟନ କ୍ଷେତ୍ରରେ ଏକ କ୍ୟାରିୟର ଆନ୍ତର୍ଜାତୀୟ ଭ୍ରମଣର ଦ୍ୱାର ଖୋଲିଥାଏ, ଯାହା ବୃତ୍ତିଗତମାନଙ୍କୁ ବିଭିନ୍ନ ସଂସ୍କୃତି, ଭାଷା ଏବଂ ପରମ୍ପରାରେ ନିଜକୁ ବୁଡ଼ାଇ ଦେବାର ସୁଯୋଗ ଦେଇଥାଏ। ବହୁମୁଖୀ ଭୂମିକା ଟୁର୍ ଗାଇଡ଼ ଠାରୁ ଆରମ୍ଭ କରି ଆତିଥ୍ୟ ପରିଚାଳକ ପର୍ଯ୍ୟନ୍ତ ପର୍ଯ୍ୟଟନ ଶିଳ୍ପ ବିଭିନ୍ନ ଦକ୍ଷତା ଏବଂ ଆଗ୍ରହ ପାଇଁ ଉପଯୁକ୍ତ ବିଭିନ୍ନ ପ୍ରକାରର ଭୂମିକା ପ୍ରଦାନ କରେ। ସୃଜନଶୀଳତା ସମ୍ଭାବନା ଅନନ୍ୟ ଭ୍ରମଣ ଅଭିଜ୍ଞତା ଡିଜାଇନ୍ କରିବା ପାଇଁ କଳ୍ପନା ଏବଂ ନବସୃଜନ ଆବଶ୍ୟକ, ଯାହା ପର୍ଯ୍ୟଟନକୁ ସୃଜନଶୀଳ ମନ ପାଇଁ ଏକ ଆଦର୍ଶ କ୍ଷେତ୍ର କରିଥାଏ। ବ୍ୟକ୍ତିଗତ ଅଭିବୃଦ୍ଧି ଯାତ୍ରା ଏବଂ ଆତିଥ୍ୟର ଜଟିଳତାକୁ ପାର କରିବା ଲୋକମାନଙ୍କୁ ଅନୁକୂଳନଶୀଳତା, ସ୍ଥିରତା ଏବଂ ପାରସ୍ପରିକ ସାଂସ୍କୃତିକ ଯୋଗାଯୋଗର ଦକ୍ଷତା ବିକାଶ କରିବାକୁ ଉତ୍ସାହିତ କରେ। ପ୍ରଭାବଶାଳୀ ପାରସ୍ପରିକ କ୍ରିୟା ପର୍ଯ୍ୟଟନ ବୃତ୍ତିଗତମାନେ ଯାତ୍ରୀମାନଙ୍କ ପାଇଁ ସ୍ମରଣୀୟ ଅନୁଭୂତି ସୃଷ୍ଟି କରିବାର ସୁଯୋଗ ପାଆନ୍ତି। ସେମାନଙ୍କର ଧାରଣା ପାଇଁ ଗନ୍ତବ୍ୟସ୍ଥଳର ସ୍ମୃତିକୁ ଆକାର ଦିଅନ୍ତି।
1: ଆର୍ଥିକ ଅବଦାନ ବିଶ୍ୱ ଅର୍ଥନୀତି ପାଇଁ ପର୍ଯ୍ୟଟନ ଅତ୍ୟନ୍ତ ଜରୁରୀ। ନିଯୁକ୍ତି ସୁଯୋଗ ସୃଷ୍ଟି କରେ ଏବଂ ସ୍ଥାନୀୟ ବିକାଶକୁ ଚଳାଇଥାଏ। ଜୀବନବ୍ୟାପୀ ଶିକ୍ଷା ଉଦୀୟମାନ ଯାତ୍ରାଧାରା ପ୍ରଯୁକ୍ତିବିଦ୍ୟା ଉଦ୍ଭାବନ କିମ୍ବା ଗନ୍ତବ୍ୟସ୍ଥଳ ସମ୍ବନ୍ଧୀୟ ଅନ୍ତର୍ଦୃଷ୍ଟି ହେଉ, ସବୁବେଳେ କିଛି ନୂଆ ଆବିଷ୍କାର କରିବାକୁ ପଡ଼ିଥାଏ। ପର୍ଯ୍ୟଟନ ଶିଳ୍ପରେ ବିଭିନ୍ନ ପ୍ରକାରର ଚାକିରି ଭୂମିକା ରହିଅଛି। ପ୍ରତ୍ୟେକର ନିଜସ୍ୱ ଦାୟିତ୍ୱ ଏବଂ ସମ୍ଭାବ୍ୟ ଦରମା ଅଛି, ଯେଉଁଥିରେ ଅନ୍ତର୍ଭୁକ୍ତ ଟୁର୍ ଗାଇଡ଼, ପର୍ଯ୍ୟଟନର ନେତୃତ୍ୱ ନେବା, ଆକର୍ଷଣ ବିଷୟରେ ସୂଚନା ପ୍ରଦାନ କରିବା, ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ଉପଭୋଗ ସୁନିଶ୍ଚିତ କରିବା ଏବଂ ଲଜିଷ୍ଟିକ୍ସର ସମନ୍ୱୟ କରିବା। ସ୍ଥାନ ଏବଂ ଅଭିଜ୍ଞତା ଉପରେ ନିର୍ଭର କରି ଟୁର୍ ଗାଇଡ଼ମାନଙ୍କର ଦରମା ବ୍ୟାପକ ଭାବରେ ଭିନ୍ନ ଭିନ୍ନ ହୋଇପାରେ। ଟ୍ରାଭେଲ୍ ଏଜେଣ୍ଟ ଯାତ୍ରା ବ୍ୟବସ୍ଥା ଯୋଜନା ଏବଂ ବୁକିଂ କରିବାରେ ଗ୍ରାହକମାନଙ୍କୁ ସହାୟତା କରିବା, ଗନ୍ତବ୍ୟସ୍ଥଳ ବାସସ୍ଥାନ, ପରିବହନ ଏବଂ କାର୍ଯ୍ୟକଳାପ ବିଷୟରେ ସୂଚନା ପ୍ରଦାନ କରିବା ଏବଂ ସଂରକ୍ଷଣ ଏବଂ ଦେୟ ପରିଚାଳନା କରିବା। ଜଣେ ଟ୍ରାଭେଲ୍ ଏଜେଣ୍ଟଙ୍କ ଦରମା ଉପରେ କମିଶନ ଭିତ୍ତିକ ରୋଜଗାର।

0: ପୁରସ୍କାରର ସମ୍ଭାବନା ରହିଛି।
1: ଲକ୍ଜରିଜ୍ ଯାତ୍ରା ପରାମର୍ଶଦାତା ଗ୍ରାହକମାନଙ୍କ ପାଇଁ ବ୍ୟକ୍ତିଗତ ଉଚ୍ଚମାନର ଯାତ୍ରା ଅଭିଜ୍ଞତା ଡିଜାଇନ୍ କରନ୍ତି।

0: ମାମଲା ପରିଚାଳନା କରିବା ଏବଂ ସୁବିଧାଗୁଡ଼ିକର ରକ୍ଷଣାବେକ୍ଷଣ କରିବା। ହୋଟେଲର ଆକାର ଏବଂ ସ୍ଥାନ ଉପରେ ନିର୍ଭର କରେ। ହୋଟେଲ ବିକ୍ରୟ ପରିଚାଳକ କର୍ପୋରେଟ୍ ଚୁକ୍ତିନାମା ସୁରକ୍ଷିତ କରି କାର୍ଯ୍ୟକ୍ରମ ଆୟୋଜନ କରି ଏବଂ ସେବାଗୁଡ଼ିକୁ ପ୍ରୋତ୍ସାହିତ କରି ରାଜସ୍ୱ ବୃଦ୍ଧି କରନ୍ତି। ଦାୟିତ୍ୱରେ ବିକ୍ରୟ ରଣନୀତି ବିକାଶ କରିବା, ଗ୍ରାହକ ସମ୍ପର୍କ ଗଠନ କରିବା ଏବଂ ଚୁକ୍ତିନାମାର ଆଲୋଚନା କରିବା ଅନ୍ତର୍ଭୁକ୍ତ। ବିମାନ ପାଇଲଟ ବିମାନ ପରିଚାଳନା କରନ୍ତି, ସୁରକ୍ଷିତ ଉଡ଼ାଣ ଏବଂ ଅବତରଣ ସୁନିଶ୍ଚିତ କରନ୍ତି। ସେମାନେ ଉଡ଼ାଣ ପଥ ଯୋଜନା କରନ୍ତି, ପାଣିପାଗ ପରିସ୍ଥିତି ଉପରେ ନଜର ରଖନ୍ତି, ବିମାନ ଟ୍ରାଫିକ୍ ନିୟନ୍ତ୍ରଣ ସହିତ ଯୋଗାଯୋଗ କରନ୍ତି ଏବଂ ଉଡ଼ାଣ ମାଧ୍ୟମରେ ଜରୁରୀକାଳୀନ ପରିସ୍ଥିତିକୁ ପରିଚାଳନା କରିଥାନ୍ତି।
1: ଇଭେଣ୍ଟ ପ୍ଲାନର ସମ୍ମିଳନୀ, ବିବାହ କିମ୍ବା ଉତ୍ସବ ଆୟୋଜନ କରିବା, ଲଜିଷ୍ଟିକ୍ ସମନ୍ୱୟ କରିବା, ବଜେଟ୍ ପରିଚାଳନା କରିବା ଏବଂ ବିକ୍ରେତା ଏବଂ ଗ୍ରାହକମାନଙ୍କ ସହିତ ଯୋଗାଯୋଗ କରିବା। ରିସର୍ଚ୍ଚ ପରିଚାଳକ ଦୈନନ୍ଦିନ କାର୍ଯ୍ୟ ପରିଚାଳନା କରନ୍ତି, ଅତିଥି ସନ୍ତୁଷ୍ଟି ଏବଂ ସମସ୍ତ ବିଭାଗର ସୁଗମ କାର୍ଯ୍ୟକାରିତା ସୁନିଶ୍ଚିତ କରନ୍ତି। ଦାୟିତ୍ୱରେ କର୍ମଚାରୀ ପରିଚାଳନା, କାର୍ଯ୍ୟକଳାପ ସମନ୍ୱୟ, ବଜେଟ୍ ପରିଚାଳନା ଏବଂ ସୁବିଧା ରକ୍ଷଣାବେକ୍ଷଣ ଅନ୍ତର୍ଭୁକ୍ତ। ସ୍ପା ପରିଚାଳକ କାର୍ଯ୍ୟ ତଦାରଖ କରନ୍ତି ଏବଂ ସ୍ପାରେ ଅସାଧାରଣ ସେବା ଏବଂ ଅତିଥି ସନ୍ତୁଷ୍ଟି ପ୍ରଦାନ କରନ୍ତି। ଦାୟିତ୍ୱରେ କର୍ମଚାରୀମାନଙ୍କୁ ପରିଚାଳନା କରିବା, ନିଯୁକ୍ତି ସୂଚୀବଦ୍ଧ କରିବା, ଇନଭେଣ୍ଟ୍ରେରୀ ରକ୍ଷଣାବେକ୍ଷଣ କରିବା, ସ୍ପା ସେବାକୁ ପ୍ରୋତ୍ସାହିତ କରିବା ଏବଂ ବଜେଟ୍ ଏବଂ ଗ୍ରାହକ ମତାମତ ପରିଚାଳନା କରିବା ଅନ୍ତର୍ଭୁକ୍ତ।
0: ଦ୍ୱାରପାଳ ସୂଚନା ପ୍ରଦାନ କରେ, ସଂରକ୍ଷଣ କରେ ଏବଂ ପରିବହନ ଏବଂ ମନୋରଞ୍ଜନ ଭଳି ସେବା ବ୍ୟବସ୍ଥା କରେ। ଦାୟିତ୍ୱରେ ସ୍ଥାନୀୟ ଆକର୍ଷଣଗୁଡ଼ିକୁ ସୁପାରିଶ କରିବା, ସ୍ୱତନ୍ତ୍ର ଅନୁରୋଧଗୁଡ଼ିକୁ ପରିଚାଳନା କରିବା ଏବଂ ଏକ ସୁଖଦ ରହଣୀ ସୁନିଶ୍ଚିତ କରିବା ଅନ୍ତର୍ଭୁକ୍ତ। ପ୍ରତିଯୋଗିତାମୂଳକ ପର୍ଯ୍ୟଟନ ଶିଳ୍ପ ଚାକିରି ବଜାରରେ ସଫଳତାର ଆବଶ୍ୟକ ପାରସ୍ପରିକ ଦକ୍ଷତାର ଏକ ସେଟ୍ ଉପରେ ନିର୍ଭର କରେ, ଯେପରିକି ଯୋଗାଯୋଗ, ଯାତ୍ରୀ, ସହକର୍ମୀ ଏବଂ ସେବା ପ୍ରଦାନକାରୀଙ୍କ ସହ ଯୋଗାଯୋଗ ପାଇଁ ଗୁରୁତ୍ୱପୂର୍ଣ୍ଣ। ସଠିକ୍ ଯୋଗାଯୋଗ ସୁଗମ କାରବାର ସୁନିଶ୍ଚିତ କରିବାରେ ଏବଂ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ କରିବାରେ ସାହାଯ୍ୟ କରେ। ଗ୍ରାହକ ସେବା ପର୍ଯ୍ୟଟନ ଶିଳ୍ପରେ ଗ୍ରାହକ ଏବଂ ଅତିଥିମାନଙ୍କୁ ଅସାଧାରଣ ସହାୟତା ପ୍ରଦାନ କରିବା ଅତ୍ୟନ୍ତ ଜରୁରୀ। ଧୈର୍ଯ୍ୟ ଏବଂ ସହାନୁଭୂତି ସହିତ ଯାତ୍ରୀମାନଙ୍କର ଆବଶ୍ୟକତାକୁ ପୂର୍ବାନୁମାନ କରିବା ଏବଂ ପୂରଣ କରିବା ଏକ ଭଲ ଅଭିଜ୍ଞତାକୁ ଏକ ମହାନ ଅଭିଜ୍ଞତାରେ ପରିଣତ କରିପାରିବ।
1: ଅନୁକୂଳନଶୀଳତା ଅପ୍ରତ୍ୟାଶିତ ପରିସ୍ଥିତି ଏବଂ ପରିବର୍ତ୍ତନଶୀଳ ପରିସ୍ଥିତିକୁ ପରିଚାଳନା କରିବା। ନମନୀୟତା ବୃତ୍ତିଗତମାନଙ୍କୁ ସହଜରେ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରିବାକୁ ଏବଂ ଦ୍ରୁତଗତିର ପରିବେଶରେ ଏକ ସକାରାତ୍ମକ ମନୋଭାବ ବଜାୟ ରଖିବାକୁ ଅନୁମତି ଦିଏ। ସାଂସ୍କୃତିକ ସମ୍ବେଦନଶୀଳତା ବିଭିନ୍ନ ସଂସ୍କୃତି, ପ୍ରଥା, ପରମ୍ପରା ଏବଂ ବିଶ୍ୱାସ ପ୍ରତି ସଚେତନତା ଏବଂ ବୁଝାମଣା ସମସ୍ୟା ସମାଧାନ, ଯାତ୍ରା ସମୟରେ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ଶୀଘ୍ର ଚିନ୍ତାଧାରା ଏବଂ ସମ୍ବଳଶୀଳତା ମୂଲ୍ୟବାନ ଗୁଣ। ଦଳଗତ କାର୍ଯ୍ୟ ପର୍ଯ୍ୟଟନ ଶିଳ୍ପରେ ସୁଗମ ସେବା ପ୍ରଦାନ କରିବା ପାଇଁ ସହଯୋଗ ଜରୁରୀ ଅଟେ। ସହକର୍ମୀ ଏବଂ ଅଂଶୀଦାରମାନଙ୍କ ସହିତ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରିବା ଦ୍ୱାରା ଦଳକୁ ସାଧାରଣ ଲକ୍ଷ୍ୟ ହାସଲ କରିବାରେ ଏବଂ ଯାତ୍ରୀମାନଙ୍କ ପାଇଁ ଅସାଧାରଣ ଅଭିଜ୍ଞତା ପ୍ରଦାନ କରିବାରେ ସାହାଯ୍ୟ ମିଳିଥାଏ।

0: ତେବେ ଶ୍ରୋତାବନ୍ଧୁ, ଏଇଟା ଥିଲା ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ। ଆଶା ଏହି କାର୍ଯ୍ୟକ୍ରମଟି ଆପଣ ସମସ୍ତଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ତେବେ ମତାମତ ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବଲାଙ୍ଗୀର, ପିନ୍ 7670001।
1: ଶ୍ରୋତାବନ୍ଧୁ, ଆପଣମାନେ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଯୋଗାଯୋଗ କରିପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8114659464। ଆପଣମାନେ ଆମକୁ ଇମେଲ୍

0: ମାଧ୍ୟମରେ ମଧ୍ୟ ଯୋଗାଯୋଗ କରିପାରିବେ। ଆମର ଇମେଲ୍ ଆଇଡିଟି ହେଲା airbalangir@gmail.com।
1: ତେବେ ଆପଣ ସମସ୍ତଙ୍କର ସୁଚିନ୍ତିତ ମତାମତ ଅପେକ୍ଷାରେ ରହୁଛୁ। ନମସ୍କାର।

ଆକାଶବାଣୀ ବଲାଙ୍ଗୀର, ସମୟ ସନ୍ଧ୍ୟା 6:00 ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ସନ୍ଧ୍ୟା 6:10 ଶୁଣିବେ ଓଡ଼ିଆ ଭକ୍ତି ଗୀତ। 6:30 ରାଜ୍ୟସ୍ତରୀୟ ପ୍ରସାରଣରେ ବିଶେଷ କାର୍ଯ୍ୟକ୍ରମ ଯୁବଶକ୍ତି ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ ସନ୍ଧ୍ୟା 6:55। 7:25 ଶୁଣିବେ ଜିଲ୍ଲା ହଲଚାଲ। ଆଜି ରହିଛି ଗଞ୍ଜାମ ଜିଲ୍ଲା ସମ୍ପର୍କରେ। 7:30 କାର୍ଯ୍ୟକ୍ରମ କ୍ଷେତ ଖୋଲା। ଆଜିର ବିଷୟବସ୍ତୁ ରହିଛି ଘାରି ପ୍ରସ୍ତୁତି ଓ ପହ୍ଲା ପକା। ଆଲୋଚନା କରିବେ ଯଶୋବନ୍ତ ସାହୁ, ଅବସରପ୍ରାପ୍ତ ଅତିରିକ୍ତ କୃଷି ଅଧିକାରୀ। 8:00 ଓଡ଼ିଆ ସୁଗମ ସଙ୍ଗୀତ। ତୁଳସୀ ରାମାୟଣର ଭାଗ 71 ଶୁଣିବେ 8:15। 8:25 ଶୁଣିବେ ହିନ୍ଦୀ ଭକ୍ତି ଗୀତ। ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ 8:30। 8:45 ଶୁଣିବେ ହିନ୍ଦୀରେ ସମ୍ବାଦ, 9:00 ଇଂରାଜୀରେ ସମ୍ବାଦ। ବିବିଧ ଭାରତୀ କାର୍ଯ୍ୟକ୍ରମ ପ୍ରଚାର କରାଯିବ 9:15। 10:00 ଆପଣମାନଙ୍କ ମନୋରଞ୍ଜନ ପାଇଁ ରଖିଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତ। 10:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ, ଏଥିରେ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ ପରିବେଷଣ କରିବେ ପଣ୍ଡିତ ଜିତେନ୍ଦ୍ର ଅଭିଷେକୀ। ଏହା ହେଲା ଶ୍ରୋତା ବନ୍ଧୁ ଆମର କାର୍ଯ୍ୟସୂଚୀ ସମ୍ପର୍କରେ।

ଅଂଶୁଘାତ ସତର୍କତା ଲକ୍ଷଣ ପ୍ରବଳ ଝାଳ ବୋହିବା ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା ପ୍ରବଳ ଶୋଷ ଲାଗିବା ମାଂସପେଶୀ ଟାଣି ହେବା ଚର୍ମ ଶୁଷ୍କ ଲାଲ ଓ ଉତ୍ତପ୍ତ ହେବା ଅଚେତ ହେବା କିମ୍ବା ବାନ୍ତି ଲାଗିବା ସତର୍କତା ଦିନ 11ଟାରୁ 3ଟା ମଧ୍ୟରେ ଖରା ତାତିରେ ଅଧିକ ଥାଏ ଏହି ସମୟ ମଧ୍ୟରେ ବାହାରକୁ ଯାଆନ୍ତୁ ନାହିଁ ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ଓ ସାଥିରେ ଛତା ଚପଲ ଓ ପିଇବା ପାଣି ନିଅନ୍ତୁ ଧଳା ରଙ୍ଗର ଢିଲା ପୋଷାକ ଛତା ଓ ଜୋତା ବ୍ୟବହାର କରନ୍ତୁ ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ ଅଧିକ ଦୂର ଚାଲନ୍ତୁ ନାହିଁ କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ ପ୍ରତିକାର ଅଂଶୁଘାତ ଆକ୍ରାନ୍ତକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇଯାଆନ୍ତୁ ORS ଚିନି ଲୁଣ ସର୍ବତ ସାଦା ପାଣି ପିଆନ୍ତୁ ପୋଷାକ ଯଥାସମ୍ଭବ ଖୋଲି ଦିଅନ୍ତୁ ମୁଣ୍ଡ ଧୋଇ ଦିଅନ୍ତୁ ଓଦା କପଡ଼ାରେ ପୋଛନ୍ତୁ ରୋଗୀକୁ ପଙ୍ଖା କୁଲର AC ପବନରେ ଶୁଆଇ ଦିଅନ୍ତୁ ଓ ପାଣି ସିଞ୍ଚନ କରନ୍ତୁ ଅବସ୍ଥାରେ ଉନ୍ନତି ନହେଲେ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରନ୍ତୁ।

ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଓଡ଼ିଆ ଭକ୍ତି ଗୀତ। ପ୍ରଥମେ ସରୋଜ ନନ୍ଦଙ୍କ ସଙ୍ଗୀତ, ଅଲୋକ ବିଶ୍ୱାଳଙ୍କ ଲେଖାରୁ ଗାଇଛନ୍ତି ଭିକାରୀ ବଳ। ତା ପୂର୍ବରୁ ଶୁଣି ନିଅନ୍ତୁ ଏଇ ବିଜ୍ଞାପନ।

ସୋନ ନିଗମଙ୍କ କଣ୍ଠରେ ଶୁଣିଛନ୍ତି ଓଡ଼ିଆ ଭକ୍ତି ଗୀତ ଆକାଶବାଣୀ ବଲାଙ୍ଗୀର। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ ଏହି ଗୀତ ପରେ।

0: ଶକ୍ତି ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
1: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।

0: ସରକାରଙ୍କ ପକ୍ଷରୁ ଋଣର ମଧ୍ୟ ସୁବିଧା ରହିଛି। ଏକ ନୂତନ ବ୍ୟବସାୟ ଆରମ୍ଭ କରିବାରେ ପୁଞ୍ଜିର ଆବଶ୍ୟକତା ଅପରିହାର୍ଯ୍ୟ। ଏହି ସମସ୍ୟା ଦୂରେଇ ଦେବା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଆଗେଇ ଆସିଛନ୍ତି, କାରଣ ଏହାକୁ ଦୂର କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମଧ୍ୟ ରଖିଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବା ନିମନ୍ତେ ବିଦ୍ୟାଳୟରୁ ମହାବିଦ୍ୟାଳୟ ଏପରିକି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଇଣ୍ଟର୍ନସିପ୍ କୋର୍ସ ପ୍ରଚଳନ କରିଛନ୍ତି। ଏତଦ୍ ବ୍ୟତୀତ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ଏହା କ୍ଷୁଦ୍ର ବ୍ୟବସାୟ ପାଇଁ ଅତ୍ୟନ୍ତ ଲୋକପ୍ରିୟ ଯୋଜନା ରଖିଛନ୍ତି। ଋଣ କିଶୋରମାନେ 50,000ରୁ 5 ଲକ୍ଷ, ତରୁଣମାନେ ବା ଯୁବଗୋଷ୍ଠୀ 5 ଲକ୍ଷ 10 ଲକ୍ଷ, ଏପରିକି ଏହି ଋଣ ଅଧିକ ହୋଇପାରେ ବା ନିଆଯାଇପାରେ। ଏହି ଅର୍ଥରେ ଉପଯୋଗ ଯୁବକ ଯୁବତୀମାନେ ନିଜେ ନିଜେ କ୍ଷୁଦ୍ର ଦୋକାନ, ରେଷ୍ଟୁରାଣ୍ଟ, ବିୟୁଟି ପାର୍ଲର, ମରାମତି କେନ୍ଦ୍ର, ଛୋଟ ଉତ୍ପାଦ ୟୁନିଟ, ଅନଲାଇନ୍ ବ୍ୟବସାୟ ମଧ୍ୟ କରିପାରିବେ। ଏତଦ୍ ବ୍ୟତୀତ ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ ଯୋଜନାରେ ବ୍ୟାଙ୍କ ଋଣ ସହ ସରକାରଙ୍କ ପକ୍ଷରୁ ସବସିଡ ମଧ୍ୟ ମିଳିଥାଏ। ଲାଭ ଉଭୟ କ୍ଷେତ୍ରରେ ହୋଇଥାଏ, ଉତ୍ପାଦକ ଓ ସେବା କ୍ଷେତ୍ର ପାଇଁ ଉପଯୁକ୍ତ, ଗ୍ରାମ ଓ ସହର ଉଭୟ ପାଇଁ ଏହା ଅପରିହାର୍ଯ୍ୟ। ବ୍ୟବସାୟ ପ୍ରକଳ୍ପ ଅନୁଯାୟୀ ଋଣ ଓ ଅନୁଦାନ ମଧ୍ୟ ରହିଛି। ଏସି ଏସ୍ଟି ଓ ମହିଳା ଉଦ୍ୟୋଗୀଙ୍କ ପାଇଁ ବିଶେଷ ଯୋଜନା ମଧ୍ୟ ରହିଛି। ଏଥିପାଇଁ ଅନେକ ସୁବିଧା ଯାହା ନୂତନ ବ୍ୟବସାୟ, ବ୍ୟାଙ୍କ ଋଣ, ବ୍ୟବସାୟ ସ୍ଥାପନରେ ସହଯୋଗ, ପ୍ରକଳ୍ପ ପ୍ରସ୍ତୁତିରେ ପରାମର୍ଶ ଦେବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ଷ୍ଟାର୍ଟଅପ୍ ଇଣ୍ଡିଆ ପଞ୍ଜୀକରଣ, ମେଣ୍ଟରସିପ୍, ନିବେଶକଙ୍କ ସହ ସଂଯୋଗ ଓ କେତେକ କ୍ଷେତ୍ରରେ କର ପ୍ରୋତ୍ସାହନ ଭଳି ସହାୟତା ଦେଇଥାଏ। ସେହିଭଳି କ୍ରେଡିଟ୍ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ଫର୍ ମାଇକ୍ରୋ ଆଣ୍ଡ ସ୍ମଲ୍ ଏଣ୍ଟରପ୍ରାଇଜେସ୍, ଏହି ବ୍ୟବସ୍ଥା ସେବା ଉଦ୍ୟୋଗୀମାନଙ୍କ ପାଇଁ ଅନେକ କ୍ଷେତ୍ରରେ ବିନା ଅତିରିକ୍ତ ବନ୍ଧକରେ ବ୍ୟାଙ୍କ ଋଣ ପାଇବାର ସୁବିଧା ମଧ୍ୟ ରହିଛି, କାରଣ ସରକାର ଋଣର ଏକ ଅଂଶ ପାଇଁ ଗ୍ୟାରେଣ୍ଟି ସହଯୋଗ ପ୍ରଦାନ କରିଥାନ୍ତି। ତେଣୁ ଏହି ଋଣ ପାଇଁ ଯିବା ସମୟରେ ସାଧାରଣ ବ୍ୟାଙ୍କ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିଥାଏ। ଷ୍ଟାର୍ଟଅପ୍ ଆଜିର ଯୁବବର୍ଗଙ୍କ ପାଇଁ କେବଳ ଏକ ବ୍ୟବସାୟିକ ବିକଳ୍ପ ନୁହେଁ, ବରଂ ଆତ୍ମନିର୍ଭରଶୀଳତା, ଆର୍ଥିକ ସ୍ୱାଧୀନତା ଓ ସାମାଜିକ ପରିବର୍ତ୍ତନର ଏକ ଶକ୍ତିଶାଳୀ ମାଧ୍ୟମ। ସରକାରଙ୍କ ବିଭିନ୍ନ ଋଣ ଓ ସହାୟତା ଯୋଜନାର ସଠିକ୍ ବ୍ୟବହାର କଲେ ଜଣେ ବେକାର ଯୁବକ କିମ୍ବା ଯୁବତୀ ନିଜର ସ୍ୱପ୍ନକୁ ସଫଳ ବ୍ୟବସାୟରେ ପରିଣତ କରିପାରିବେ। ଏହାଦ୍ୱାରା ସେମାନେ କେବଳ ନିଜେ ସ୍ୱାବଲମ୍ବୀ ହେବେ ନାହିଁ, ବରଂ ଅନ୍ୟମାନଙ୍କ ପାଇଁ ଏକ ରୋଜଗାର ସୁଯୋଗ ସୃଷ୍ଟି କରି ରାଜ୍ୟ ଓ ଦେଶର ଆର୍ଥିକ ବିକାଶରେ ମୂଲ୍ୟବାନ ଅବଦାନ ଦେଇପାରିବେ। ଷ୍ଟାର୍ଟଅପ୍ ସଂସ୍କୃତି ଯୁବବର୍ଗଙ୍କ ପାଇଁ ଆତ୍ମନିଯୁକ୍ତିର ଏକ ଶକ୍ତିଶାଳୀ ମାଧ୍ୟମ। ସଠିକ୍ ଯୋଜନା, ବଜାର ବିଶ୍ଳେଷଣ, ଦକ୍ଷତା ଓ ଅଧ୍ୟବସାୟ ସହିତ ଆରମ୍ଭ କରାଯାଉଥିବା ଏକ ଛୋଟ ଷ୍ଟାର୍ଟଅପ୍ ଭବିଷ୍ୟତରେ ଏକ ବଡ଼ ଉଦ୍ୟୋଗରେ ପରିଣତ ହୋଇପାରେ। ଏହା ନିଃସନ୍ଦେହ ଏହା କେବଳ ବ୍ୟକ୍ତିଗତ ଆୟ ବୃଦ୍ଧି କରେ ନାହିଁ, ବରଂ ଦେଶର ଆର୍ଥିକ ବିକାଶ ଓ ରୋଜଗାର ସୃଷ୍ଟିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥାଏ।
1: ଶୁଣୁଥିଲେ ଆଲୋଚନା ଷ୍ଟାର୍ଟଅପ୍ ମାଧ୍ୟମରେ ଯୁବବର୍ଗଙ୍କ ପାଇଁ ଆତ୍ମନିଯୁକ୍ତିର ସୁଯୋଗ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଡକ୍ଟର ଲକ୍ଷ୍ମଣ ସାହୁ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ, ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ପୁରୀରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ଦୁର୍ଲଭ ହାତୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭାଷାନୀତି ଲାଗୁ ହେବ ନାହିଁ ବୋଲି ସିବିଏସ୍ଇର ସୂଚନା। ଏବଂ ରାଜ୍ୟର 8ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥିରେ ପୁରୀ ଶ୍ରୀମନ୍ଦିରରୁ ଶ୍ରୀଜୀଉମାନେ ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ

କରିଛନ୍ତି। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପରେ ବଡ଼ ବାଡ଼ଗ୍ରାହୀ ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିରେ ଆସିଥିଲେ। ପରେ ଦେବୀ ସୁଭଦ୍ରା ଆସିବା ସହ ଶେଷରେ କୋଟି ଓଡ଼ିଆଙ୍କ ମୋଡ଼ମଣି ଶ୍ରୀ ଜଗନ୍ନାଥ।

ଶୃଙ୍ଖଳିତ କରିବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି 80 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁରୀ ବଡ଼ଦାଣ୍ଡ ଓ ସମ୍ପୂର୍ଣ୍ଣ ସହରକୁ ସିସିଟିଭି ସର୍ବେକ୍ଷଣ ମଧ୍ୟରେ ରଖାଯାଇଛି। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଭକ୍ତିମୟ ପରିବେଶ ମଧ୍ୟରେ ଶ୍ରୀଜଗନ୍ନାଥ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସ୍ନାନ ନୀତି ଅନୁଷ୍ଠିତ ହୋଇଯାଇଛି। ପ୍ରଭୁଙ୍କ ହାତୀବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା। ସେହିଭଳି ନୟାଗଡ଼ ଜିଲ୍ଲାର ରଣପୁରଠାରେ ଠାକୁରଙ୍କ ହାତୀବେଶ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମନ୍ଦିର ପରିସରରେ ସ୍ନାନ ମଣ୍ଡପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନରେ ଠାକୁରଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଗସ୍ତ କରି ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ବଡ଼ଦାଣ୍ଡସ୍ଥିତ ରଥକଳାରେ ପହଞ୍ଚି ରଥଯାତ୍ରା ପାଇଁ ଚାଲିଥିବା ରଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ରଥ ମହାରଣାମାନଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ଆବଶ୍ୟକତା ବିଷୟରେ ଜାଣିବା ସହିତ ରଥ ନିର୍ମାଣ କାର୍ଯ୍ୟକୁ ଅଧିକ ସୁରୁଖୁରୁ ଓ ସମୟାନୁସାରେ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ 2026 ମସିହା ପାଇଁ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ପ୍ରତିରକ୍ଷା ବାହିନୀ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ୍ କର୍ମଚାରୀମାନଙ୍କୁ ସାହସିକତା ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏହି ପୁରସ୍କାର ଜମ୍ମୁ କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ଏବଂ ଦେଶର ସୀମାନ୍ତ ଅଞ୍ଚଳରେ ଆତଙ୍କବାଦ, ବିଦ୍ରୋହ ଓ ଶତ୍ରୁପକ୍ଷ ବିରୋଧରେ ଭାରତର ନିରନ୍ତର ସଂଗ୍ରାମକୁ ପ୍ରତିଫଳିତ କରିବା ସହିତ ବିମାନ ଚଳାଚଳ, ସାମୁଦ୍ରିକ ଅଭିଯାନ ଏବଂ ମାନବିକ ସହାୟତା କାର୍ଯ୍ୟରେ ପ୍ରଦର୍ଶିତ ଅସାଧାରଣ ସାହସକୁ ସମ୍ମାନିତ କରିଥାଏ। ଗତ 8 ତାରିଖରେ ରାଷ୍ଟ୍ରପତି ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ପ୍ରଥମ ପର୍ଯ୍ୟାୟରେ ସାହସିକତା ପୁରସ୍କାର ପ୍ରଦାନ କରିଥିଲେ। କେନ୍ଦ୍ର ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଦିବସର ଉଦ୍ଘାଟନୀ ଉତ୍ସବ ଭୁବନେଶ୍ୱରସ୍ଥିତ ସମବାୟ ଭବନରେ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ସମବାୟରୁ ସମୃଦ୍ଧି ଅଭିଯାନକୁ ରାଜ୍ୟରେ ତ୍ୱରାନ୍ୱିତ କରିବା ପାଇଁ ସମବାୟ ବିଭାଗ ସମସ୍ତ ପ୍ରୟାସ କରିବା ସହିତ ଅଭିଯାନକୁ ଫଳପ୍ରଦ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଏହି କ୍ରମରେ ରାଜ୍ୟର ପ୍ରତିଟି ପଞ୍ଚାୟତରେ କୃଷି ଋଣ, ଦୁଗ୍ଧ ଓ ମତ୍ସ୍ୟ ସମବାୟ ସମିତି ଗଠନ ହେବା ପ୍ରକ୍ରିୟା ଜାରି ରହିଛି। ପ୍ୟାକ୍ସଗୁଡ଼ିକୁ ଏମ୍ପ୍ୟାକ୍ସରେ ପରିଣତ କରି ଏହା ମାଧ୍ୟମରେ ବିଭିନ୍ନ ବ୍ୟବସାୟିକ ତଥା ଉତ୍ପାଦନକ୍ଷମ କାର୍ଯ୍ୟ ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍ତି। ମହାପ୍ରତାପୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କ 591ତମ ରାଜ୍ୟାଭିଷେକ ତଥା ଗଜପତି ଦିବସ ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ କହିଛନ୍ତି, ଓଡ଼ିଆ ଭାଷାକୁ ପ୍ରଥମ କରି ତତ୍କାଳୀନ ରାଷ୍ଟ୍ରୀୟ ତଥା ପ୍ରଶାସନିକ ଭାଷାର ମର୍ଯ୍ୟାଦା ଗଜପତି କପିଳେନ୍ଦ୍ର ଦେବ ପ୍ରଦାନ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ସାଂସ୍କୃତିକ ନବଜାଗରଣ ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ଶ୍ରୀ ସୁରଜ କହିଛନ୍ତି। ସୂଚନା ଅନୁସାରେ 1435 ଖ୍ରୀଷ୍ଟାବ୍ଦ ଜୁନ୍ 29 ତାରିଖ ଅର୍ଥାତ୍ ଆଜିର ଦିନରେ ମହାରାଜାଙ୍କ ରାଜ୍ୟାଭିଷେକ ହୋଇଥିଲା। ଏଥିସହିତ ତାଙ୍କୁ ଗଜପତି, ଗୋଡ଼େଶ୍ୱର, ନବକୋଟି, କର୍ଣ୍ଣାଟକ, କଳବର୍ଗେଶ୍ୱର ଉପାଧି ପ୍ରଦାନ କରାଯାଇଥିଲା। କପିଳେନ୍ଦ୍ର ଦେବ 1435ରୁ 1465 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପକ୍ଷରୁ ଆଜି ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା ଜାରି କରାଯାଇଛି। ଏ ସମ୍ପର୍କରେ ପରିଷଦ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭାଷା ନୀତି ଲାଗୁ ହେବ ନାହିଁ। 2026-27 ଶିକ୍ଷାବର୍ଷରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ପୁରୁଣା ଦୁଇ ଭାଷା ନୀତିରେ ପାଠ ପଢ଼ିବେ। ଚଳିତ ବର୍ଷ ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀରେ ପଢ଼ୁଥିବା ବିଦ୍ୟାର୍ଥୀମାନେ ଦୁଇଟି ବିଦେଶୀ ଭାଷା ପଢ଼ୁଥିବାରୁ ଗୋଟିଏ ଭାରତୀୟ ଭାଷାକୁ ତୃତୀୟ ଭାଷା ଭାବେ ଚୟନ କରି ସେମାନେ ପଢ଼ିପାରିବେ ବୋଲି ସିବିଏସ୍ଇ ପକ୍ଷରୁ କୁହାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ଖାତା ପୁନଃ ଯାଞ୍ଚ ଆବେଦନ ତାରିଖ ବୃଦ୍ଧି କରାଯାଇଛି। ଆସନ୍ତାକାଲି ଆବେଦନ ତାରିଖ ଶେଷ ହେଉଥିବା ବେଳେ ଏହାକୁ ଆସନ୍ତା ମାସ 4 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଜାତୀୟ ପରିସଂଖ୍ୟାନ ଦିବସ ଆଜି ପାଳନ କରାଯାଉଛି। ଜାତୀୟ ବିକାଶ ସମ୍ପର୍କିତ ସାମାଜିକ, ଅର୍ଥନୈତିକ ଯୋଜନା ଏବଂ ନୀତି ପ୍ରଣୟନରେ ପରିସଂଖ୍ୟାନର ଗୁରୁତ୍ୱ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। 2007 ପ୍ରତିବର୍ଷ ଜୁନ୍ ମାସ 29 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି, ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବା। ଭାରତୀୟ ପରିସଂଖ୍ୟାନର ଜନକ କୁହାଯାଉଥିବା ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲାନୋବିସ୍ଙ୍କ ପରିସଂଖ୍ୟାନ ପ୍ରତି ଅବଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ତାଙ୍କ ଜୟନ୍ତୀରେ ଏହି ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପରିସଂଖ୍ୟାନ ଦିବସ ପାଳନ କରାଯାଇଛି। ସମ୍ବଲପୁର ଜିଲ୍ଲା ପ୍ରଶାସନ

0: ପକ୍ଷରୁ ଚଳିତ ବର୍ଷର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ବିଭାଗର ଛାତ୍ରଛାତ୍ରୀଙ୍କ ସ୍କୁଲ ଛାଡ଼ିବା ସମସ୍ୟା, ଭିନ୍ନକ୍ଷମମାନଙ୍କ ସଠିକ୍ ଚିହ୍ନଟ ପ୍ରକ୍ରିୟା ଆଦି ବିଭିନ୍ନ କ୍ଷେତ୍ରରେ ପରିସଂଖ୍ୟାନ ମାଧ୍ୟମରେ ନିର୍ଭୁଲ ତଥ୍ୟ ମିଳିପାରିଛି ବୋଲି କହିଛନ୍ତି। ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ଆଗାମୀ ଦିନରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଆୟୋଜନ କରି ପରିସଂଖ୍ୟାନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିସଂଖ୍ୟାନ ଦିବସର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା କୃଷି ଗଣନା, କ୍ଷୁଦ୍ର ଜଳସେଚନ ଓ ଅର୍ଥନୈତିକ ଗଣନା ଭଳି ବିଭିନ୍ନ ଯୋଜନାର କାର୍ଯ୍ୟକାରିତା, ଆବଶ୍ୟକତା ଓ ଉପାଦେୟତା ଉପରେ ବକ୍ତାମାନେ ଆଲୋକପାତ କରିଥିଲେ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 8ଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 22ଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଏହିସବୁ ସ୍ଥାନ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ବର୍ତ୍ତମାନ ଆମର ମନସୁନ୍ ପୁରା ଓଡ଼ିଶା କଭର କରିସାରିଛି, ଆଉ କଣ୍ଡିସନ ଫେଭରେବୁଲ ରହିଛି। ଆଉ ଅଲଗା ଷ୍ଟେଟ ମାନଙ୍କ ପାଇଁ ମଧ୍ୟ ମନସୁନ ଫର୍ଦର ପ୍ରୋଗ୍ରେସ ହେବା ପାଇଁକା ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ ଭିତରେ ରାଜ୍ୟ କିଛି କିଛି ସ୍ଥାନରେ ହାଲକର ମଧ୍ୟମ ବର୍ଷା ହେବାର ସହିତ କାମହା ସ୍ଥାନରେ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ଝଟକା ପବନ ମଧ୍ୟ ହେବାର ସମ୍ଭାବନା ରହିଛି।
0: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ଚେଡେଙ୍ଗା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ 3ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକରେ ଜିଲ୍ଲାପାଳ 34ଟି ଅଭିଯୋଗର ଶୁଣାଣି କରି ତତ୍କାଳ ସମାଧାନ କରିଛନ୍ତି। ଏଥିସହ 2 ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଦେବଗଡ଼ ଜିଲ୍ଲା ସରୁଆଳି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ 75ଟି ଅଭିଯୋଗର ଶୁଣାଣି କରାଯାଇ ସେଗୁଡ଼ିକର ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଆୟୋଜିତ ଶିବିରରେ 66ଟି ମାମଲାର ତତ୍କାଳ ସମାଧାନ କରାଯାଇଛି। କୋରାପୁଟ ଜିଲ୍ଲା ଲମତାପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ 54ଟି ଅଭିଯୋଗର ଶୁଣାଣି କରାଯାଇଛି। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ ଜିଲ୍ଲାପାଳ 100ଟି ଅଭିଯୋଗର ଶୁଣାଣି କରି ସେଗୁଡ଼ିକର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ରେଡ୍କ୍ରସ ପାଣ୍ଠିରୁ 2 ଜଣ ହିତାଧିକାରୀଙ୍କୁ 15,000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ପୁରୀରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ଦୁର୍ଲଭ ହାତୀବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଥ ମୂର୍ତ୍ତି। ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭାଷାନୀତି ଲାଗୁ ହେବ ନାହିଁ ବୋଲି ସିବିଏସ୍ଇର ସୂଚନା। ଏବଂ ରାଜ୍ୟର 8ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।
2: ବାପା, 2-3 ହଜାର
3: କାହିଁକି?
2: ମୋର ପକେଟ୍ ମନି।
3: ଆରେ ଏବେ ମାତ୍ର 2,000 କ୍ୟାଶ୍ ଅଛି।
2: ଆରେ ବାପା, ବୁଲେଟ୍ ଟ୍ରେନ୍ ଯୁଗରେ ଶଗଡ଼ ଚଲଉଛ, ଡିଜିଟାଲ ପେମେଣ୍ଟ ଚଲାଓ। ହେ ନୁହେଁ, ହଁ, ସିଧା UPI ରୁ ପେମେଣ୍ଟ କର, ଏଇଟା ସହଜ।
3: ଆରେ ବା, ମତେ ବି ଶିଖା, ନିଜର 1,000 ନେଇଯା,
2: ତମ ମୋବାଇଲ ଦିଅ,
3: ନେଇଯା।
4: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ,
5: ସହଜ ଅଟେ ପ୍ରତିଦିନ ନେଣ ଦେଣ।
6: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
7: ଆଜିର ପ୍ରସଙ୍ଗ, ସ୍ନାନବେଦୀରେ ମହାପ୍ରଭୁ। ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନାରେ ମୁଁ ନୀନା ସାହୁ। ନୀଳାଚଳ କ୍ଷେତ୍ରରେ ବାସ କରୁଥିବା ପୁରୁଷୋତ୍ତମ ହେଉଛନ୍ତି ପରମାତ୍ମା, ପରମବ୍ରହ୍ମ ଓ ପରମେଶ୍ୱର। ନୀଳାଚଳବାସୀ ଜଗତର ନାଥ ଜଗନ୍ନାଥ ଓଡ଼ିଆ ଜାତିର ବିଭବ ଏବଂ ସାରା ବିଶ୍ୱରେ ତାଙ୍କର ସ୍ୱତନ୍ତ୍ରତା ରହିଛି। ସର୍ବବ୍ୟାପ୍ତ ଶ୍ରୀ ଜଗନ୍ନାଥ ହେଉଛନ୍ତି ସୃଷ୍ଟି, ସ୍ଥିତି ଓ ବିଲୟର କାରଣ। ବେଦ ମନ୍ତ୍ରରେ ସ୍ୱୟଂ ଜଗନ୍ନାଥ ହେଉଛନ୍ତି ବିଷ୍ଣୁ, ପୌରାଣିକ ମତରେ ଶ୍ରୀ ଜଗନ୍ନାଥ ହେଉଛନ୍ତି ଶ୍ରୀକୃଷ୍ଣ। ତେଣୁ ତାଙ୍କର ଲୀଳା ବର୍ଣ୍ଣନା କରିବା ସହଜସାଧ୍ୟ ନୁହେଁ।

ଜ୍ୟୋତିର୍ମୟ ମହାପ୍ରଭୁ ଶ୍ରୀଜଗନ୍ନାଥ ମାନବୀୟ ଲୀଳା ପ୍ରକଟ କରିଥାନ୍ତି। ମାନବଙ୍କ ମଧ୍ୟରେ ଯାହାସବୁ ଘଟିଥାଏ ସେଗୁଡ଼ିକ ସ୍ୱୟଂ ଦାରୁ ଦେବତା ଦାରୁବ୍ରହ୍ମଙ୍କ ଶ୍ରୀମନ୍ଦିରରେ ସମସ୍ତ ନୀତି କାନ୍ତି ବିଧିବିଧାନ ଏବଂ ପାରମ୍ପରିକ ଭାବେ ପାଳନ କରାଯାଏ। ବାର ମାସରେ ତେରଯାତ୍ରା ମଧ୍ୟରେ ତାଙ୍କର ଲୀଳାର ବୈଶିଷ୍ଟ୍ୟ ରହିଛି। ଶ୍ରୀଜୀଉଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ସ୍ନାନଯାତ୍ରା ସ୍ୱତନ୍ତ୍ର। ରଥଯାତ୍ରା ପୂର୍ବରୁ ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ଦିନ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହାକୁ ଜ୍ୟେଷ୍ଠ ପୂର୍ଣ୍ଣିମା ସ୍ନାନ ପୂର୍ଣ୍ଣିମା ଏବଂ ପତିତ ପାବନ ଲୀଳା ବୋଲି କୁହାଯାଏ। ଏହିଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜନ୍ମତିଥି ପଡ଼ୁଥିବାରୁ ତାଙ୍କର ଅଭିଷେକ ଉତ୍ସବ ମଧ୍ୟ ପାଳନ କରାଯାଇଥାଏ। ଯେପରି ସାଧାରଣ ମନୁଷ୍ୟ ତାର ସ୍ୱର୍ଣ୍ଣକ୍ଷେତ୍ରକୁ ସ୍ମରଣ କରି ଉତ୍ସାହର ସହ ପାଳନ କରିଥାଏ, ସେହିପରି ପ୍ରଭୁ ଜଗନ୍ନାଥଙ୍କର ଆବିର୍ଭାବ ଦିବସ ସ୍ନାନଯାତ୍ରା ଭାବେ ପାଳିତ ହୋଇଥାଏ। ବର୍ଷ ସାରା ଦର୍ପଣ ସମ୍ମୁଖରେ ମନ୍ତ୍ର ଉଚ୍ଚାରଣ ମାଧ୍ୟମରେ ସ୍ନାନ କରୁଥିବା ଚତୁର୍ଦ୍ଧା ମୂର୍ତ୍ତି ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନମଣ୍ଡପ ଉପରେ ବିଜେ ହୋଇ ଶ୍ରଦ୍ଧାଳୁଙ୍କ ସମ୍ମୁଖରେ ମନ୍ତ୍ରପୂତ ସୁବାସିତ କୁମ୍ଭ ଜଳରେ ସ୍ନାନ କରିଥାନ୍ତି। ସ୍ନାନବେଦୀ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଦର୍ଶନ କରୁଥିବାରୁ ଏହାକୁ ପତିତ ପାବନ ଲୀଳା ବୋଲି ମଧ୍ୟ କୁହାଯାଏ। ସ୍ନାନବେଦୀକୁ ଚତୁର୍ଦ୍ଧା ମୂର୍ତ୍ତି ଧାଡ଼ି ପହଣ୍ଡିରେ ବିଜେ ହୋଇଥାନ୍ତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ଏହାପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନବେଦୀକୁ ବିଜେ କରିଥାନ୍ତି। ଜ୍ୟେଷ୍ଠ ପୂର୍ଣ୍ଣିମା ପୂର୍ବଦିନଠାରୁ 108 ଗରା ଜଳ ସୁନାକୂଅରୁ ସଂଗ୍ରହ କରାଯାଇଥାଏ। ଏହି ସୁନାକୂଅଟି ଶ୍ରୀମନ୍ଦିର ପରିସରରେ ଥିବା ଶୀତଳା ଠାକୁରାଣୀଙ୍କ ସମ୍ମୁଖରେ ରହିଛି। 108 ଗରା ଜଳକୁ କର୍ପୂର କେଶର ଚନ୍ଦନ ସହିତ ଅନ୍ୟାନ୍ୟ ଦ୍ରବ୍ୟ ମିଶାଯାଇ ଅଧିବାସ ଗୃହରେ ରଖାଯାଇଥାଏ। ଏହି ଅଭିମନ୍ତ୍ରିତ ଜଳରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ କରିଥାନ୍ତି। ବିଧି ଅନୁଯାୟୀ ବଡ଼ ଠାକୁରଙ୍କୁ 33 କୁମ୍ଭ, ପ୍ରଭୁ ଜଗନ୍ନାଥଙ୍କୁ 35 କୁମ୍ଭ, ଦେବୀ ସୁଭଦ୍ରାଙ୍କୁ 22 କୁମ୍ଭ ଏବଂ ଚକ୍ରରାଜ ସୁଦର୍ଶନଙ୍କୁ 18 କୁମ୍ଭ ଜଳ ଦ୍ୱାରା ସ୍ନାନ କରାଯାଇଥାଏ। ସ୍ନାନବେଦୀରେ ଠାକୁରଙ୍କର ଜଳ ଲାଗି ନୀତି ପରେ ଆଦ୍ୟ ସେବକ ଶ୍ରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରିଥାନ୍ତି। ଶ୍ରୀନଅରରୁ ପାରମ୍ପରିକ ରୀତିନୀତି ଅନୁଯାୟୀ ଗଜପତି ମହାରାଜ ରୂପା ଖଚିତ ତାମଜାନ ବିମାନରେ ଆସି ସ୍ନାନବେଦୀରେ ପହଞ୍ଚି ଛେରାପହଁରା ନୀତି ସମ୍ପନ୍ନ କରିଥାନ୍ତି। ଏହାପରେ ଠାକୁରଙ୍କର ଗଜାନନ ବା ହାତୀବେଶ ଅନୁଷ୍ଠିତ ହୋଇଥାଏ। ରୀତିନୀତି ଅନୁଯାୟୀ ବାଡ଼ଗ୍ରାହୀ ସାମନ୍ତ ବଳଭଦ୍ରଙ୍କ ନିମନ୍ତେ ଗୋପାଳତୀର୍ଥ ମଠରୁ ଏବଂ ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ନିମନ୍ତେ ରାଘବଦାସ ମଠରୁ ଏହି ବେଶ ପାଇଁ ସମସ୍ତ ଉପକରଣ ଆସିଥାଏ। ସ୍ନାନବେଦୀ ଉପରେ ଠାକୁରଙ୍କର ଏହି ବେଶ ଦର୍ଶନ କଲେ ବହୁଜନ୍ମର ପୁଣ୍ୟଫଳ ମିଳିଥାଏ ବୋଲି ପ୍ରବାଦ ରହିଛି। ହାତୀ ବେଶ ପରେ ଠାକୁରଙ୍କର କର୍ପୂର ଲାଗି ଏବଂ ଏହାପରେ ଭୋଗ ଲାଗି ହୋଇଥାଏ। ଭୋଗ ଲାଗି ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଶ୍ରଦ୍ଧାଳୁ ସାହାଣ ମେଳାରେ ଦର୍ଶନ କରିଥାନ୍ତି। ସ୍ନାନ ଯୋଗୁଁ ଠାକୁର ମାନବୀୟ ରୀତିନୀତି ଅନୁଯାୟୀ ଜ୍ୱରରେ ପୀଡ଼ିତ ହୋଇଥାନ୍ତି, ତେଣୁ ସ୍ନାନବେଦୀ ଉପରୁ ଠାକୁର ଅଣସର ଘରକୁ ବିଜେ କରିଥାନ୍ତି। ସେଠାରେ ଶ୍ରୀଜୀଉଙ୍କର 15 ଦିନ ଧରି ଗୁପ୍ତସେବା ନୀତି ଅନୁଷ୍ଠିତ ହୋଇଥାଏ। ଜ୍ୱରରୁ ଆରୋଗ୍ୟ ଲାଭ କରିବା ପାଇଁ ଏହି ଅଣସର ଘରେ ଅବସ୍ଥାନ ଅବସରରେ ଠାକୁରଙ୍କୁ ଫୁଲୁରୀ ତେଲ ଘର୍ଷଣ କରାଯାଇଥାଏ। ଠାକୁର ଆରୋଗ୍ୟ ଲାଭ ପାଇଁ ଦଶମୂଳ ସେବନ ମଧ୍ୟ କରିଥାନ୍ତି। ଅଣସର ପିଣ୍ଡି ସମ୍ମୁଖରେ ଠାକୁରଙ୍କର ପଟିଦିଅ ପୂଜା ପାଇଥାନ୍ତି। ବଡ଼ ଠାକୁର ବଳଭଦ୍ର ଶ୍ରୀ ଅନନ୍ତ ବାସୁଦେବ, ଦେବୀ ସୁଭଦ୍ରା ଭୁବନେଶ୍ୱରୀ ଏବଂ ପ୍ରଭୁ ଜଗନ୍ନାଥ ଶ୍ରୀ ନାରାୟଣ ପଟିଦିଅ ରୂପରେ ପୂଜା ପାଇଥାନ୍ତି। ରଥଯାତ୍ରା ପୂର୍ବ ଦିନ ଅର୍ଥାତ୍ 15ତମ ଦିନରେ ଠାକୁରଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଥାଏ। ଠାକୁରଙ୍କର ଅଣସର ଘରେ ଅବସ୍ଥାନ ଅବସରରେ ଶ୍ରଦ୍ଧାଳୁ ବ୍ରହ୍ମଗିରିଠାରେ ଅଲାରନାଥ ଦର୍ଶନ ବିଧି ରହିଛି। ପୁରୀ ଶ୍ରୀକ୍ଷେତ୍ରରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କର ଶାନ୍ତି ଶୃଙ୍ଖଳାର ସହ ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଠାକୁରଙ୍କର ନୀତିକାନ୍ତି ସମ୍ପନ୍ନ ହେବା ସହ ଶ୍ରଦ୍ଧାଳୁ ବଡ଼ଦାଣ୍ଡରୁ ଚତୁର୍ଦ୍ଧା ମୂର୍ତ୍ତିର ଦିବ୍ୟ ଦର୍ଶନ ଲାଭ କରିଛନ୍ତି।

ଆଜିର ପ୍ରସଙ୍ଗରେ ଶୁଣିଲେ ସ୍ନାନବେଦୀରେ ମହାପ୍ରଭୁ, ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନା ନୀନା ସାହୁ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦି ଛାଡ଼ିକରି ସ୍ନାନ ବେଦିନ ହାତୀ ବେଶଥି ଦର୍ଶନ ଦେଉଛନ୍ ଚତୁର୍ଦ୍ଧାମୂର୍ତ୍ତି। ସାର୍ର କଳାବଜାରୀକେ ରୁକବାର ଆଉ ଯୁଗାବାର ଲାଗି 42 କୋଟି ଟଙ୍କାର ସୁଧ ଛାଡ଼କେ ସରକାରଙ୍କର ମଞ୍ଜୁରୀ। ବିଦ୍ୟାଳୟମାନଙ୍କେ ସଂଶୋଧିତ ବହି ଦିଆଯିବାର ବାବଦେ ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀଙ୍କର ସୂଚନା। ଆଉ ମୌସୁମୀର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନ ହେଇଛେ ବର୍ଷା। ଏଥର ପୁରା ଖବର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର 12 ପ୍ରମୁଖ ଯାତ୍ରା ଭିତରେ ଦେବସ୍ନାନ ପୂର୍ଣ୍ଣିମା ଗୋଟିଏ ଯାତ୍ରା ଆଏ। ଜ୍ୟେଷ୍ଠ ମାସ ଉଜ୍ଜଳ ପଖର ପୁନି ତିଥିନ ଶ୍ରୀକ୍ଷେତ୍ର ପୁରୀନ ସ୍ନାନ ଯାତ୍ରା ହେସି। ପୁନିର ଦୁର୍ଲଭ ଅବସରରେ ମହାପ୍ରଭୁ ଜନ୍ମ ହୋଇଥିଲେ। ଆଜି ଶ୍ରୀମନ୍ଦିରର ସବୁ ନୀତିକାନ୍ତି ସୁରୁଖୁର୍ତ୍ତି ଚାଲିଛି। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥି ଅବସରରେ ପୁରୀ ଶ୍ରୀମନ୍ଦିରର ମହାପ୍ରଭୁମାନେ ରତ୍ନବେଦୀ ଛାଡ଼ିକରି ଧାଡ଼ି ପହଣ୍ଡିଥି ସ୍ନାନବେଦୀକେ ବିଜେ କରିଛନ୍। ପହିଲା ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ଋତୁରୁ ବଡ଼ ବାଡ଼ଗ୍ରାହୀ ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିଥି ଆସିଥିଲେ। ତା ଋତୁରୁ ଦେବୀ ସୁଭଦ୍ରା ଆସବାର ସହିତ ଶେଷେ କୋଟି ଓଡ଼ିଆଙ୍କର ମୌଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡିଥି ଆସିଥିଲେ। ସୁନାର କୁଆଁନୁ 108 ଗରିଆ ସୁବାସିତ ପାଇନ୍ଥି ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଇଛି। ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଲାଗି ଶ୍ରୀଜୀଉମାନଙ୍କ ନୀତିକାନ୍ତି ପହଁପହନୁ ମୂଲ ହୋଇଥିଲା। ସ୍ନାନବେଦୀ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ଲାଗି ବଡ଼ଦାଣ୍ଡନ ଶ୍ରଦ୍ଧାଳୁମାନଙ୍କର ଜବର ଭିଡ଼ ଲାଗି ରହିଛି। ସ୍ନାନ ପରେ ମହାପ୍ରଭୁମାନେ ଶ୍ରଦ୍ଧାଳୁମାନଙ୍କୁ ଦୁର୍ଲଭ ହାତୀ ବେଶଥି ଦର୍ଶନ ଦେଉଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୁରୀ ଯାଇକରି ସ୍ନାନମଣ୍ଡପନ ମହାପ୍ରଭୁଙ୍କର ଦର୍ଶନ କରିଛନ୍। ଏ ଅବସରରେ ଶ୍ରୀ ମାଝି ସମକର ସୁଖ ଶାନ୍ତି ଲାଗି କାମନା କରିଛନ୍। ତା ଋତୁରୁ ମୁଖ୍ୟମନ୍ତ୍ରୀ ବଡ଼ଦାଣ୍ଡନ ଥିବାର ରଥଖଳାନ ପହଞ୍ଚିକରି ରଥ ତିଆରି କାମର ଅଗ୍ରଗତି ସମୀକ୍ଷା କରିଛନ୍। ରଥ ମହାରଣାମାନଙ୍କ ସାଙ୍ଗେ ଆଲୋଚନା କରିକରି ସେମାନଙ୍କର ମତାମତ ଆବଶ୍ୟକତା ବାବଦେ ପଚରେଇ ବୁଝିବାର ସହିତ ରଥ ତିଆରି କାମକେ ସୁରୁଖୁର ଆଉ ଠିକ୍ ସମୟଥି ସାରବାର ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍। ମହାପ୍ରଭୁଙ୍କର ପହଣ୍ଡି ଜଳ ଲାଗି ଆଉ ହାତୀବେଶ ନୀତିକେ ଶୃଙ୍ଖଳିତ କରିବା ଲାଗି ସେବାୟତ ଆଉ ପ୍ରଶାସନ ତରଫ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି। ସୁରକ୍ଷାକେ ନଜରଥି ରଖିକରି 79 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁରୀ ବଡ଼ଦାଣ୍ଡ ଆଉ ସାରା ସହରକେ ସିସିଟିଭି ସର୍ବେକ୍ଷଣଟି ରଖାଯାଇଛି। ରାଜ୍ୟର ଭିନ୍ ଭିନ୍ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରମାନଙ୍କେ ଦେବସ୍ନାନ ପୂର୍ଣ୍ଣିମା ନୀତି ହେଉଛି। ବୌଦ୍ଧ ଜିଲ୍ଲାନ ଥିବାର ବହୁତ ପୁର୍ଣ୍ଣା ମନମୁଣ୍ଡା ଶ୍ରୀ ଦଧିବାବନ ମନ୍ଦିର, ନାୟକପଡ଼ା ପାତାଳୀ ଶ୍ରୀକ୍ଷେତ୍ର, ଠିଡ଼ିକାକୋର ଶ୍ରୀ ପୁରୁଷୋତ୍ତମ ଦେବ ଜଗନ୍ନାଥ ମନ୍ଦିର ସହିତ ଜିଲ୍ଲାର ଭିନ୍ ଭିନ୍ ଜଗନ୍ନାଥ ମନ୍ଦିରମାନଙ୍କେ ପବିତ୍ର ଦେବସ୍ନାନ ଯାତ୍ରା ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ର ସହିତ ଭିନ୍ ଭିନ୍ ଜଗନ୍ନାଥ ମନ୍ଦିରନ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ଶ୍ରୀଜଗନ୍ନାଥଙ୍କର ଅନନ୍ୟ ଲୀଳାକ୍ଷେତ୍ର କୋଟସମଲେଇର ପାତାଳୀ ଶ୍ରୀକ୍ଷେତ୍ରଠାରେ ଭି ରୀତିନୀତି ଅନୁସାରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଦେବସ୍ନାନ ପୂର୍ଣ୍ଣିମା କରାଯାଇଛି। ମହାପ୍ରତାପୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କର ଆଜି ରାଜ୍ୟାଭିଷେକ ଦିବସ। 1435 ମସିହା ଜୁନ 29 ତାରିଖ ଆଜିର ଦିନେ ମହାରାଜଙ୍କର ରାଜ୍ୟାଭିଷେକ ହେବାର ସହିତ ତାଙ୍କୁ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟକ କଳବର୍ଗେଶ୍ୱର ଉପାଧି ଦିଆଯାଇଥିଲା। ସେ ନିଜକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପରମ ସେବକ ଆଉ ଗଜପତି ଉପାଧିଟି ଭୂଷିତ କରିଥିଲେ। କପିଳେନ୍ଦ୍ର ଦେବ 1435 1465 ମସିହା ତକ ଶାସନ କରିଥିଲେ। ମହାରାଜଙ୍କ ରାଜ୍ୟାଭିଷେକ ଦିବସ ଅବସରରେ ଆଜି ରାଜ୍ୟ ଗଜପତି ଗୌରବ ଦିବସ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏ ଅବସରରେ ଶୁଭେଚ୍ଛା ଜଣାଇକରି କହିଛନ୍, ଗଜପତି କପିଳେନ୍ଦ୍ର ଦେବ ଓଡ଼ିଆ ସ୍ୱାଭିମାନ ବୀରତା ଆର୍ ଶୌର୍ଯ୍ୟର ପ୍ରତୀକ ଆନ୍। ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତିର ସୁରକ୍ଷା ଆର୍ ସାଂସ୍କୃତିକ ନବଜାଗରଣ ଲାଗି ତାଙ୍କର ବହୁତ ଅବଦାନ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଜ୍ୟ ସାର ମିଲବାର ଆଉ କଳାବଜାରୀକେ ରୁକବାର ଲାଗି ସମବାୟ ବିଭାଗ ତରଫ ସାରର ଆଗର ମହଜୁଦ ଯୋଜନାକେ ସରକାର ମଞ୍ଜୁର କରିଛନ୍। ଯୋଜନାଥି 5 ବର୍ଷରେ 42 କୋଟି ଟଙ୍କା ତକ ରିହାତି ଦିଆଯିବା। ଚଲତି ଆର୍ଥିକ ବର୍ଷ ଲାଗି 5 କୋଟି ଟଙ୍କା ଆବଣ୍ଟନ କରାଯାଇଛି।

0: ପାଖାପାଖି 2700 ପ୍ରାଥମିକ କୃଷି ସମବାୟ ସମିତିକେ ଏଥି ସାମିଲ କରାଯିବା। ସମବାୟ ବିଭାଗର କମିଶନର ଆଉ ସଚିବଙ୍କର ଅଧ୍ୟକ୍ଷତାତି ହୋଇଥିବା ସ୍ଥାୟୀ ଆର୍ଥିକ କମିଟିର ସୁପାରିଶ ଆଧାର୍ତି ଏ ନିଷ୍ପତ୍ତି ନିଆଯାଇଛି। ଏଥି କ୍ରେସ୍ କ୍ରେଡିଟ୍ ଋଣ ଉପରେ 100% ସୁଧ ସରକାର ଛାଡ଼ କରବେ, ଯେଉଁଥିଲାଗି ସମବାୟ ସମିତିମାନଙ୍କର ସାରର ଆକ୍ତୁରା ମହଜୁଦ ପ୍ରକ୍ରିୟା ପୂରାପୂରି ସୁଧମୁକ୍ତ ହୋଇପାରବା। ଡିଜିଟାଲ ପେମେଣ୍ଟକେ ପ୍ରୋତ୍ସାହନ ଦେବାର ଆଉ ସାର ବିକ୍ରି ସମୟଥି ସ୍ୱଚ୍ଛତା ବଜାୟ ରଖବାର ଲାଗି ସରକାରଙ୍କ ତରଫୁ କ୍ୟୁଆର୍ କୋଡ୍ ଜରିଏ କାରବାର କରବାରକେ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ନୂଆଦିଲ୍ଲୀନ ସ୍ୱାସ୍ଥ୍ୟ କ୍ଷେତ୍ର ଲାଗି ବହୁତେ ଡିଜିଟାଲ ପଦକ୍ଷେପର ଶୁଭାରମ୍ଭ କରିଛନ୍। ଇଥି ଆରୋଗ୍ୟ ସେତୁ 2 ଆୟୁଷ୍ମାନ ସାରଥୀ ଚାଟ୍ବଟ୍, ଆୟୁଷ୍ମାନ ଆପ୍, ଇ ସୁଶ୍ରୁତ କ୍ଲିନିକ୍, ନ୍ୟାସନାଲ୍ ହେଲ୍ଥ କ୍ଲେମ୍ସ ଏକ୍ସଚେଞ୍ଜ ଆଉ ସ୍ୱାସ୍ଥ୍ୟ ମାନଦଣ୍ଡ ସାମିଲ ରହିଛି। ଏସବୁ ପଦକ୍ଷେପ ଦେଶର ସ୍ୱାସ୍ଥ୍ୟ ଲାଗି ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିକେ ବରକସ କରବା ମନ୍ତ୍ରୀ ଶ୍ରୀ ନଡ୍ଡା କହିଛନ୍। କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଆୟତ୍ରିଭାଷା ନୀତି ବାବଦେ ନିର୍ଦ୍ଦେଶାବଳୀ ଜାରି କରିଛି। ଏହାଦେ 10 ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ଉପରେ ନୂଆ ଭାଷାନୀତି ଲାଗୁ ନାହିଁ ହୁଏ ବୋଲି ବୋର୍ଡ ସ୍ୱଷ୍ଟ କରିଛି। ସେନ୍ତା ଏହାଦେ 7, 8, ଆଉ 9 ପଢ଼ୁଥିବା ଛାତ୍ରଛାତ୍ରୀମାନେ 10 ପହଞ୍ଚିଲେ ଭି 3 ଭାଷାତି ବୋର୍ଡ ପରୀକ୍ଷା ଦେବାର ଦରକାର ନାହିଁନ। ସିବିଏସ୍ଇ ଆହୁରି କହିଛେ ଯେ 7, 8, ଆଉ 9 ଆଘନୁ 2 ବିଦେଶୀ ଭାଷା ବାଛୁଥିବା ଛାତ୍ରଛାତ୍ରୀମାନେ ସେହି ଭାଷା ଜାରି ରଖିପାରିବେ, ହେଲେ ସେମାନଙ୍କୁ ଗୋଟିଏ ଅତିରିକ୍ତ ଦେଶୀୟ ଭାଷା ପଢ଼ବାରକେ ପଡ଼ବା। ଗ୍ରେଡ୍ ଅନୁସାରେ ଜରୁରୀ ପାଠପଢ଼ା ସାମଗ୍ରୀ ଧାରି ସମୟ ଭିତରେ ଯୋଗାଇ ଦିଆଯିବା ବୋଲି ବୋର୍ଡ ତରଫରୁ କୁହାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟର ବିଦ୍ୟାଳୟମାନଙ୍କୁ ସଂଶୋଧିତ ବହି ଦିଆଯିବା ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। 1-8 ତକ ପଢ଼ା ବହିଥି ହୋଇଥିବାର ଭୁଲ୍ର ତଦନ୍ତ କରାଯାଇକରି ଅବହେଳା କରିଥିବାର ଅଧିକାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଦ୍ୟାଳୟନ ସଂଶୋଧିତ ବହି ବାଣ୍ଟବାର କାମ ଜିଲ୍ଲା ଶିକ୍ଷା ଅଧିକାରୀ କି ପ୍ରଧାନ ଶିକ୍ଷକଙ୍କ ଜରିଆଥି କରାଯିବା ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍।
1: ମାନ୍ୟବର ମୁଖ୍ୟମନ୍ତ୍ରୀ 14 ସୁପାରିଶ କରିଛନ୍ତି ବିଭାଗକୁ, ଯେ ଇଏ ବହି ଯେଉଁ ଭୁଲ ହେଇଛି ସେଥିରେ ଆମେ ବିଦ୍ୟାଳୟମାନଙ୍କୁ କରେକ୍ଟେଡ୍ କପି ଯିବ, ଏବଂ ଆମର ଜିଲ୍ଲା ଶିକ୍ଷା ଅଧିକାରୀ ହଉ, ଶିକ୍ଷକମାନଙ୍କୁ ହଉ, କି ଏ ବିଷୟ ଅବଗତ କରି ସେମାନେ ଯେଉଁ ଆମ କରେକ୍ଟେଡ୍ କପି ଦିଆ ହେଇଥିବ ସେହି ଅନୁସାରେ ପିଲାମାନଙ୍କୁ ପାଠ ପଢ଼ାଇବାର ବ୍ୟବସ୍ଥା କରିବେ।
0: ଜାତୀୟ ପରିସଂଖ୍ୟାନ ଦିବସ ଅବସରରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫୁ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ କାର୍ଯ୍ୟକ୍ରମ ହୋଇଯାଇଛି। ଏ ବଛରର ମୂଳ ଆଭିମୁଖ୍ୟ ପ୍ରଶାସନିକ ତଥ୍ୟର ଉନ୍ମୋଚନ ବାଦେ ଆଲୋଚନାଚକ୍ର ହୋଇଯାଇଛି। କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଲାଗି ତଥ୍ୟର ସଠିକ୍ ବିଶ୍ଳେଷଣ ବାଦେ ଜୋର ଦେଇଥିଲେ। ଏ ଅବସରରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ହୋଇଥିବା ଜିଲ୍ଲାସ୍ତରୀୟ ପ୍ରବନ୍ଧ ଆଉ କ୍ୱିଜ୍ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ଯୁକ୍ତ 2 ରିଚେକିଂ ଲାଗି ଆବେଦନ ସମୟକେ ଆଇବା 4 ତକ ପଢ଼ାଯାଇଛି। ଆଘନୁ ସମୟ ଜୁନ୍ 30 ତକ ଥିଲା। ଛାତ୍ରଛାତ୍ରୀମାନଙ୍କ ସୁବିଧାକେ ନଜରଥି ରଖିକରି ଏ ନିଷ୍ପତ୍ତି ନିଆଯାଇଛି। ବୌଦ୍ଧ ଜିଲ୍ଲାନ ରାଜ୍ୟ ସରକାରଙ୍କ ବିକାଶର ଧାରା ଓଡ଼ିଶା ସାରା 2026 କାର୍ଯ୍ୟକ୍ରମର 3 ଆଉ ଉଦ୍ଯାପନୀ ସମାରୋହ ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କାର୍ଯ୍ୟକ୍ରମଟି ଯୋଗ ଦେଇକରି କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନା ବାବଦେ ସୂଚନା ଦେଇଥିଲେ। ଅନୁସୂଚିତ ଜାତି ଜନଜାତିଙ୍କ ବିକାଶ ଲାଗି ସରକାରଙ୍କ ଭିନ୍ ଭିନ୍ ପଦକ୍ଷେପ ଆଉ ସରକାରୀ ଯୋଜନାମାନଙ୍କ ସଠିକ୍ କାର୍ଯ୍ୟାନ୍ୱୟନ ବାବଦେ କାର୍ଯ୍ୟକ୍ରମଟି ଆଲୋଚନା ହୋଇଥିଲା। ନୂଆପଡ଼ା ଜିଲ୍ଲାର ଭିନ୍ ଭିନ୍ ଗାଁ ଓ ପଡ଼ାନ ଆଜି ପଲ୍ସ ପୋଲିଓ କାର୍ଯ୍ୟକ୍ରମ ହୋଇଯାଇଛି। ଦିନସାରା ପଲ୍ସ ପୋଲିଓ କେନ୍ଦ୍ର ସ୍ଥାପନା କରାଯାଇକରି ଛୁଆମାନଙ୍କୁ ପୋଲିଓ ବୁନ୍ଦା ଦିଆଯାଇଥିବା ବେଳେ ବାଦ ପଡ଼ିଥିବା ଛୁଆକୁ ଘର ଘର ଯାଇକରି ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ପୋଲିଓ ବୁନ୍ଦା ଖୁଆଇଛନ୍। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ଆଜି ହୋଇଯାଇଛି। ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଲ ବ୍ଲକ କାର୍ଯ୍ୟାଳୟ ହୋଇଥିବା ଶୁଣାଣି ଶିବିରଟି 69 ଅଭିଯୋଗ ଆସିଥିଲା। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ସରୁଆଳି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ନ ହୋଇଥିବା ଶିବିରଟି 75 ଅଭିଯୋଗ ଆସିଥିଲା। ବରଗଡ଼ ଜିଲ୍ଲାର ଗାଇସିଲେଟ ଗ୍ରାମ ପଞ୍ଚାୟତ ସମିତି କାର୍ଯ୍ୟାଳୟ ହୋଇଥିବା ଶିବିରଟି 110 ଅଭିଯୋଗ ଆସିଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକରି ତୁର୍ତ୍ତି ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଛି। ମୌସୁମୀର ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହୋଇଯାଇଛି। ଆଇବା 3 ତକ ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କେ ଅଏତ୍କା ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ସୂଚନା ଅନୁସାରେ କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା,

କୋରାପୁଟ, ମାଲକାନଗିରି ଆଉ ଗଜପତି ଜିଲ୍ଲାର କେତେଟା ଜାଗାନ ଆଜି ମଧ୍ୟମନ ଜବର ବର୍ଷାର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଡ଼ ଇତାର ଆଖରପାଖର ଓଡ଼ିଶା ସମୁଦ୍ର ଖଣିନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାନୁ ଆଇବା ବୁଧବାର ନୁ ରାଜ୍ୟ ବର୍ଷାର ପରିମାଣ ବଢ଼ବା ବୋଲି ପାଣିପାଗ କେନ୍ଦ୍ର ତରଫ କୁହାଯାଇଛି। ଶେଷ ମୁଖ୍ୟ ଖବର ଫେରଖାଏ। ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ିକରି ସ୍ନାନବେଦୀନ ହାତୀ ବେଶଥି ଦର୍ଶନ ଦେଉଛନ୍ ଚତୁର୍ଦ୍ଧାମୂର୍ତ୍ତି। ସାର୍ର କଳାବଜାରୀକେ ରୁକ୍ବାର ଆଉ ଯୁଗାବାର ଲାଗି 42 କୋଟି ଟଙ୍କାର ସୁଧ ଛାଡ଼କେ ସରକାରଙ୍କର ମଞ୍ଜୁରୀ। ବିଦ୍ୟାଳୟମାନଙ୍କେ ସଂଶୋଧିତ ବହି ଦିଆଯିବାର ବାବଦେ ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀଙ୍କର ସୂଚନା। ଆଉ ମୌସୁମୀର ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ହେଇଛେ ବର୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

ଉନ୍ନୟନ କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଜାମ୍ମୁ କାଶ୍ମୀର ଉତ୍ତର ପୂର୍ବାଞ୍ଚଳ ଏବଂ ଦେଶର ସୀମାନ୍ତ ଅଞ୍ଚଳରେ ଆତଙ୍କବାଦ ବିଦ୍ରୋହ ଏବଂ ଶତ୍ରୁପକ୍ଷ ବିରୋଧରେ ଭାରତର ନିରନ୍ତର ସଂଗ୍ରାମକୁ ପ୍ରତିଫଳିତ କରିବା ଉଦ୍ଦେଶ୍ୟରେ ଏହି ପୁରସ୍କାର ଦିଆଯାଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସେସେଲ୍ସକୁ ତାଙ୍କର ଗସ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଛି। ଏହା ଭାରତ ସେସେଲ୍ସ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଗତ 50 ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଗଭୀର ବିଶ୍ୱାସ ମଧ୍ୟରେ ପ୍ରତିଷ୍ଠିତ। ଏହା ଆଗାମୀ 50 ବର୍ଷ ପାଇଁ ଦୁଇ ଦେଶ ନିମନ୍ତେ ନବସୃଜନ ଦୀର୍ଘସ୍ଥାୟୀ ଏବଂ ସମୃଦ୍ଧି କ୍ଷେତ୍ରରେ ସହାୟକ ହେବ। ସେସେଲ୍ସ ସ୍ୱାଧୀନତାର 50 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଜାତୀୟ ଦିବସ ପାଳନରେ ଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହାର୍ମିନି ସେସେଲ୍ସର ଜନସାଧାରଣଙ୍କୁ ସେମାନଙ୍କର ସ୍ନେହ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସ୍ୱାଗତ ପାଇଁ ଧନ୍ୟବାଦ ଜଣାଇଥିଲେ। ନୂଆଦିଲ୍ଲୀଠାରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଆଜି ଯମୁନା ଜଳ ପ୍ରକଳ୍ପ ନିର୍ମାଣ ଏବଂ କାର୍ଯ୍ୟକାରୀ ନେଇ ହରିୟାଣା ଏବଂ ରାଜସ୍ଥାନ ସରକାରଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଶ୍ରୀ ଶାହା କହିଛନ୍ତି ଏହି ବୁଝାମଣା ଯୋଗୁଁ ହରିୟାଣା ଏବଂ ରାଜସ୍ଥାନବାସୀଙ୍କ ମଧ୍ୟରେ ଦୀର୍ଘ 3 ଦଶନ୍ଧି ଧରି ରହିଥିବା ଜଳ ସମସ୍ୟା ସମାଧାନ ହୋଇପାରିଛି। ସେ କହିଛନ୍ତି ଏହି ବୁଝାମଣା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥାବାର୍ତ୍ତା ଜରିଆରେ ସମାଧାନ ମନ୍ତ୍ରର ସର୍ବଶ୍ରେଷ୍ଠ ଉଦାହରଣ। ଏହି ବୁଝାମଣା ଅନୁଯାୟୀ ଯମୁନା ନଦୀରୁ ପାଖାପାଖି 580 ମିଲିୟନ୍ କ୍ୟୁବିକ୍ ମିଟର ଜଳ ରାଜସ୍ଥାନକୁ ଯୋଗାଇ ଦିଆଯିବ। ଏହା ଆସନ୍ତା ମାସରୁ ଅକ୍ଟୋବର ମାସ ମଧ୍ୟରେ 3ଟି ଭୂତଳ ପାଇପ୍ଲାଇନ୍ ଜରିଆରେ ଯୋଗାଇ ଦିଆଯିବ। ଏହି ପାଇପ୍ଲାଇନ୍ ମାଧ୍ୟମରେ ଉଭୟ ରାଜସ୍ଥାନ ଏବଂ ହରିୟାଣାବାସୀଙ୍କୁ ପାନୀୟ ଜଳ ମଧ୍ୟ ବଣ୍ଟନ କରାଯିବ। ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଡିଆର୍ଡିଓ ଆର୍ଥିକ କ୍ଷମତା ପ୍ରଦାନ କରିଛନ୍ତି। ଏହା ଡିଆର୍ଡିଓ ଦକ୍ଷତା, ଉତ୍ତରଦାୟିତ୍ୱ ଏବଂ ନିର୍ଦ୍ଧାରିତ ସମୟରେ ଗବେଷଣା ଏବଂ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟକାରୀ କରିବା ଦିଗରେ ବୃହତ୍ ସଂସ୍କାର ଆଣିବ। ନୂଆଦିଲ୍ଲୀଠାରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ସିଂ କହିଛନ୍ତି ଡିଆର୍ଡିଓକୁ ଆର୍ଥିକ କ୍ଷମତା ପ୍ରଦାନ ଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ଦ୍ରୁତ ଉତ୍ପାଦନ ଏବଂ ଗବେଷଣା କ୍ଷେତ୍ରରେ ନୂତନ ପ୍ରଯୁକ୍ତିବିଦ୍ୟା ବିନିଯୋଗ ସହଜ ହୋଇପାରିବ। ପ୍ରତିରକ୍ଷା କ୍ଷେତ୍ରରେ ନୂତନ ରୂପରେଖ ଦ୍ୱାରା ଶିଳ୍ପ ଏବଂ ଶିକ୍ଷା ମଧ୍ୟରେ ସହଯୋଗକୁ ମଧ୍ୟ ତ୍ୱରାନ୍ୱିତ କରାଯାଇପାରିବ ବୋଲି ଶ୍ରୀ ସିଂ କହିଛନ୍ତି। ଏହାଦ୍ୱାରା ଆତ୍ମନିର୍ଭର ଭାରତର ଲକ୍ଷ୍ୟ ପୂରଣ ହୋଇପାରିବ। ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଏବଂ ଦେଶର ପ୍ରତିରକ୍ଷା ପ୍ରସ୍ତୁତିକୁ ସୁଦୃଢ଼ କରିବା ଲାଗି ସଂଶୋଧିତ ରୂପରେଖ ସହାୟକ ହେବ ବୋଲି ଶ୍ରୀ ସିଂ କହିଛନ୍ତି। ବ୍ରିକ୍ସର ବାଣିଜ୍ୟ ଏବଂ ଶିଳ୍ପ ସଂଘ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କୁ ସାକ୍ଷାତ କରିଛନ୍ତି। ବୈଠକରେ ଶିଳ୍ପଭିତ୍ତିକ ବୈଶ୍ୱିକ ପ୍ରସ୍ତୁତି ସହଯୋଗ ଉପରେ ଆଲୋଚନା ହୋଇଛି। ସେହିପରି ନବସୃଜନ, ଷ୍ଟାର୍ଟଅପ୍, ନୂତନ ପ୍ରଯୁକ୍ତିବିଦ୍ୟା, ଗବେଷଣା ଏବଂ ଉଦ୍ୟମିତା ସମ୍ପର୍କରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ବୈଠକରେ ଉଦ୍ବୋଧନ ଦେଇ ଡକ୍ଟର ସିଂ କହିଛନ୍ତି ଭାରତ ବିଶ୍ୱସ୍ତରରେ ନବସୃଜନ କେନ୍ଦ୍ର ରୂପେ ଗଢ଼ିବା ଦିଗରେ ଅଗ୍ରସର ହେଉଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଆଜି ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା ଜାରି କରାଯାଇଛି। ବୋର୍ଡ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ବର୍ତ୍ତମାନ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ନୂତନ ଭାଷାନୀତିକୁ ଆପଣେଇବାର ଆବଶ୍ୟକତା ନାହିଁ। ଅନ୍ୟପକ୍ଷରେ ସପ୍ତମ, ଅଷ୍ଟମ ଏବଂ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଦଶମ ଶ୍ରେଣୀରେ ତୃତୀୟ ଭାଷାରେ ପରୀକ୍ଷା ଦେବାର ଆବଶ୍ୟକତା ପଡ଼ିବ ନାହିଁ। ସିବିଏସ୍ଇ ପକ୍ଷରୁ ଆହୁରି କୁହାଯାଇଛି ସପ୍ତମ, ଅଷ୍ଟମ ଏବଂ ନବମ ଶ୍ରେଣୀରେ ଯେଉଁ ଛାତ୍ରଛାତ୍ରୀମାନେ ପୂର୍ବରୁ 2ଟି ବିଦେଶୀ ଭାଷାକୁ ବାଛି ନେଇଛନ୍ତି ସେମାନେ ଏକ ଅତିରିକ୍ତ ଭାରତୀୟ ଭାଷା ସହ ବିଦେଶୀ ଭାଷା ଅଧ୍ୟୟନ ଜାରି ରଖିପାରିବେ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜି ଗ୍ରୀସ୍ରେ ସେଠାକାର ବିକାଶ ମନ୍ତ୍ରୀ ଟାକିସ୍ ଥିଓଡୋରି କାକାସଙ୍କ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଗୋଏଲ କହିଛନ୍ତି ଉଭୟ ଭାରତ ଗ୍ରୀସ୍ ଅର୍ଥନୈତିକ ଭାଗିଦାରିତା ସମ୍ପର୍କ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଶିଳ୍ପ ସହଯୋଗ, ଯୋଗାଣ ଶୃଙ୍ଖଳରେ ଆତ୍ମନିର୍ଭରଶୀଳତା ନେଇ ଆଲୋଚନା ହୋଇଥିଲା। ସେହିଭଳି ନିର୍ମାଣ, ଷ୍ଟାର୍ଟଅପ୍ ଏବଂ ଦୁଇ ଦେଶ ମଧ୍ୟରେ ନୂତନ ପ୍ରଯୁକ୍ତିବିଦ୍ୟା ବଣ୍ଟନ କରିବା ନେଇ ସୁଯୋଗ ସୃଷ୍ଟି କରିବା ଲାଗି ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଶ୍ରୀ ଗୋଏଲ କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି ସରକାର ପ୍ରାଥମିକ, ମାଧ୍ୟମିକ ଏବଂ ଆଞ୍ଚଳିକ ସ୍ୱାସ୍ଥ୍ୟସେବାକୁ ବ୍ୟାପକ କରି ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିଛନ୍ତି।

0: ଦିଲ୍ଲୀଠାରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପରିଷଦର ଷୋଡ଼ଶ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ନଡ୍ଡା କହିଛନ୍ତି ଦେଶରେ 1,86,000 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ଥାପିତ ହୋଇଛି ଯାହାକି ସାଧାରଣ ନାଗରିକ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟରେ ପ୍ରଥମ ଯୋଗାଯୋଗ ସେହିପରି ଜନସାଧାରଣଙ୍କୁ ନିରନ୍ତର ଚିକିତ୍ସା ସେବା ଯୋଗାଣ ସୁନିଶ୍ଚିତ କରିବା ପାଇଁ ସରକାର ପ୍ରାଥମିକ ଏବଂ ମାଧ୍ୟମିକ ସ୍ୱାସ୍ଥ୍ୟ ମଧ୍ୟରେ ସଂଯୋଗର ବିକାଶ କରିଛନ୍ତି ଶ୍ରୀ ନଡ୍ଡା କହିଛନ୍ତି ଦେଶରେ 23 ନୂତନ ଏମ୍ସ ସ୍ଥାପନ କରାଯାଇ ଆଞ୍ଚଳିକ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସୁଦୃଢ଼ କରାଯାଇପାରିଛି ଦେଶରେ ପଛୁଆ ଜିଲ୍ଲାଗୁଡ଼ିକରେ 157 ଉର୍ଦ୍ଧ୍ୱ ମେଡିକାଲ କଲେଜ ସ୍ଥାପନ କରାଯାଇଥିବା ଶ୍ରୀ ନଡ୍ଡା ସୂଚନା ଦେଇଛନ୍ତି ପୁରୀ ଶ୍ରୀମନ୍ଦିର ସ୍ନାନବେଦୀରେ ଶ୍ରୀଜୀଉମାନେ ଆଜି ଶ୍ରଦ୍ଧାଳୁଙ୍କୁ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦୁର୍ଲଭ ହାତୀ ବେଶରେ ଦେଖିବା ପାଇଁ ପୁରୀରେ ପ୍ରବଳ ଜନସମାଗମ ହୋଇଛି ସକାଳେ ଶ୍ରୀଜୀଉମାନେ ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ସ୍ନାନବେଦୀରେ ବିଜେ କରିବା ପରେ ସୁନାକୂଅର 108 ଘର ସୁବାସିତ ଜଳରେ ସେମାନଙ୍କୁ ସ୍ନାନ କରାଯାଇଥିଲା ରୀତିନୀତି ଅନୁଯାୟୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଛେରାପହଁରା ସେବା ସମ୍ପାଦିତ କରିଥିଲେ ସେବାୟତଙ୍କ ଦ୍ୱାରା ଆଜି ଭୋଗନୀତି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ପହଣ୍ଡି ଜଳଲାଗି ଓ ହାତୀବେଶ ଆଦି ନୀତିକୁ ଶୃଙ୍ଖଳିତ କରିବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହଜରେ ଅର୍ଥ ସୁବିଧା ହାସଲ ପାଇଁ ନିବେଶ ପ୍ଲାଟଫର୍ମକୁ ସମର୍ଥନ କରୁଥିବା ସଂକ୍ରାନ୍ତ ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ହେଉଥିବା ପ୍ରଚାରକୁ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି ପତ୍ର ସୂଚନା କାର୍ଯ୍ୟାଳୟର ତଥ୍ୟ ଅନୁସନ୍ଧାନକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି ଏହି ଭିଡ଼ିଓ ମିଥ୍ୟା ଏବଂ ଏଆଇ ଦ୍ୱାରା ନିର୍ମିତ ହୋଇଛି ପ୍ରଧାନମନ୍ତ୍ରୀ ଏହି ପ୍ରକାରର କୌଣସି ନିବେଶ ଯୋଜନା କିମ୍ବା ପ୍ଲାଟଫର୍ମକୁ ସମର୍ଥନ କରିନଥିବା କୁହାଯାଇଛି ଲସ୍ ଏଞ୍ଜେଲ୍ସ 2028 ଅଲିମ୍ପିକ୍ସ ପ୍ରତିଯୋଗିତା ପାଇଁ ଭାରତୀୟ ମହିଳା କ୍ରିକେଟ୍ ଦଳ ଯୋଗ୍ୟତା ହାସଲ କରିଛି ଭାରତ ସହିତ ଅଷ୍ଟ୍ରେଲିଆ ଗ୍ରେଟ୍ ବ୍ରିଟେନ୍ ଏବଂ ଦକ୍ଷିଣ ଆଫ୍ରିକା ଅଲିମ୍ପିକ୍ସ କ୍ରୀଡ଼ାରେ ମହିଳା ଟି20 ପ୍ରତିଯୋଗିତାରେ ସ୍ଥାନିତ ହୋଇଥିବା ସମ୍ପର୍କରେ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ପକ୍ଷରୁ ଆଜି ସ୍ୱଷ୍ଟ କରାଯାଇଛି ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଆଜି ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି କିଦାମ୍ବି ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି ଫାଇନାଲ୍ ମ୍ୟାଚ୍ରେ ରନର୍ସ ହେବା ପରେ ତାଙ୍କୁ ଏହି ପୁରସ୍କାର ମିଳିଛି ଶ୍ରୀକାନ୍ତ ଚୀନ୍ର ପ୍ରତିଯୋଗୀ ସୁ ଲି ୟାଙ୍ଗ୍ଙ୍କୁ 15-21, 21-16, 9-21 ପରାସ୍ତ କରିଥିଲେ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଆମେରିକାର ହଷ୍ଟନ୍ ଷ୍ଟାଡିୟମ୍ଠାରେ ବ୍ରାଜିଲ୍ ଏବଂ ଜାପାନ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ଏହା ଭାରତୀୟ ସମୟ ରାତି 10:30 ଆରମ୍ଭ ହେବ ସେହିପରି ଆମେରିକାର ବୋଷ୍ଟନ୍ ଷ୍ଟାଡିୟମ୍ଠାରେ ଭାରତୀୟ ସମୟ ରାତି 2:00 ଜର୍ମାନୀ ଏବଂ ପାରାଗୁଏ ମଧ୍ୟରେ ମୁକାବିଲା ହେବ ମୁଖ୍ୟ ସମ୍ବାଦ ପୁଣି ଥରେ ନୂଆଦିଲ୍ଲୀରେ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ବୀରତ୍ୱ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି 5 ଜଣଙ୍କୁ ଅତି ବିଶିଷ୍ଟ ସେବା ପଦକ ପ୍ରଦାନ ସେସନ୍ସ ଗସ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ ସିବିଏସ୍ଇ ଜାରି କଲା ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା ସ୍ନାନବେଦୀରେ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ ଏବଂ ଲସ୍ ଏଞ୍ଜେଲ୍ସ 2028 ଅଲିମ୍ପିକ୍ସ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ ସମ୍ବାଦ ଶେଷ ହେଲା
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଞ୍ଜାମ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଗଞ୍ଜାମ ସମ୍ଭାଦଦାତା ବିଭୂତି ଭୂଷଣ ତ୍ରିପାଠୀ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ତଥା ଗଞ୍ଜାମ ଜିଲ୍ଲା ପ୍ରଭାରୀ ପୃଥ୍ୱୀରାଜ ହରିଚନ୍ଦନ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଋଷିକୁଲ୍ୟା ନଦୀ ଉପରେ ନିର୍ମାଣାଧୀନ କଂସାରୀ ଗଣ୍ଡ ବ୍ୟାରେଜ୍କୁ ବୁଲି ଦେଖିବା ସହିତ ଏହାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ 16 ଗ୍ରାମର 1,52,600 ଲୋକ ଉପକୃତ ହୋଇପାରିବେ ଏହାପରେ ଛତ୍ରପୁର ବ୍ଲକର ଗଙ୍ଗାପୁରଠାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ବୁଲି ଦେଖିବା ସହିତ ଏହାର କାର୍ଯ୍ୟ ଯଥେଷ୍ଟ ବିଳମ୍ବ ଘଟିଛି ଏଣୁ ଲୋକଙ୍କ ସ୍ୱାର୍ଥ ନିମନ୍ତେ ଏହି ପ୍ରକଳ୍ପ ଯଥାଶୀଘ୍ର ଶେଷ କରିବା ପାଇଁ ମନ୍ତ୍ରୀ କହିଥିଲେ
3: କାମର ଯାହା ଗତି ଅଛି ଏବଂ କାମର ଯୋଉ କମ୍ପ୍ଲିସନ୍ ପର୍ଯ୍ୟନ୍ତ ଯୋଉ କାମ ଯୋଉ ସ୍ପିଡ୍ରେ ଯିବା କଥା ପାଖାପାଖି ଠିକ୍ ଅଛି ଏବଂ ମତେ ଲାଗୁଛି ମାର୍ଚ୍ଚ ମାସ ସୁଦ୍ଧା ତାର କମ୍ପ୍ଲିସନ୍ ଏକ୍ସପେକ୍ଟ କରାହଉଛି ଯାହାଫଳରେ କି 2

0: କଥା ଗୋଟିଏ ହେଉଛି ଜଳସେଚନ ଦୃଷ୍ଟିରୁ ଏବଂ ଦ୍ୱିତୀୟ ହେଉଛି ଗଞ୍ଜାମ ଜିଲ୍ଲାରେ ଯେଉଁ ଜଳ ଯୋଗାଣ ପାଇଁ ଗୋଟେ ବଡ଼ ଅଞ୍ଚଳକୁ ପାଖାପାଖି 3-4 ବ୍ଲକର ବିଭିନ୍ନ ପଞ୍ଚାୟତକୁ ଜଳ ଯୋଗାଣ ପାଇଁ ସେଠି ପାଣିର ଆଭେଲେବିଲିଟି ଓ ଡ୍ରିଙ୍କିଂ ୱାଟର ଆଭେଲେବିଲିଟି ଦୃଷ୍ଟିରୁ ସେଇଟା ଗୋଟେ ବଡ଼ ସହାୟକ ଭୂମିକା ହେବ। ଗ୍ରାଉଣ୍ଡ ୱାଟର ରିଚାର୍ଜିଂ ହେବ ଏବଂ ଜଳସେଚନ ବାଦେ ଆଉ ଗୋଟେ ବଡ଼ କଥା ହେବ ଯେହେତୁ ମୁହାଣ ଏଠୁ ବହୁତ ଦୂର ନାହିଁ, ତେଣୁକରି ଯୋଉ ବ୍ୟାକ୍ୱାଟର ଯେତେବେଳେ ହାଇଟାଇଟ୍ ବେଳେ ଆସେ ସମୁଦ୍ରର ସେ ସମୟରେ ଋଷିକୁଲ୍ୟା ମୁହାଣର ପାଖାପାଖି 5-6 କିଲୋମିଟର ପର୍ଯ୍ୟନ୍ତ ପାଣି ଲବଣାକ୍ତ ହେଇଯାଏ, ଯୋଉଟାକି ଆଉ ବ୍ୟବହାର ଯୋଗ୍ୟ ନଥାଏ। ସେଇ ଦୃଷ୍ଟିରୁ ଏଇଟା ଗୋଟେ ସେପାରେସନ ୱାଲ୍ ଭଳିଆ ସେ କାମ କରିବ, ଯାହାଫଳରେ କି ଆମକୁ ଶୁଦ୍ଧ ପାଣି ବିଭିନ୍ନ ବ୍ୟବହାର ପାଇଁ ସେଟା ମିଳିବ। ଏବଂ ଆମେ ଆଶା କରିବା ଯେ ପୁରା ଗଞ୍ଜାମ ଜିଲ୍ଲାକୁ ଆସନ୍ତା ମାର୍ଚ୍ଚ ସୁଦ୍ଧା ଆମେ ସମ୍ପୂର୍ଣ୍ଣ ଭାବରେ ପାନୀୟ ଜଳ ଯୋଗାଣର ଯୋଉ ପ୍ରକ୍ରିୟା ତାକୁ ସମ୍ପୂର୍ଣ୍ଣ କରିବୁ ଏବଂ ଲୋକଙ୍କର ଯୋଉ ଅପେକ୍ଷା ଅଛି ସେ ଅପେକ୍ଷାର ଗୋଟା ଗୋଟା ଅନ୍ତ କରିବୁ।
1: ଗଞ୍ଜାମ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକ ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିବାସନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସଡ଼କ ସୁରକ୍ଷା ଲାଗି ନିଆଯାଇଥିବା ବିଭିନ୍ନ ପଦକ୍ଷେପ, ଦୁର୍ଘଟଣାର କାରଣ ଏବଂ ନିରାକରଣ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଏ ନେଇ ସଚେତନତା ସୃଷ୍ଟି ଲାଗି ଜିଲ୍ଲାପାଳ ଆହ୍ୱାନ ଦେଇ କହିଥିଲେ
2: ଷ୍ଟ୍ରିକ୍ଟ ରୋଡ୍ ସେଫ୍ଟି କମିଟିର ବୈଠକ ହେଇଥିଲା, ଯୋଉଥିରେ ଜାନୁଆରୀ ମାସରୁ ଆରମ୍ଭ କରିକି ମେ ମାସ ଭିତରେ କେତେଟା ଆକ୍ସିଡେଣ୍ଟ ହେଇଛି ଏବଂ କେତେ ଫେଟାଲିଟିସ୍ ହେଇଛି ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆମେ ଆଲୋଚନା କରିଛୁ ଏବଂ ସବୁ ରୋଡ୍ ଏଜେନ୍ସିକୁ ମଧ୍ୟ ଡାଇରେକ୍ସନ ଦିଆଯାଇଛି। ଏହାପରେ ଯାହା ବି ଦୁର୍ଘଟଣା ହେବ ସେଇଠି ଆର୍ଟିଓ, ପୋଲିସ ଏବଂ କନ୍ସର୍ନ ରୋଡ୍ ଓନିଂ ଏଜେନ୍ସି ଟିମ୍ ଜଏଣ୍ଟ ପ୍ରୋସେସ୍ ଗୋଟେ କରିବେ ଏବଂ 48 ଘଣ୍ଟା ଭିତରେ ଗୋଟେ ଡିଟେଲ୍ଡ ରିପୋର୍ଟ ସବମିଟ୍ କରିବେ ସେଠି କୋଉ କାରଣରୁ ଘଟଣା ହେଇଛି ଏବଂ ଆଗାମୀ ଦିନରେ ସେ ପର୍ଟିକୁଲାର ପଏଣ୍ଟରେ ଘଟଣା ନା ଘଟିବା ପାଇଁ କ'ଣ ବ୍ୟବସ୍ଥା କରିବାର ଅଛି ଏବଂ କ'ଣ ଆକ୍ସନ ନିଆଯାଇଛି। ଏ ଡିଟେଲ୍ ରିପୋର୍ଟିଂ ଜରିଆରେ ଆମେ ଆଶା କରୁଛୁ ଗୋଟେ ଲୋକେସନ ଯୋଉଠି ଯଦି ଆକ୍ସିଡେଣ୍ଟ ହେବାର ସମ୍ଭାବନା ରହୁଛି ସେଇଟାକୁ କେମିତି ଆମେ ଆକ୍ସିଡେଣ୍ଟ ମୁକ୍ତ କରିପାରିବା ଏବଂ ଯେତିକି ଯାତ୍ରୀ ଅଛନ୍ତି ଯେଉଁମାନେ ଗାଡ଼ି ଚଲାଉଛନ୍ତି ସେମାନେ ମଧ୍ୟ କେମିତି ସେଫଲି ଯିବା ଆସିବା କରିପାରିବେ ତାକୁ ନେଇକି ନିଶ୍ଚିତ ଆମର ଗୁରୁତ୍ୱ ରହିବ।
1: ଗଞ୍ଜାମ ଜିଲ୍ଲାର ସ୍ୱାସ୍ଥ୍ୟସେବା ସମ୍ପର୍କିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଛତ୍ରପୁରସ୍ଥିତ ଋଷିକୁଲ୍ୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱାସ୍ଥ୍ୟସେବାର ଗୁଣବତ୍ତା ଏବଂ ଗ୍ରାମୀଣ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି, ଟିକାକରଣ ଅଭିଯାନ, ଗର୍ଭବତୀ ମହିଳା ତଥା ମାତୃ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। କୃଷି କ୍ଷେତ୍ରରେ ଜୈବିକ ପଦ୍ଧତିର ପ୍ରସାର ଏବଂ ପରିବେଶ ଅନୁକୂଳ ଚାଷ ପ୍ରଣାଳୀକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ଜୈବିକ କୃଷିର ଗୁରୁତ୍ୱ ଏବଂ ଏହାର ବହୁମୁଖୀ ଉପକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବରିଷ୍ଠ କୃଷି ବୈଜ୍ଞାନିକ ସୁଜିତ କୁମାର ନାଥ, ଶାନ୍ତନୁ କୁମାର ଶତପଥୀ ଓ ଅନ୍ୟାନ୍ୟ ବିଶେଷଜ୍ଞମାନେ ଜୈବିକ କୃଷିର ବୈଜ୍ଞାନିକ ଦିଗ, ଜୈବିକ ସାର ଓ କୀଟନାଶକ ପ୍ରସ୍ତୁତି ପ୍ରଣାଳୀ, ମୃତ୍ତିକା ସ୍ୱାସ୍ଥ୍ୟ ସଂରକ୍ଷଣ ଏବଂ ଉତ୍ପାଦନ ବୃଦ୍ଧିର ବିଭିନ୍ନ ଉପାୟ ସମ୍ପର୍କରେ କୃଷକମାନଙ୍କୁ ଅବଗତ କରାଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ ଶୁଣିଛନ୍ତି କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମ କ୍ଷେତ ଖୋଲା।

0: ଚାଷୀ ଭାଇମାନଙ୍କୁ ଏହାଦେର ସମୟର ପାଣିପାଗ ଅନୁସାରେ ଚାଷର କବାର ମୂଲ କରବାକେ ପଡ଼ବା। ବାକି ଯେନ୍ ରକମେ ଆମର ଅଞ୍ଚଳର ପାଣିପାଗ ବଦଲୁଛେ, ଆମର ଚାଷୀ ଭାଇମାନେ ଏସୁର ତର୍କିକିରି ରହିବାକେ ପଡ଼ବା। ଏହାଦେ ପାଣିପାଗ ତି ଏଲିନୋର ପ୍ରଭାବ ଗୋଟେ ବୋଲୁଛନ୍, ଯେନ୍ଟା ଗୋଟେ ସେ ଗରମ ପବନ ଯେନ୍ ଆସି ବୋଲୁଛନ୍, ସେତାର ଲାଗି ପରେ ଆମର ଅଞ୍ଚଳରେ ବର୍ଷା ଟିକେ କମ୍ବା ବୋଲୁଛନ୍
1: କହୁଛନ୍ ତ ଦାଦା।
0: କିନ୍ତୁ ବାବୁ ଆର୍ ଗୋଟେ କଥା ବି ଆମର ପାଣିପାଗ ବିଜ୍ଞାନୀ ଆଜ୍ଞାମାନେ କହୁଛନ୍ ଯେ ଯେହେତୁ ଆମର ଅଞ୍ଚଳ ହଉଛେ ବୃଷ୍ଟିପୁଷ୍ଟ ଅଞ୍ଚଳ, ଆରୁ ପ୍ରାୟ ଆମର ଅଞ୍ଚଳରେ ଆମର ଯଦି ଯେନ୍ ଲଘୁଚାପ ଜନିତ ବର୍ଷା ଆମର ଅଞ୍ଚଳକେ ଆସୁଛେ, ବୋଲେ ସେଥି ଯେହେତୁ ଆମର ଅଞ୍ଚଳରେ ଚାଷବାସ ହେସି, ତ ଲଘୁଚାପ ବର୍ଷା ତ ହେବା ଆମର ଅଞ୍ଚଳର ଚାଷବାସକେ ଏତେ ବେଶୀ ପ୍ରଭାବିତ ନାଇଁ କରେ ବୋଲିକିରି, ତ ଇ ଆଗ ପଜ ଆର୍ ତଲ ଉପର ଭିତରେ ଚାଷର କବାର ତ କିନ୍ତୁ କରବାକେ ପଡ଼ବା ବାବୁ।
1: ଫେର୍ ବି ଜମିକେ ଦେଖିକିରି ଆମେ ଯଦି ବିହନ ବାଛିକିରି ପକେଇ ପାର୍ମା,
0: ହଁ ହଁ,
1: ସମିଆ ଅନୁସାରେ ଚାଷ ଥି ଠିକ ବଫୁ ବୁଦ୍ଧି ଖଟାମା ବେଲେ ଚାଷଟା ହେବା ଦାଦା।
0: ହେବା ବାବୁ, କଥା ହଉଛେ କାଣ କି ଆମେ ଖୁବ୍ଟେ ସମିଆରେ ଟିକେ ଜହ ଦିନିଆ ଧାନ ବାଛି ଦେସୁଁ ଆମର ଭାଲ ଜମି ଲାଗି, କିନ୍ତୁ ଏସୁର ଟିକେ କମ୍ ଦିନିଆ ବାଛବାକେ ପଡ଼ବା। ଆର୍ ଯେନ୍ ଅଞ୍ଚଳରେ ପାନ୍ ମଡ଼ାବାର ସୁବିଧା ଅଛେ କି ପାନ୍ ତିରୋଟ ସମୟରେ ପାନ୍ ଟିକେ ଦେଇ ହେବାର ବ୍ୟବସ୍ଥା କରିପାରବେ ବୋଲିକରି ଚାଷୀ ଭାଇମାନେ ଭାବୁଛନ୍, ସେମାନେ ମୌସୁମୀ ଜନିତ ବର୍ଷା ବେଲ୍କେ ତାଙ୍କର ଜୋତା ବୁହା ସାରିକିରି ପଲ୍ହା ପକାବାର ଲାଗି ଘାରି ପ୍ରସ୍ତୁତ କରବାର ଦରକାର ପଡ଼ବା
1: ଯେ ଦାଦା।
0: ହଁ ବାବୁ,
1: ସମିଆଟା ବି ବଢ଼ିଆ, ଭାଇ ବହିନ ମାନେ ଇଆଡ଼ ସାଇଡ୍ ହେଇକିରି ବିହନ ପାଚ ଠୁଲେଇ ବି ବସିଲେନ, ଠାନ୍ ଠୁନ୍ ପକେଇ ବି ଆଇଲେନ।
0: ହଁ ହଁ ହଁ,
1: ତ ଇ କିସମେ ଇ ସମିଆକେ ଏନ୍ତା ବତରେ ଆଜକା ବୈଠକି ଥି ବିଶୁଠି ରଖୁଁ, ଯେନ୍ଟାକି ଭାଇ ବହିନ ମାନଙ୍କର କବାରେ ଆବା ରୋଜୁ କରବା।
0: ବାବୁ ହେଟା ତ କହୁଛେ,
1: ହଁ,
0: ଯେ ଇହାଦେର ସମିଆ ଥି ଚାଷୀ ଭାଇମାନେ ଯେହେତୁ ପଲ୍ହା ଘାରି ତିଆର କରବାର ଲାଗି, ପଲ୍ହା ପକାବାର ଲାଗି, ଆର୍ ପଲ୍ହାର ଯତ୍ନ ନେବାର ଲାଗି ପ୍ରସ୍ତୁତ ହେଇ ବସିଲେନ, ସେ ପ୍ରସ୍ତୁତିକେ ଜାନିକିରି ଜଣେ କୃଷି ଅଧିକାରୀ ଆଜ୍ଞାଙ୍କର ସାଙ୍ଗେ ଯଦି ଆମେ ଇ ବିଷୟରେ କଥା ହେମା, ପଲ୍ହାଘାରି କେନ୍ତା କରବେ, ପଲ୍ହାଘାରି ଯତ୍ନ କେନ୍ତା କେ ନେବେ, ପଲ୍ହାର ଯତ୍ନ କେନ୍ ହିସାବରେ ନେଲେ ପଲ୍ହା ବଡ଼ ବଡ଼ ହେବା, ଇସବୁ କଥା ଯଦି ପଚାରି ପାର୍ତା ବୋଇଲେ ଯାଇକିରି କେନ ରୋଜୁ କରତା
1: ଦାଦା। ଇସବୁ ବିଷୟକେ ନେଇକିରି ବଢ଼ିଆ ହିସାବରେ କହିବେ ଯଶୋବନ୍ତ ସାହୁ ଆଜ୍ଞା,
0: ବୋଇଲେ ଆଜ୍ଞାଙ୍କୁ ନିକେ ଫୋନ ଲଗାମା ବୋଲୁଛ?
1: ହଁ, ଆମର ଯେନ୍ ଖପରାଖୋଲ ଠାନେ ଅଛନ୍ ଅବସର ନେଲା ପରେ ଆମର କୃଷି ଅଧିକାରୀ ତାଙ୍କୁ ଲଗଉଛେ, ତୁମେ ବି ମଝିରେ ମଝିରେ ପଦେ ପଦେ ପଚାରବ, କଥା ହେମା ଦୁଇ ଭାଇ।
0: ଜୁହାର ଆଜ୍ଞା।
2: ଜୁହାର ଆଜ୍ଞା। ଜୁହାର।
1: ଆପଣଙ୍କୁ କେତେ ଦିନ ହେଲା ଖୋଜୁଛୁ, ବର୍ଷା ସମିଆ ଆସିଗଲା ଯେ ଯେହେତୁ ଚାଷୀ ଭାଇ ବହିନ ମାନେ ପଲ୍ହା ପକାବାର ଲାଗି ତଲ ଉପର ହେଲେନ ଆଜ୍ଞା।
2: ଆଜ୍ଞା ଆଜ୍ଞା।
1: ଆଉ ସେ କିସମେ ଆମେ ଯଦି ତଲ୍ହା ପକାବାର ଲାଗି ଯିମା ବେଲେ କେନ୍ତା କେନ୍ତା କିରି ଘାରିକେ ପ୍ରସ୍ତୁତ କର୍ମା ଟିକେ କହିବେ ପହେଲା?
2: ଆଜ୍ଞା ଆଜ୍ଞା ଆଜ୍ଞା। ଆମର ଯେହେତୁ ମୌସୁମୀଟା ଏଥର ଠିକ ଟାଇମରେ ଆସିଛେ
1: ଆଜ୍ଞା ଆଜ୍ଞା
2: ଆମର ରାଜ୍ୟକେ
1: ଆଜ୍ଞା,
2: ଆଉ ବର୍ଷା ପରେ ଆମର ସବୁ ଜିଲ୍ଲାରେ ହେଇଗଲାନ। ଇଟା ବି ବର୍ଷା ବର୍ତ୍ତମାନ ବି ଯେନ୍ ଆମେ କଥା ହଉଛୁ, ଇଟା ବର୍ଷା ଚାଲିଛେ, ବର୍ଷା ହଉଛେ। ଲୋକମାନେ ଏଥର ଗୋଟେ ବଢିଆ ପାଗ ପାଇଛନ୍, ଆର୍ ଜମିରେ କପା ଲଗା ବି ଜୋରସୋର ଚାଲିଛେ, ଧାନ ଲାଗି ପଲ୍ହା ପକାବାର ଲାଗି ବି ଲୋକମାନେ ତତ୍ପର ହେଇଗଲେନ। ସେଥିର ଲାଗି ପହଲା ହଉଛେ ଗୋଟେ ପଲ୍ହା ପକାବାର ପୂର୍ବରୁ ଆମକୁ ବିହନ ସଂଗ୍ରହ କରବାରକେ ପଡ଼ବା ଚାଷୀ ଭାଇମାନଙ୍କୁ। ବିହନଟା ଆମର ଓଏସ୍ଏସ୍ସି ଓଡ଼ିଶା ରାଜ୍ୟ ବିହନ ନିଗମ ଯେନ୍ ଅଛି ଓଏସ୍ଏସ୍ସି ସଂସ୍ଥା ଗଭର୍ଣ୍ଣମେଣ୍ଟର, ତାଙ୍କର ବିଭିନ୍ନ ଲାଇସେନ୍ସ ପ୍ରାପ୍ତ ଡିଲର ମାନେ ଅଛନ୍ତି, ସିଡ୍ ଡିଲର, ତାଙ୍କର ପାଖୁ ଚାଷୀ ଭାଇମାନେ ସେଟା ସଂଗ୍ରହ କରିବେ। 20 kg 10 kg ପ୍ୟାକେଟ ମାନେ ଅଛି, 20 kg ଆମର ଗୋଟେ ଧାନ ଏକର ଯଦି କର୍ମା, ଗୋଟେ ଏକର ଧାନ ଯଦି କର୍ମା, ଆମକୁ 20 kg ସାର୍ଟିଫାଏଡ୍ ବିହନ ଦରକାର। ଆମର ବିଭିନ୍ନ କମ୍ପାନୀର ଧାନ ମାନେ ବି ନାମୀ ଦାମୀ କମ୍ପାନୀ, ଭିଏନ୍ଆର୍ ହେଲା, ତାପରେ ଆପଣଙ୍କ ଗ୍ରୀନ୍ ଗୋଲ୍ଡ ହେଲା, ବିଭିନ୍ନ କମ୍ପାନୀର ଧାନ ମାନେ ବି ରିସର୍ଚ୍ଚ ଭେରାଇଟି ମାନେ ବି ମିଳୁଛି।
1: ଆଚ୍ଛା, ବୋଲେ ଚାଷୀ ମାନେ ବି ଦିନୁ ଦିନକେ ଯେନ୍ ଭେରାଇଟି ମାନେ ନୂଆ ନୂଆଟା ଆସୁଛେ, ଗବେଷଣା କରିକିରି ଆଜ୍ଞା ମାନେ ପ୍ରସ୍ତୁତ କରୁଛନ୍, ବଜାରକେ ଛାଡ଼ୁଛନ୍,

0: ଇ ଜିନିଷ ଉପରେ ବି ଟିକେ ଆକର୍ଷିତ ହେବା କଥା, ନୂଆ ନୂଆ କିସମ କେନ୍ତାକିରି କ୍ଷେତେ ଚାଷ କରି ହେବା ବି ଧ୍ୟାନ ଦେବା ଦରକାର।
1: ଆଜ୍ଞା, ବିହନ କେ ଆଣିକରି ପହିଲା କାମ ହେଲା ଯେ ତାହାକେ ବିଶୋଧନ କରିବେ। ସେ ବିହନ ପ୍ୟାକେଟ ରେ ଗୋଟେ ଲେଖା ହେଇଛି, ପ୍ୟାକେଟ ଉପରେ ଟ୍ରିଟେଡ ୱିଥ ଫଙ୍ଗିସାଇଡ୍ ଲେଖା ହେଇଥିବା।
0: ଆଜ୍ଞା,
1: ଯଦି ଲେଖା ହେଇଛି ଆମକୁ ବିଶୋଧନ କରିବାକେ ନି ପଡେ। ଆଉ ଯଦି ପ୍ୟାକେଟ ଭିତରେ ଗୋଟେ ପୁଡିଆଟେ ଅଛି ବୋଲେ ସେଟା ବିଶୋଧନ ନି, ଚାଷୀ ନିଜେ ସେଟାକେ ବିଶୋଧନ କରିବେ। ସେ ପୁଡିଆକେ ନେଇକିରି
0: କେନ୍ତା କରିବେ ଆଜ୍ଞା? ପୁଡିଆକେ ନେଇକି
1: ଦେଖୁନ, ଗୋଟେ ମାଠିଆରେ ଘର, ସମସ୍ତଙ୍କ ଘରେ ତ ମାଠିଆ ଅଛି।
0: ଆଜ୍ଞା ଆଜ୍ଞା,
1: ମାଠିଆରେ ମନେ କରୁନ 5 kg ଧାନ ଧରୁଛି, ସେ ଉଷ ପ୍ୟାକେଟ ଟା ଯେନ୍ ଅଛି ଆମକୁ ସେଟାକେ 4 ଭାଗ କରିଦେବା।
0: ଆଚ୍ଛା,
1: 5 kg ଧାନ ପକେଇକରି ତାର ଉପରେ ଆମେ ସେ 4 ଭାଗର ଭାଗେ ଔଷଧ କେ ପକେଇଦମା
0: ପକାମା,
1: ଆର ତାର ମୁହଁକେ ଗୋଟେ ପ୍ଲାଷ୍ଟିକ ଜରିରେ ବାନ୍ଧି ଦେଇକିରି ମଠିଆକେ ଯଦି ତଲ ଉପର ଆଗପଚ ଆଗପଚ କରମା 5 ମିନିଟ ବୋଲେ ସେଟା ବିଶୋଧନ ହେଇଯିବା। ପ୍ରତ୍ୟେକ ମଞ୍ଜିରେ ସେ ଆମର ଫଙ୍ଗିସାଇଡ୍ ଟା ଯେନ୍ ଦିଆ ହେଇଥିବା ସେଟା ଲାଗିଯିବା।
0: ଆଜ୍ଞା,
1: ଆମେ ଆମର ବିଶୋଧନ ହେଇଗଲା ମଞ୍ଜି। ସେନ୍ତାକିରି ଆମେ 4 ଥର ଯଦି କରମା ଆମର 20 kg ମଞ୍ଜି ବିଶୋଧନ ହେଇଯିବା। ଯଦି 5 kg ମଠିଆଟେ ଆମର ପାଖରେ ଥିବା, ଯଦି 10 kg ମଠିଆଟେ ଥିବା ବେଲେ 2 ଥର ହେଲେ ଆମର 20 kg ହେଇଯାଉଛେ। 10 kg ମଠିଆ ଥିବା ବେଲେ ଆମେ ସେ ଉଷକେ 2 ଭାଗ କରମା, ଆଉ ଏଇଟା କେଜି ପ୍ରତି ମାତ୍ର 4 ଗ୍ରାମ ଥିରାମ ଲାଗ୍ସି। ସେଟା ଦିଆ ହେଇଥିବ ନା 20 kg ପ୍ୟାକେଟ ରେ 80 ଗ୍ରାମ ଥିରାମ ପ୍ୟାକେଟ ଥିବା, କିମ୍ବା ଯଦି ସେ ପ୍ୟାକେଟ ନେଇ ବାହାରବା ଜାଣମା ଯେ ସେଟା ବିଶୋଧନ ହେଇଛି, ଆମକୁ ବିଶୋଧନ କରିବାକେ ନି ପଡେ।
0: ଆଜ୍ଞା ଆଜ୍ଞା,
1: କିନ୍ତୁ ଗୋଟେ ଜିନିଷ କରମା ଯେ ଧାନ କେ ପଲ୍ହା ପକାବାର ଆଗରୁ ତାହାକେ ଗଜା ପରୀକ୍ଷା କରମା।
0: ଆଜ୍ଞା,
1: ଗଜା ପରୀକ୍ଷା କରବାର ଲାଗି ଆମ ଚାଷୀ ଭାଇ ମାନଙ୍କୁ ପରାମର୍ଶ ଦେଇଥିସୁଁ, ଯେନ ସେଲ୍ ସେଣ୍ଟର ମାନେ ଅଛେ ବା ଆମର ବିହନ ବିକ୍ରୟ କେନ୍ଦ୍ର ଅଛେ, ସେ ଡିଲର ମାନେ ଚାଷୀ ବିହନ ନେବାର ବେଲକେ କହିଥିସନ୍ ଯେ ବାବୁରେ ତମେ ଗଜା ପରୀକ୍ଷା କରବ।
0: ଏଇ ଯେନ୍ ଗଜା ପରୀକ୍ଷା କରସନ୍ ଆଜ୍ଞା, ଚାଷୀ ମାନେ ଟିକେ ହାପାଜାଲି କରିଦେସନ୍, କିଏ ଲେଖିରି ନେ ଭରିଦେସି, କିଏ ପ୍ୟାନ୍ ଗିନାନେ ରଖିକିରି ବି କରିଦେସନ୍, କିଏ ମାଟି ବି ପକେଇ ଦେସନ୍ ଆଉ ଉଦା କରିକିରି ବି ଦେଖସନ୍। ତ ପ୍ରକୃତରେ ଆମେ କେନ୍ ହିସାବେ ଯାଇକିରି ଗଜା ପରୀକ୍ଷା ଯଦି କର୍ମା ବେଲେ ଠିକ୍ରେ ଗଜା ବି ହେଇପାର୍ବା, ଆର୍ କେତେ ଗଜା ହେଲେ ଠିକ୍ ହେଲା ଧାନଟା ଉପଯୋଗୀ ବୋଲିକିରି ଜାନ୍ମା?
1: ହଁ, ଏଟା ବଢିଆ ପ୍ରଶ୍ନଟେ ପଚାରିଲେ ଆପଣ, ଚାଷୀମାନଙ୍କୁ ନିହାତି ଏଟା ଜାଣବାରକେ ପଡ଼ବା।
0: ଆଜ୍ଞା ଆଜ୍ଞା,
1: ଯେନ୍ ପ୍ୟାକେଟ ଆମେ କିଣି ଆଣିଥିମା ସେତାକେ ପୁରା ସିଲ୍ ନି ଖୁଲିକରି ବମୁରେ ଆମେ 100ଟା ମଞ୍ଜି ବାହାର କରମା।
0: ଆଜ୍ଞା,
1: 100ଟା ମଞ୍ଜି ବାହାର କରିକିରି ତାହାକେ ଆମର କପଡ଼ାରେ ତାହାକେ ବାନ୍ଧିଦେମା, କପଡ଼ାରେ ବାନ୍ଧିକିରି ପାଣିରେ ତାହାକେ ବୁତରେ ଦେମା। ରାତେ ବୁତରେ ଦେଲେ ଯେନ୍ ଯେତେବେଳେ ଆମେ ପାଣିରେ ପକେଇଥିମା ଠିକ୍ ତାର ଆର ଦିନ 24 ଘଣ୍ଟା ପରେ ତାହାକେ କାଢି ଆଣିକରି ସେ କପଡ଼ାକେ ଟିକେ ଟିକେ 3 ଦିନ ପାଣି ସିଞ୍ଚନ କରମା।
0: ଆଜ୍ଞା ଆଜ୍ଞା,
1: 4 ନମ୍ବର ଦିନେ ଗଜା ଗାଲି ଫିଟିଯିବା। ଯଦି 4, 5, 6, 3 ଦିନ ଦେଖମା, ଯଦି 100ରୁ 80ଟା ଗଜା ହଉଛି ତାହେଲେ ସେ ବିହନ କେ ଆମେ ବ୍ୟବହାର କରମା, ଆଉ ଯଦି 80ରୁ କମ ଗଜା ହେଲା ତାହେଲେ ସେ ବିହନ କେ ଆମେ ନେଇକିରି ଫିରେଇ ଦେଇ ପାରମା ସେ ପ୍ୟାକେଟ କେ, ଆଉ ତାର ବଦଳରେ ଅନ୍ୟ ବିହନ ଆନୁ କିମ୍ବା ପଇସା ବି ରିଟର୍ନ କରିଦେବାର ବ୍ୟବସ୍ଥା ଅଛି। ସେଟା ଚାଷୀ ମାନଙ୍କ ଲାଗି ସୁବିଧା କରାହେଇଛି। ସେଦିନ ଲାଗି ଚାଷୀ ମାନେ ଗଜା ପରୀକ୍ଷା କରିବେ ଆଉ ପଲ୍ହା ପକାବେ, ଯଦି 80ଟା ଗଜା ହେଲା 100ରୁ ତାହେଲେ ସେଟା ବିହନ ଲାଗି
0: ଠିକ କଥା। ତ ଆମେ ତ ବିହନ ଧରି ଆଇଲା, ଗଜା ପରୀକ୍ଷା ବି କଲା, ତ ଘାରିକେ କେନ୍ତାକିରି ସଜାମା ଯେନ୍ଟାକି ଆମର ବିହନ ମାର ନେଇଯିବା ଆରୁ ଯେନ୍ ଗଜା ଟିକ ଆବା ବାହାରବା ପୃଷ୍ଠ ଠିକିରି ବାହାରବା ଭଲ ଅମଲଟେ ହେବା, ହେଥିଲାଗି ଚାଷୀର ଭୂମିକାଟା କାଣା ଆୟା ପଲ୍ହା ପକାଲା ସମିଆକେ?
1: ଆଜ୍ଞା, ଏଇଟା ବି ଆମର ବଢିଆ ପ୍ରଶ୍ନଟା ଆପଣ ପଚାରିଲେ।
0: ଆଜ୍ଞା,
1: ଯେ ଆମର ଚାଷୀ ଭାଇମାନେ 2 ପ୍ରକାର ପଲ୍ହା ପକାସନ୍, ଗୋଟେ ଶୁଖାରେ ପକାସନ୍ ଆଉ ଗୋଟେ ଅଛରା ପକାସନ୍।
0: ଆଜ୍ଞା ଆଜ୍ଞା,
1: ଆଉ ଅଛରା ପଲାଟା କାଣା କି ଜଲ୍ଦି ହେସି, ଅଛରା ପଲା ଯେନ୍ ମାନେ ପକାବେ ଆମର ଗୋଟେ ଏକର ଜମି ଲାଗି 10 ଡିସମିଲ ଜାଗାରେ ପଲ୍ହା ପକାମା।
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ସେଟାକେ ଭଲ କରି କାଦୁ କରିଦେମା ପଲ୍ହା କରିକେ, ଆରୁ DAP 4 kg,
0: ଆଜ୍ଞା,
1: ପଟାସ 3 kg ଦେଇକିରି ଆମେ ଆଉ ଥରେ କାଦୁ କରିକିରି ତାକେ ପଟା ମାରିଦେମା।
0: ଆଜ୍ଞା,
1: କାଦ ଜମି ଗଲେ କାଣ କରମା ସେତେକେ ପଟି ଭାଙ୍ଗିଦେମା, 1 ମିଟର ବ୍ୟବଧାନରେ ଗୋଟେ ଗୋଟେ ପଟି ଭାଙ୍ଗିଦେମା, ମଝିରେ ନାଲିଟି ଛାଡିଦେମା, ପଟିଟା ଆମର ଉଚା ହେଇଯିବା ପଲାଗାରିଟା। ଅତ୍ୟଧିକ ବର୍ଷା ହେବା ବେଲେ କାଣ ହେବ, ପ୍ୟାଣ୍ଟଟା ନି ଜମେନ।
0: ଆଜ୍ଞା ଆଜ୍ଞା,
1: ନିଗିଡି ଯିବା।
0: ଆଜ୍ଞା,
1: ଆମେ ଗଜରି ପଲ୍ହା ପକାମା, ଆମେ ତ ପହିଲା ପରୀକ୍ଷା କଲା ଜାଣିଲା ଯେ ଆମର ଗଜା ଠିକ ଅଛେ, ତାପରେ ସେ ମେନ୍ ଯେନ୍ 20 kg ଧାନ ଆଣିଥିମା ତାହାକେ ଆମେ 24 ଘଣ୍ଟା ବୁତରେ ଦେଇକିରି
0: ଆଜ୍ଞା ଆଜ୍ଞା
1: ପାଣିକେ ଫେରକେ ଛାଣିଦମା, ଆଉ ଗଦା କରିକିରି ଧାନକେ ବସ୍ତାଟେ ଧାପିକିରି 3 ଦିନ ଯଦି ପାଣି

0: ଜିତିଦେମା
1: ଆଜ୍ଞା,
0: ତାହେଲେ ଚାର ନମ୍ବର ଦିନ ଗଜ ଆସିଯିବା।
1: ଆଚ୍ଛା ଆଚ୍ଛା,
0: ଗଜ ଆସିଗଲେ ଏତକେ ସେ ଗଜରୀ ପଲାକେ ଆମେ ପଲାଘାରିରେ ଆମେ ପକାମା। ଯେହେତୁ ଦଶ ଡିସମିଲ ଜାଗାରେ 20 କେଜି ଧାନ ପକଉଛୁ, ତାହେଲେ ଆମର ମଞ୍ଜିଟା ପତଲା ହେଇକିରି ପଡ଼ବା, ଛନଛନିଆ ହେଇକିରି ପଡ଼ବା।
1: ଆଜ୍ଞା ଆଜ୍ଞା,
0: ବୁଝିବୁଝିଆ ନି ହୁଏ।
1: ଆଜ୍ଞା,
0: ଛନଛନିଆ ହେଇକିରି ପଡ଼ିଲେ କାଣା ହେବା, ଆମର ପଲ୍ହାଟା ଏକଦମ ଷ୍ଟ୍ରଙ୍ଗ ହେଇକିରି ଉଠବା, ଆଉ ମୋଟା ମୋଟା ପଲ୍ହା ଆସବା।
1: ଆଜ୍ଞା ଆଜ୍ଞା,
0: ଆଉ ପାଖେ ପାଖେ ପକେଇଦେଲେ କାଣା ହେବା, ଏକଦମ ପତଲା ପଲ୍ହା ହେଇଯିବା, ରୁଇଲା ବେଳକେ 7ଟା 8ଟା 10ଟା ପଲେଇଯିବା ହାତେ। କିନ୍ତୁ ଛନଛନିଆ ଯଦି ପକେଇଥିମା, ଯେତେବେଳେ ରୁଇମା 2ଟା 3ଟାରୁ ଅଧିକା ହାତେ ନେଇଯାଏ।
1: ଆଜ୍ଞା ଆଜ୍ଞା ଆଜ୍ଞା,
0: ଆମେ ପଲ୍ହା ପକାବାର 7 ଦିନ ପରେ ସେଥିରେ କାଣା କରମା, ୟୁରିଆ 4 କେଜି ଦମା। ପହିଲା ତ କାଦୁରେ DAP 4 କେଜି, ପଟାସ 3 କେଜି ଦେଇଥମା। 7 ଦିନ ପରେ ସେ ପଲାଗାରିରେ 4 କେଜି ୟୁରିଆ ଦମା।
1: ଆଜ୍ଞା ଆଜ୍ଞା,
0: ଆଉ 1 କେଜି କାଟା ହାଇଡ୍ରୋକ୍ଲୋରିନ୍ ଗୋଟେ ଦାନାଟେ ଅଛେ, ଦାନାଦାରଟେ, ସେଟା 1 କେଜି ଆମେ ତାହାକେ ସେଥିରେ ପ୍ରୟୋଗ କରମା ୟୁରିଆ ସାଙ୍ଗେ ମିଶେଇ କରି।
1: ଆଜ୍ଞା ଆଜ୍ଞା,
0: ସେତାର କାମ ହେଲା କାଣା, ୟୁରିଆ ତ ପଲ୍ହାକେ ବଢାବା, ପ୍ଲସ ଯେନ 1 କେଜି ଦାନାଦାର ଔଷଧ ପକେଇଥିମା, ଆମର ଗଛଟା ପଲ୍ହାଟା ବିଷାକ୍ତ ହେଇଯାଇଥିବା। ଯେତେବେଳେ ମେନ୍ ଫିଲ୍ଡରେ ରୁଇମା, ପହିଲା ଲାଗ୍ସି ଯେନ୍ କାଣ୍ଡ ବିନ୍ଧା ବଙ୍ଗି ଯେନ୍ ଲାଗ୍ସି, ଲାଗିନି ପାରେ।
1: ଆଜ୍ଞା
0: ଆଜ୍ଞା, ଗୋଟେ ପୋକରୁ ଆମେ ରକ୍ଷା ପାଇଯିମା। ଆର ସବୁବେଳେ ଚେଷ୍ଟା କରମା 15-18 ଦିନ ପଲ୍ହାକେ ରୁଇମା ଆମେ।
1: ଆଜ୍ଞା, 20 ଦିନ ଭିତରେ ବୋଲନ୍?
0: 20 ଦିନ ଭିତରେ।
1: ଆଜ୍ଞା ଆଜ୍ଞା
0: ଆଜ୍ଞା।
1: ଆଚ୍ଛା, ଗୋଟେ କଥା ଆଜ୍ଞା, ଯେନ୍ ମାନେ ତ ଏଇଟା ଗଜରୀ କଥା କହିଲେ, ଅଧା ଲୋକ ଆମର ବତ୍ରୀ କେ ଦେଖସନ୍ ଶୁଖା ପକାବାର ଲାଗି,
0: ଶୁଖା ପକାବାର ଲାଗି,
1: ତ ହେମାନଙ୍କର ଲାଗି କେନ୍ ଧାରାଥି ଯିବେ, କେନ୍ତା କଲେ ଠିକ ହେବା ଦୀପଦ କହିବେ?
0: ଆଜ୍ଞା, ଶୁଖା ଯେନ୍ ମାନେ ପକାମା, ଆମର ପଲ୍ହାଗାରି କେ 4-5 କାସ କରିଦେମା, ମାଟି ଯେତିକି ଗୁଣ୍ଡ ହେବା ସେତିକି ଭଲ। ଆଉ ପଲ୍ହାକେ ହେନ୍ତା ଶୁଖା ହାତରେ ବିଛି ଦେଇକିରି, ତାପରେ ତାର ଉପରେ ଏକଦମ ହାଲକା କମ୍ଫର୍ଟେ ମାରିଦେମା, ଯେ ଧାନ ଟିକେ ଡାବି ହେବା, ଚଢେ ପଡେ ନି ଖାଇବେ ବୋଲିକିରି।
1: ଆଜ୍ଞା ଆଜ୍ଞା,
0: ତାପରେ ବର୍ଷା ହେଲେ ଆମର ସେଟା ଚାଁ କରିବା। ସେତେବେଳେ ବି ଆମେ ଯେତେବେଳେ ପଲ୍ହା ପକାମା, DAP 4 କେଜି, ପଟାସ 3 କେଜି ଦେଇଥିମା।
1: ଆଜ୍ଞା,
0: ଆର 8-10 ଦିନ ପରେ ଆମେ ୟୁରିଆ 4 କେଜି ଆଉ ସେ ଦାନା ଔଷଧ 1 କେଜି ଦେଇଥିମା।
1: ଆଚ୍ଛା ଆଚ୍ଛା, ଏ ଦୁଇ ଭିତରୁ କେନ୍ ଧାରାଟା ଠିକ? ଆଜ୍ଞା,
0: ଆମର ଅଛରା ପଲ୍ହାଟା ଠିକ ହେ, ଯେହେତୁ ଆମେ କାଦରେ ପକେଇଥିମା, ଧାନକେ ଗଜା କରିକିରି ପକେଇଥିମା।
1: ଆଜ୍ଞା ଆଜ୍ଞା,
0: ଗଜା ଫେଲ ନି ମାରେ, ପ୍ଲସ ଜଲ୍ଦି ହେଇଯାଏ, 15 ଦିନେ ଆପଣଙ୍କର ପଲ୍ହା ରେଡି ହେଇଯିବା।
1: ଆଚ୍ଛା, କିଛି ଚାଷୀ ଭାଇ କହେସନ୍ ଯେ ଆମେ ଯଦି ପଲ୍ହା ଅଛରେଇକିରି ପକାଲା ବେଲେ ଚେଟା ଉପରେ ଉପରେ ଥିସି, ଆଉ ସାର ସୁରି ଦେଇଦେଲା ବେଲେ ଟିକେ ଗଜ ଘେଙ୍ଗଲାଲା ବାକି ରେସି ପୃଷ୍ଟ ହେଇକିରି ଭଲ ଫଲ ନି ଆସେ ପଛେ ବୋଲିକିରି, ଏଥିରେ ଆପଣଙ୍କର ମତାମତ କାଣା? ରୁଇଲା ବେଲକେ ବି ପଲ୍ହାଟା ନାଇ ଖଙ୍ଗେ, ବଢିଆ ବାହାରସି। ଠିକ କଥା। ଆଚ୍ଛା, ଆଉ ଗୋଟେ କଥା ଆଜ୍ଞା, ଆମର ଯେନ୍ ଚାଷୀ ଭାଇ ମାନେ ବହୁତ ମେହନତ କରିକିରି ଖଞ୍ଜି ବୁଡ଼ବୁଡ଼ି କିରି ବିହନଟା ଆନିଥିସନ୍, କ୍ଷେତେ ବି ପକେଇ ଦେସନ୍, ତ ଅନେକ ସମୟକେ କାଣା ହେସି, ଥରେ ଥରେ କର ପଲ୍ହା ଘାରିର ଧାନ ବି ପକାଲାଟା କୁହି ଯାସି, ପଲ୍ହା ବି କୁହି ଯାସି, କେତେଟା କାରଣରୁ ପଲ୍ହା ଠିକ୍ ନି ହୁଏ, ତ ଇ ଜାଗାରେ ଆର୍ ଥରେ ଚାଷୀକେ ପଲ୍ହା ପକାବାକେ ପଡ଼୍ସି, ତ ସେତେବେଲେ କାଣା କରିବେ ଏମାନେ କହୁନ୍?
0: ଦେଖୁନ୍, ପଲ୍ହା କୁହିବା କେତେବେଲେ, ଯଦି ପଲ୍ହା ଘାରିକେ ଆମେ ଉଚା ପଲ୍ହା ଘାରି କରିଥିମା,
1: ଆଜ୍ଞା ଆଜ୍ଞା,
0: ପାଣି ଯଦି ନିଗିଡି ଯାଉଥିବା,
1: ଆଜ୍ଞା,
0: ନି କୁହେ। ଆଉ ଯଦି ଲଗାତାର ବର୍ଷା ହେଲା, ପାଣି ନିଗିଡି ନି ପାରୁଥିବା, ସେ ଜାଗାରେ କୁହି ଯାଏସି। ସେଥିରେ ଆମେ ଚେଷ୍ଟା କରମା ପାଣିକେ ପୁରା ଆଉଟ୍ କରବାର ଲାଗି, ଆଉ ପଟାସ ଟିକେ ଆମେ ସେଥିରେ ପ୍ରୟୋଗ କରମା।
1: ଆଜ୍ଞା,
0: ପଟାସ ପ୍ରୟୋଗ କଲେ କାଣା ହେବା, ଆପଣ ସେ ଯେନ୍ତା ଘେଙ୍ଗଲେଇ ଯାଇଥିବା ପଲା, ଦୁର୍ବଲିଆ ଯାଇଥିବା, ସେଟା ଏକଦମ ସବଳ ହେଇକିରି ଠିଆ ହେବା, ଖରା ଆସିଲେ ବହୁତ ବଢିଆ ହେଇକିରି ଆସିବା। ପଲ୍ହା ପକାବାଟା ତ କହିଲି, ତାପରେ 7 ଦିନ ପରେ ଏଟା ପକାମା, ଆଉ ଚେଷ୍ଟା କରମା ଅତ୍ୟଧିକ ବର୍ଷା ଯେନ ହଉଛେ ସେନ ଆମେ ପଲ୍ହା ଘାଇକି ଆନି ରଖୁନ, ପୁରା ଛାଡି ଦେଇଥିମା, କାଇଁ ଯେତିକି ନିଗିଡି ପାରବା ଆମର ପଲ୍ହାଟା ସେତିକି ଭଲ ହେଇକିରି ଉଠବା। ଏଇ ସମୟରେ କାଣା କରମା, ଯେତେବେଳେ ପଲ୍ହା ପକାମା, ମେନ୍ ଡୁଲିରେ ଆଜ୍ଞା ଆମେ ଯେନ ରୁଇବାର ଅଛେ, ସେଥିରେ ଧନିଚା ଏକଡ଼କେ 10 କେଜି ବୁନି ଦେଇଥିମା।
1: ଆଜ୍ଞା ଆଜ୍ଞା,
0: ଗୁଟେ କାସ କରି ଧନିଚା ଯଦି ବୁନି ଦମା, ବୋଲେ ଇଆଡ଼େ ପଲ୍ହା ହଉଥିବା, ଇଆଡ଼େ ଧନିଚା ବି ବଢିଥିବା। ଧନିଚା ଗୋଟେ ଏନ୍ତା ଜିନିଷ ଯେ ବହୁତ ଜଲ୍ଦି ବଢି ପାରସି, আর সেটা বহি সারা পরে জুতি যদি দেওয়া সেতকি জলদি সরি যাইছে।
1: আজ্ঞা আজ্ঞা।

0: ଆଜ୍ଞା, ତ ସେ ବରାବର ଧନିଚା ବାହାରେ ଆର୍ କାଣା କାଣା ପକେଇ ପାର୍ମା, ଆର୍ ପକାବାର୍ ଧାରାଟା କାଣା, କେନ୍ତାକିରି ପକାଲେ ଜଲ୍ଦି ଉଠବା ଆର୍ ଠିକ୍ରେ ବଢି ପାର୍ବା? ସେଟା
1: ଧନିଚା କେ ଛାଡି ଦେଲେ ଆଉ ବି ଅଛେ, ଆମେ ମୁଗ ବି କରିପାର୍ମା, ଝୁଡଙ୍ଗ ବି କରିପାର୍ମା, ଇ ଜିନିଷ ମାନେ ବି କରିକରି ଆମେ ଏକଡ଼କେ 10 PG ଲେଖାନ ବୁନି ଦେଇକରି ଗଛ ମାସିକର ହେଇଗଲେ ଯଦି ସେଟାକେ ଜୁତି ଦମା ବେଲେ ବି ସେଟା ଜଲ୍ଦି ଜୁତିଲା ବେଲେ କାଣା କର୍ମା, ଆମେ DAP 5-10 KG ଆମେ ବିଛି ଦମା ଆର୍ ଜୁତି ଦମା ବେଲେ କାଣା ହେବା, ଜଲ୍ଦି ସଢିଯିବା।
0: ତ ଆମେ ନିହାତି ହିସାବେ 25-30 ଦିନ ଭିତରେ ଏକା ଜୁତି ଦେବାର କଥା। ଆର ଯହ ଯଦି ବିଲମ୍ବ ହେଇଗଲା ବେଲେ ଏଟା ରୁଠ ହେଇଯିବା, ଆର୍ ଖତ୍ ହେବାର୍ ଲାଗି କାଣା ଅସୁବିଧା ବି ହେସି କେ?
1: ହଁ, ବେଶୀ ବଢି ଯାଇଥିବା ନା ବେଲେ ତାହାକେ ସଢ଼ବାର୍ ଲାଗି ଟିକେ ଟାଇମ୍ ଲାଗ୍ବା। ଆର
0: ଯାହା ବି ହଉ ସାହୁ, ଆଜ୍ଞା, ଆଜିକା ଠିକ୍ ସମୟକେ ବର୍ଷା ହଉଛେ, ପଲ୍ହା ପକାବାର ସମୟ ଏଇଟା, ଏନ୍ତା କିସମେ ଆପଣଙ୍କୁ ଫୋନ୍ ଲାଗିଗଲା। ଆର୍ ଆପଣ ଯେନ୍ ହିସାବେ ପଲ୍ହା ପକାବାରଟା, ଆର୍ ପଲ୍ହା ଘାରି ବତର କଥା, ସଜାବାର କଥା, ପଲ୍ହା ଉଠବାର କଥା, ନୁ କେନ୍ତାକିରି ଭଲ ଫସଲ ହେବା ତପ୍ ବୁଝେଇ ଦେଲେ ସୁନ୍ଦର ହିସାବରେ। ଆପଣଙ୍କୁ ବୈଠକୀ ତରଫରୁ ବହୁତ ବହୁତ ଧନ୍ୟବାଦ।
2: ବହୁତ ସୁନ୍ଦର ହିସାବରେ ଆମକୁ ଖୁବଟେ କଥା ବୁଝେଇକିରି କହିଛନ୍ ଆଜ୍ଞା। ଜୁହାର ଆଜ୍ଞା।
1: ଜୁହାର ଆଜ୍ଞା। ଜୁହାର
0: ଦାଦା
2: ବାବୁ,
0: ଆଜ୍ଞାର କଥା ଶୁଣିଲ ତ?
2: ହଁ ଆଜ୍ଞା, ଯେନ୍ ହିସାବରେ ବୁଝେଇକିରି କହୁଛନ୍, ପ୍ରକୃତରେ ଆମର ଚାଷୀ ଭାଇମାନେ ଟିକେ ତର୍କିକିରି ଯଦି ପଲା ଠିକ୍ ହିସାବରେ ପକାବେ, ଠିକ୍ ହିସାବରେ ଯତ୍ନ ନେବେ ବେଲେ କେନ୍ସି ରକମର ଅସୁବିଧା ନାଇଁ ହୁଏ।
0: ଆଜ୍ଞାର କଥାଟା ବୋଲ ତ, ଆଗେ ବସିଥିସନ୍ ଆର୍ ଯେନ୍ତାକି ବୁଝଉଥିସନ୍,
2: ହଏ ହଏ ହଏ ଏନ୍ତା ଜାନିକିରି ଚାଷୀ ଆଜ୍ଞାଙ୍କ ଟୁଣୁ କଥା ବାହାରସି,
0: ହଏ ହଏ ହଏ
2: ଯେ ବାବୁ କଥା ହେଲା ସବୁ କଥା ପାଖେକେ, ଆର୍ ଚାଷର ଲାଗି ଚାଷୀ ଭାଇର ପ୍ରସ୍ତୁତି ଆର୍ ଗୋଟେ ପାଖେ ଅଛେ। କଥା ହେଲା ଯେହେତୁ ପାନ୍ପାଗ ବିଶେଷଜ୍ଞ ମାନେ, ପାନ୍ପାଗ ବିଜ୍ଞାନୀ ଆଜ୍ଞା ମାନେ କହୁଛନ୍, ଚାଷ ଥି ଟିକେ ଏସୁର ଇଆଡ଼ ସିଆଡ଼ ହେବାର ଡର ଅଛେ ବୋଲିକିରି, ତ ଆମର ଶ୍ରୋତା ଭାଇ ଭଉଣୀ ମାନଙ୍କୁ, ଚାଷୀ ଭାଇ ଭଉଣୀ ମାନଙ୍କୁ ପଦେ କଥା କହିଦମା, ସେମାନେ ଆମର ଯେନ୍ ଫସଲ ଉତ୍ପାଦନ କରବାର୍ ଲାଗି ଯାଉଛନ୍, ସେ ଜମିର ସେ ଫସଲର ଫସଲ ବୀମାଟା କରିଦେବାର ଦରକାର
0: ନିହାତି ହିସାବରେ।
2: କଥା ହଉଛେ ଶେଷ ସମୟରେ କର୍ମୁ ବୋଲିକିରି ଯୋଗିଥିସନ୍ ଚାଷୀ ଭାଇମାନେ, ଆର୍ ଆଖିରି ତାରିଖେ ବଡ଼ା ଧା ଧୂପୋଡ଼ ନର୍ଦ୍ଦା ଡେଗା ଘିଚା ଉଲ୍ଚା ତ କଥା ଯାଏସି,
0: ବନେ ହଇରାଣ ଥି ପଡ଼ବାକେ ହେସି।
2: ତାର୍ ଆଗରୁ ଯେତ୍କି ଜଲ୍ଦି ସୁବିଧା ହଉଛେ ଫସଲ ବୀମା ଆମେ ଯଦି କରିଦେଇଥିମା ବୋଇଲେ ଆମକୁ ଆର୍ ହରବଟୁ ହେବାକେ ନାଇଁ ପଡ଼େ। ସରକାର ତ ଏସୁର କହିଛନ୍ ଯେ ଚାଷୀ ଭାଇମାନଙ୍କର ଫସଲ ବୀମା ଲାଗି ଚାଷୀ ଭାଇମାନେ ଏକର୍କ ଟଙ୍କା ଡେନ ଦେବେ, ବାକି ପଇସା ସରକାର ବୁଝିବେ। ତ ଚାଷୀ ଭାଇ ଉଛୁର କାଁକିରି କର୍ମା, ଫସଲ ବୀମାଟା ସେମାନେ କରିଦେଇଥିବାର ଦରକାର, ଯାହାର ଦ୍ୱାରା ସେମାନଙ୍କର ଫସଲରେ ଯଦି କେନ୍ସି ବି ରକମର ସମସ୍ୟା ହେଲା, ଫସଲ ଉତ୍ପାଦନ ବେଲ୍କେ ଯେତେବେଳେ କଟା ମଡ଼ା ହେବା ସେତ୍କି ବେଲ୍କେ ଦେଖିକିରି ସେମାନଙ୍କର ଯଦି ଫସଲ ଉତ୍ପାଦନରେ ଅସୁବିଧା ଅଛି, ସରକାରୀ ସୁବିଧାଟା ସେମାନେ ପାଇପାରବେ।
0: ଖର୍ଚ୍ଚା ବାର୍ଚ୍ଚା କ୍ଷତିପୂରଣ ସବୁ ମିଶିକିରି ପଲେଇ ଆଇବା ବୋଲ
2: ହଏ।
0: ଆର୍ ଗୋଟେ କଥା ଦାଦା, ଇହେଦେ ଦେଖ ବିଭାଗ ତରଫରୁ ନୂଆ ଯୋଜନା ନୂଆ କଥା ଯେନ୍ଟା ମାନେ କହୁଥିଲ, ଗୁଡ଼ାଏ ଜିନିଷ୍ ମାନେ ଆସୁଛି।
2: ହଏ ହଏ,
0: ଆମର ଭାଇମାନେ ସବୁବେଲେ ଆମର କୃଷି କର୍ମଚାରୀ ଆଜ୍ଞାମାନଙ୍କର ସଙ୍ଗେ ଯୋଗାଯୋଗ ନାଇଁ ରଖିଲେ ଏଇ ଜିନିଷ୍ ମାନେ ଜାନିନି ପାରନ୍। ତାର୍ ପରେ ଆମର ଡାଲ୍ ଜାତିଆ ହଉ କି ଧନିଚା ହଉ, ଇଟା ମାନେ ବିଭାଗ ତରଫରୁ ଚାଷୀ ଭାଇ ବହିନମାନଙ୍କୁ ଦିଆହଉଛି, କ୍ଷେତ ବ୍ୟବହାର କରବାର କଥା, ଉଷୁ କଷା ଦିଆହଉଛେ, ସାର୍ ବି ରିହାତି ଦର୍ଥି ଦିଆହଉଛେ ଆମର ଗୁଲା ମାଧ୍ୟମ ଥି। ତାର୍ ସାଙ୍ଗେ ଭାଇମାନଙ୍କୁ ବଡ଼ କଥାଟି କହେମା, ଯେ ଯେନ୍ ମାନେ ଯେନ୍ କିସମ ଜମିଥି ବି ଚାଷ କରୁଛନ୍, ଯେନ୍ ବର୍ଷା ଟିକ ହଉଛେ, ଆମେ ତ କମ୍ ବର୍ଷା ବୋଲିକିରି କହୁଛୁଁ, ଆମର ଇଲାକା ବି ସବୁବେଲେ ମଡ଼ି ହେଇ ଆସୁଛେ ଏକା ବଛରକେ ବଛର, ଯେତ୍କି ଯେତେବେଲେ ଦରକାର ପାନ୍ ନି ହେବା, ତ ପାନ୍ ଟିକ ଯେତେବେଲେ ବର୍ଷିବା ଯେନ୍ ଜାଗା ପାତି ଟିକେ ଅଛେ ମୁଡ଼ା କଣ୍ଟା ବାଗିଟା, ଆମେ ଯଦି ଛଞ୍ଚିକି ରଖିଥିମା ତାହାକେ ଠିକ୍ ସମୟକେ ଚାଷ କବାରେ ବି ଲାଗ୍ବା।
2: ଭଲ କଥାଟେ କହିଲ ଭାଇ, ପାନ୍ ଯଦି ଛଞ୍ଚିକିରି ରଖିଥିମା ଆମର କବାରେ ଆଇବା,
0: ହଁ
2: ମୁଡ଼ା ହଉ କଣ୍ଟା ହଉ ଯେନେ ଯେନ୍ତାକିରି ପାନ୍ କିରି ଛଞ୍ଚିକିରି ରଖ୍ମା ଆମର କାମେ ଆଇବା। ଆମର କ୍ଷେତମାନଙ୍କୁ ଖୁବ୍ଟେ ସମୟରେ ଛୋଟ ଛୋଟ କୂଆମାନଙ୍କୁ ଆମେ ଯେନ୍ କୁଡ଼ିକିରି ରଖିଛୁଁ, ସେନ୍କେ ଯଦି ଅନ୍ୟ ଆଡ଼ୁ ପାନ୍ ଆସିକିରି ବୋହି ଆସିକିରି ସେ କୂଆ

0: ପୁରୀ ବି ଯାଉଛେ, ସେନେ ବି ଆମର ଚାଷୀ ଭାଇମାନଙ୍କର ବହୁତଟି କବାରେ ଆସି ସେ ପାନ୍, ତ ପାନ୍ ସଞ୍ଚିକିରି ରଖୁଁ ଇଠାନେ। ଆର୍ ଗୁଟେ କଥା ଆମେ ଆମର ଚାଷୀ ଭାଇ ବହିନମାନଙ୍କୁ କହେମା ବଲ ତ, ସେଟା ହଉଛେ ଯେ ଜମିର୍ ଲାଗି ଉଷ କଷା ଘିନିକିରି ଗୁର୍ଦୁଟେ ଖର୍ଚ୍ଚାନ୍ତ ହେବାର ଅପେକ୍ଷା ଆମର ଚାଷୀ ଭାଇମାନେ ଗୋଟେ କାମ କରିପାରିବେ, ଯେନ୍ମାନେ ପୁରାପୁରି ନାଇଁ ଜୋତା ଜୋତି ସାରବାର୍ ତାଲ୍, ଇହାଦେ ଟିକେ ଲିମ୍ ପତର ଆର୍ ଲିମ୍ ଫଲ୍ ଝଡ଼ବା,
1: ଜୈବିକ ଉପଚାର,
0: ହଁ ଲିମ୍ ପତର ଲିମ୍ ଫଲ୍ ଝଡ଼ବା, ଆନିକିରି ତାହାକେ କୁଟିକିରି ପୁରା ବନେଇକିରି କୁଚକୁଚାକିରି କୁଟି ଦେଇକିରି ଜମିତି ବିଛି ଦଉନ୍, ତାର୍ପରେ ବନେଇକିରି ଦୁଇ ତିନି କାସ ଜୁତି ଦେବେ ବେଲେ ସେଟା ମାଟିତି ମିଶିଗଲେ ମାଟିର ଜୈବିକ ଉପଚାର ହେଇକିରି ଆମକୁ ରୋଗ ପୋକ ଲାଗି ଯେନ୍ ଉଷ କଷା ଘିନିକିରି ଖର୍ଚ୍ଚାନ୍ତ ହେବାକେ ପଡ଼ୁଛେ ସେଟା ହେବାର ଡର ନାଇଁ ଥାଏ। ତାର୍ ସାଙ୍ଗେ ଆମର ଜମିକେ ଜୈବିକ ଖତ ଗଲେ ମିଲ୍ବା, ଆରୁ ଆମର ରାସାୟନିକ ଯେନ୍ ସାର ବ୍ୟବହାର କରୁଛୁ ଆମେ ଗୁର୍ଦୁଟେ ସେଟା ଆମକୁ କରବାକେ ନାଇ ପଡ଼େନ।
1: ବେଲେ ଦାଦା
0: ବାବୁ
1: କଥା ତ ଗୁର୍ଦୁଟେ ହେଲା ଯେ,
0: ହଁ ବୁଝୁଛି
1: ବେଲକି
0: ପଦେ ଅଧେ ନାଇଁ ଶୁନ୍ମା, ନାଇଁ ଶୁନ୍ମା ଶୁନ୍ମା ବାବୁ
1: ନିହାତି
0: ଶୁନ୍ମା, ତମର କଥା ଜାନିକିରି ଏଟା ପଦେ,
1: ହଁ ଶୁନୁ।

ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଓଡ଼ିଆ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ଗୀତଗୁଡ଼ିକ ଲେଖିଛନ୍ତି ନିଜାମ ଓ ସତ୍ୟରଞ୍ଜନ, ସଙ୍ଗୀତ ବିକାଶ ଦାସ। ପ୍ରଥମେ ଗାଇଛନ୍ତି ସୁରେଶ ୱାଡ଼େକର ନିଜାମଙ୍କ ଗୀତ।

ଓଡ଼ିଆ ସୁଗମ ସୁମିତ ଶୁଣିଲେ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ଶୁଣିଛନ୍ତି କାର୍ଯ୍ୟକ୍ରମ ପ୍ରଚାର କରୁଛୁ ତୁଳସୀ ରାମାୟଣର ଭାଗ 71।

ଲକ୍ଷ୍ମଣଙ୍କ କ୍ରୋଧରେ ମେଦିନୀ ପ୍ରକମ୍ପିତ, ଆତଙ୍କିତ ରାଜନ ମଣ୍ଡଳୀ ଅତି ପ୍ରେମରେ ଲକ୍ଷ୍ମଣଙ୍କୁ ଶାନ୍ତ କରାଇ ନିଜ ପାଖରେ ବସାଇଲେ ପ୍ରଭୁ ଶ୍ରୀରାମ। ଶୁଭକ୍ଷଣ ଦେଖି ବିଶ୍ୱାମିତ୍ର ଶ୍ରୀରାମଙ୍କୁ ଆଜ୍ଞା ଦେଇଛନ୍ତି, ଉଠ, ଚାପ ଭାଙ୍ଗି ଜନକଙ୍କ ପ୍ରତିଜ୍ଞା ରଖ। ଗୁରୁଙ୍କ ଚରଣ ବନ୍ଦନା କରି ସରାସନ ପାଶେ ପ୍ରବେଶିଲେ ପୁରୁଷୋତ୍ତମ ଶ୍ରୀରାମ। ଶ୍ରୀରାମଙ୍କୁ ଦେଖି ସୀତାଙ୍କ ଜନନୀ ସଖୀଙ୍କୁ ପାଖକୁ ଡାକି କହୁଛନ୍ତି, ସଖୀ, ଏଇ ବାଳକ କ'ଣ ଧନୁକୁ ଭାଙ୍ଗିପାରିବ? ରାଜମାତାଙ୍କ ଅସ୍ଥିର ଚିତ୍ତକୁ ଅନୁଭବୀ ଅତୀବ କୋମଳରେ ସଖୀ ଉତ୍ତରୁଛନ୍ତି।

ତୁଳସୀ ରାମାୟଣର ଭାଗ 71 ଶୁଣୁଥିଲେ। ଆକାଶବାଣୀ ବଲାଙ୍ଗୀର। ଏଥର ଶୁଣନ୍ତୁ ହିନ୍ଦୀ ଭକ୍ତି ଗୀତ। କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର। ପାରମ୍ପରିକ ଗୀତରୁ ସଙ୍ଗୀତକାର ହେଉଛନ୍ତି ହୃଦୟନାଥ ମଙ୍ଗେସ୍କର।

ଲତା ମଙ୍ଗେସ୍କରଙ୍କ କଣ୍ଠରେ ଶୁଣିଥିଲେ ହିନ୍ଦୀ ଭକ୍ତି ଗୀତ ଆକାଶବାଣୀ ବଲାଙ୍ଗୀର। ଏଥର ଶୁଣନ୍ତୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମ କଥାଚିତ୍ର ବାଜି, କଣ୍ଠଶିଳ୍ପୀ ଶ୍ରୀତମ ଓ ଇରା ମହାନ୍ତି, ଗୀତିକାର ନିଜାମ, ସଙ୍ଗୀତ ମଳୟ ମିଶ୍ର।

ଏଥର ଚଳଚ୍ଚିତ୍ର ଚାନ୍ଦିନୀ ଆଇ ମିସ୍ ୟୁ, ସଙ୍ଗୀତ ପ୍ରେମ ଆନନ୍ଦ, ଗୀତ ରଚନା ବସନ୍ତରାଜ ସାମଲ, ତପୁ ମିଶ୍ର ଏବଂ ସୌରଭ ନାୟକଙ୍କ କଣ୍ଠ।

ଶୁଣୁଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର। ପରବର୍ତ୍ତୀ ସମୟରେ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀରୁ ହିନ୍ଦୀରେ ସମ୍ବାଦ।

0: ଆକାଶିନୀ ବଲାଙ୍ଗୀର, ସମୟ ରାତି 10:00, ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତ। ପ୍ରଥମେ ଚଳଚ୍ଚିତ୍ର ଚକା ଭୂଁରୀ, ସଙ୍ଗୀତ ଶରତ ନାୟକ, ଗୀତିକାର ବିଜୟ ମଲ୍ଲ, ଗାଇଛନ୍ତି ତୃପ୍ତି ଦାସ ଓ ସୁରେଶ ୱାଡ଼େକର। ତା ପୂର୍ବରୁ ଶୁଣି ନିଅନ୍ତୁ ଏହି ବିଜ୍ଞାପନ।
1: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି?
2: ମୁଁ ଫସଲ ବିଷୟରେ ନୁହେଁ, ଏନପିଏସ୍ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନପିଏସ୍ ସଞ୍ଚୟ କ'ଣ?
2: ଏନପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।

ଏଥର ଅରୁଣମନ୍ତ୍ରୀଙ୍କ ଗୀତ ଗାଇଛନ୍ତି କୁମାର ବାପି ଏବଂ ତପୁ ମିଶ୍ର। ସଙ୍ଗୀତ ପ୍ରଶାନ୍ତ ପାଢ଼ୀ। କଥାଚିତ୍ର ପ୍ରେମ ରୋଗୀ।

ଗୀତିକାର ଦିଲୀପ ଜେନା, ସଙ୍ଗୀତ ଓମ୍ ସାଇ ପ୍ରକାଶ, ଗାଇଛନ୍ତି ପଦ୍ମା। ମା ତୁହି ସାହା ଭରସା ଚଳଚ୍ଚିତ୍ର।

ଗୀତ ସଙ୍ଗୀତ ଓ କଣ୍ଠଦାନ କରିଛନ୍ତି ମନ୍ମଥ ମିଶ୍ର। ଚଳଚ୍ଚିତ୍ର ତୋ ପାଇଁ

0: ଏତେବେଳେ ଯାଏ ଶୁଣିଥିଲେ ଓଡ଼ିଆ ଚଳଚ୍ଚିତ୍ର ଗୀତ।
1: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି? ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
2: ମୁଁ ଫସଲ ବିଷୟରେ ନୁହେଁ, ଏନପିଏସ୍ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନପିଏସ୍ ସଞ୍ଚୟ କ'ଣ?
2: एनपीएस संचय होउछि भारत सरकारको प्राधिकरण पीएफआरडीए द्वारा परिचालित एक पेंशन योजना जेउथिरे मात्र 250 टंका रे खाता खोली टंका जमा करथिले आपनकर वृद्धावस्था रे मासिक पेंशन मिलिबो। आजि ही एनपीएस संचय रे जमा करबा आरंभ करंतु आउ निजो भविष्यत सुरक्षित करंतु। अधिक विवरण पाई निकटस्थ जनसेवा केंद्र किंबा निजो बैंक सहित जोगाजोग करंतु। एनपीएस संचय सहित भविष्यत पाई प्रस्तुत रहंतु।
0: ଆକାଶରେ ବଲାଙ୍ଗୀର ଏଥର ପ୍ରଚାର କରୁଛୁ ରାଗ ସଙ୍ଗୀତରେ ପଣ୍ଡିତ ଜିତେନ୍ଦ୍ର ଅଭିଷେକଙ୍କ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ ରାଗ ବିଭାସ।